ଆକାଶବାଣୀ ଭବାନୀପାଟଣା, ଆଜି ଗୁରୁବାର 1948 ଶକାବ୍ଦ ଜ୍ୟେଷ୍ଠ 22 ଦିନ 2026 ମସିହା ଜୁନ୍ ମାସର 11 ତାରିଖ। ଏହି ସୁପ୍ରଭାତରେ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ମିଡିୟମ୍ ୱେବ୍ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 5:58।

ଏଇଠି ଶେଷ ହେଲା ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ସ୍ୱାଗତିକ ମହାପାତ୍ର, ସୁବାସ ଦାସ, ରଞ୍ଜିତା ସେନାପତି, ବିଶ୍ୱନାଥ ରାଓ, ସଙ୍ଗୀତ ଘୋଷ ଏବଂ ସୁଚିତ୍ର ମହାପାତ୍ର। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଚେତନ ଚିନ୍ତନ ନିବେଦନ କରୁଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ବିଦୁର ଥିଲେ ଧର୍ମାତ୍ମା, ଧୃତରାଷ୍ଟ୍ରଙ୍କର ଅନ୍ୟରେ ପ୍ରତିପାଳିତ ହେଉଥିଲେ ମଧ୍ୟ ଦୁର୍ଯ୍ୟୋଧନଙ୍କର ଅସୂୟାମୂଳକ କାର୍ଯ୍ୟ ତଥା ଅନ୍ଧ ଧୃତରାଷ୍ଟ୍ରଙ୍କର ଏହାକୁ ଆକୁଣ୍ଠ ସମର୍ଥନର ସେ ଘୋର ବିରୋଧ କରୁଥିଲେ। ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନଙ୍କର ପାଣ୍ଡବମାନଙ୍କ ପ୍ରତି କ୍ରୂର ବ୍ୟବହାରରେ ସେ ବହୁତ ଦୁଃଖୀ ଥିଲେ। ମନକୁ ଆସିଲା ଧୃତରାଷ୍ଟ୍ରଙ୍କର ପାପ ଅନ୍ନରେ ପରିପାଳିତ ହେବା ଓ ସେମାନଙ୍କର ସାଥିରେ ରହିବାର କୁପ୍ରଭାବ ମୋ ଉପରେ ନିଶ୍ଚୟ ପଡ଼ିବ। ପାପ ଅନ୍ନ ଖାଇ ଖାଇ ନିଜ ବୁଦ୍ଧି ଭ୍ରମ କରିବାକୁ ଉଚିତ ମଣି ନଥିଲେ। ସର୍ପତୁଲ୍ୟ ଭୟଙ୍କର ମଣିଷମାନଙ୍କ ଗହଣରେ ବାସ କରିବା ଅପେକ୍ଷା ସେମାନଙ୍କଠାରୁ ଦୂରରେ ରହିବାକୁ ଦୃଢ଼ ନିଷ୍ପତ୍ତି ନେଇଥିଲେ ମହାତ୍ମା ବିଦୁର। ସେମାନଙ୍କୁ ତ୍ୟାଗ କରି ପତ୍ନୀଙ୍କ ସହ ଜଙ୍ଗଲରେ କୁଟୀର ନିର୍ମାଣ କରି ରହୁଥିଲେ। ସେଠାରେ ସେଭଳି କିଛି ଖାଇବାକୁ ମିଳୁନଥିଲା। ଯାହା କିଛି ମିଳୁଥିଲା ସେଥିରେ ସ୍ୱାମୀ ସ୍ତ୍ରୀ ଉଭୟେ ସନ୍ତୋଷ ଚିତ୍ତରେ ରହୁଥିଲେ। ଧର୍ମାତ୍ମା ଭାବରେ ବିଦୁର ସତ୍କାର୍ଯ୍ୟ ତଥା ଈଶ୍ୱର ଉପାସନାରେ ଅଧିକରୁ ଅଧିକ ସମୟ ବିନିଯୋଗ କରୁଥିଲେ। ଯୁଦ୍ଧଜନିତ ରକ୍ତକ୍ଷୟ ତଥା ଭୟଙ୍କର ପରିସ୍ଥିତିକୁ ଏଡ଼ାଇବା ପାଇଁ ଶେଷ ମୁହୂର୍ତ୍ତରେ ଶାନ୍ତିଦୂତ ଭାବରେ ଭଗବାନ ଶ୍ରୀକୃଷ୍ଣ ଧୃତରାଷ୍ଟ୍ରଙ୍କ ନିକଟକୁ ଯାଇଥିଲେ ପାଣ୍ଡବମାନଙ୍କ ପାଇଁ ପାଞ୍ଚ ଖଣ୍ଡ ପଡ଼ା ଭିକ୍ଷା କରିବା ପାଇଁ। ହେଲେ ତାଙ୍କର ଏହି ପ୍ରଚେଷ୍ଟା ଅସଫଳ ହୋଇଥିଲା। ଦୁର୍ଯ୍ୟୋଧନଙ୍କ ଦାମ୍ଭିକତା ଯୋଗୁଁ ଯୁଦ୍ଧ ଅବଶ୍ୟମ୍ଭାବୀ ହୋଇପଡ଼ିଥିଲା। ପାଞ୍ଚଟି ପଡ଼ା ମାଗିବାକୁ ଯିବା ଅବସରରେ ଧୃତରାଷ୍ଟ୍ର ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଆତିଥ୍ୟ ଭଗବାନ ଶ୍ରୀକୃଷ୍ଣ ସ୍ୱୀକାର କରିନଥିଲେ। କାରଣ ଯୁଦ୍ଧକୁ ଏଡ଼ାଇବା ପାଇଁ ତାଙ୍କର ମହତ ଲକ୍ଷ୍ୟ ଧୂଳିସାତ ହୋଇଯାଇଥିଲା। ଧୃତରାଷ୍ଟ୍ରଙ୍କ ନିକଟରୁ ଫେରି ଭଗବାନ ଶ୍ରୀକୃଷ୍ଣ ଅପ୍ରତ୍ୟାଶିତ ଭାବରେ ବିଦୁରଙ୍କ ନିକଟରେ ପହଞ୍ଚିଲେ। ବିଦୁରଙ୍କୁ ଭେଟି ସକଳ ବୃତ୍ତାନ୍ତ କହିବା ସହ ତାଙ୍କ ସହିତ ଭୋଜନ କରିବାର ଇଚ୍ଛା ବ୍ୟକ୍ତ କରିଥିଲେ। ଶ୍ରୀକୃଷ୍ଣଙ୍କଠାରୁ ଏହା ଶୁଣି ବିଦୁର ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ଜଙ୍ଗଲରେ କ'ଣ ବା ଖାଦ୍ୟ ମିଳିବ ଯେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ଜଣେ ଶ୍ରେଷ୍ଠ ଅତିଥିଙ୍କୁ ଖାଦ୍ୟପେୟରେ ତୁଷ୍ଟ କରିପାରିବେ? ନିଜର କୌତୂହଳକୁ ଚାପି ରଖିପାରିନଥିଲେ ମହାତ୍ମା ବିଦୁର। ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ, ଆପଣ କ୍ଷୁଧାତୁର ଥିଲେ, ଭୋଜନ ସମୟ ଥିଲା, ଧୃତରାଷ୍ଟ୍ର ଆପଣଙ୍କୁ ଭୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ, ହେଲେ ଆପଣ ଏହାକୁ ଅସ୍ୱୀକାର କରିଦେଲେ କାହିଁକି? ଶ୍ରୀକୃଷ୍ଣ ହସି ହସି କହିଥିଲେ, ଯେଉଁ ଖାଦ୍ୟ ଗ୍ରହଣକୁ ତମେ ଅନୁଚିତ ମନେ କରି ଆସି ରାଜଉଆସ ପରିତ୍ୟାଗ ପୂର୍ବକ ଜଙ୍ଗଲରେ ରହିବାକୁ ଶ୍ରେୟ ମଣିଲ, ସେଠାରେ ମୁଁ କିପରି ଖାଦ୍ୟ ଗ୍ରହଣ କରିଥାନ୍ତି? ଯେଉଁ ଭୋଜନକୁ ତମେ ଠିକ୍ ମନେ ନ କରି ନାପସନ୍ଦ କଲ, ତାହା ମୁଁ କିପରି ବା ପସନ୍ଦ କରିଥାନ୍ତି? ବିଦୁର ଭାବ ବିଭୋର ହୋଇଯାଇଥିଲେ, ବୁଝିପାରିଥିଲେ।

ପ୍ରଭୁଙ୍କର କ୍ଷୁଧା ପଦାର୍ଥରେ ନୁହେଁ, ଭାବରେ ହିଁ ତୃପ୍ତ ହେବ। ପ୍ରସନ୍ନ ଚିତ୍ତରେ ଶ୍ରୀକୃଷ୍ଣ ବିଦୁରଙ୍କ କୁଟୀରରେ ଭୋଜନ କରିଥିଲେ। ବାସ୍ତବରେ ପ୍ରଭୁ ଟାଣି ହୋଇଯାଇଥିଲେ ବିଦୁରଙ୍କ କୁଟୀରକୁ, କେବଳ ଭାବର ବନ୍ଧନରେ ବାନ୍ଧି ହୋଇଥିଲେ।

ଜ୍ଞାନ ଚିନ୍ତନ ଉପସ୍ଥାପନ କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଚନ୍ଦ୍ର ମହାନ୍ତି।

ଯେତେବେଳେ କାହାଠାରେ ଅତ୍ୟଧିକ ସ୍ନେହ ବା ଆସକ୍ତିଜନିତ ମୋହ ରଖିବା ଉଚିତ ନୁହେଁ। ଖାଦ୍ୟ ଅଳ୍ପ ହେଉ କି ବେଶୀ ହେଉ, ଯାହା ଉପସ୍ଥିତ ସେଥିରେ ସନ୍ତୁଷ୍ଟ ହେବା ସମୀଚୀନ। ଅଗ୍ନି ପ୍ରତି ଆକୃଷ୍ଟ ହୋଇ ପତଙ୍ଗ ମରେ, ସ୍ତ୍ରୀ ଲୋକ ପ୍ରତି ମୋହିତ ହେଲେ ମଣିଷ କ୍ରୀତଦାସ ପରି ଦୁର୍ବହ ଜୀବନ ଯାପନ କରିବା।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୀତି ଆୟୋଗର ଗୋଟିଏ ଜରୁରୀ ବୈଠକ ଆଜି ନୂଆଦିଲ୍ଲୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥି ଯୋଗ ଦେବେ। ବୈଠକଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧିତ ଭିନ୍ ଭିନ୍ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। କୃଷି କିଏ ପାରମ୍ପରିକ ବୃତ୍ତି ନୁହେଁ, ନବସୃଜନ ଉଦ୍ୟୋଗ ଆଉ ରାଷ୍ଟ୍ର ଗଠନର କ୍ଷେତ୍ର ହିସାବରେ ଗ୍ରହଣ କରବାର୍କେ ଯୁବାନ ପିଢ଼ିଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍। OU18 ଇଣ୍ଡିଆନ୍ ଚେମ୍ବର ଅଫ୍ କମର୍ସ ICC ଆଉ OU18 ତରଫୁ ହୋଇଥିବା ଓଡ଼ିଶା ଫୁଡ୍ ଏଗ୍ରି ଆଣ୍ଡ ବାୟୋଟେକ୍ ସମିଟ୍ 2026 ଉଦ୍ଘାଟନ କରିକିରି ଚାଷର ଭବିଷ୍ୟତ ଉଦ୍ଭାବକ ଉଦ୍ୟୋଗୀ ଆଉ ସମସ୍ୟା ସମାଧାନକାରୀଙ୍କର ହାତେ ଅଛେ ବୋଲି ରାଜ୍ୟପାଳ କହିଛନ୍। ଏ ଅବସରରେ ହ୍ୟାଣ୍ଡବୁକ୍ ଅଫ୍ ଏଗ୍ରି ବିଜ୍ନେସ୍ ଇନ୍ ଓଡ଼ିଶା ପୁସ୍ତକ ଭିଲ୍ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମଟି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଉ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ମାସର 19 ଆଉ 20 ତାରିଖ ମୟୂରଭଞ୍ଜ ଗସ୍ତଥି ଆସିବେ। ତାଙ୍କର ଗସ୍ତକେ ନେଇକରି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍। ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ହୋଇଥିବା ବୈଠକଟି ସୁରକ୍ଷା ବ୍ୟବସ୍ଥାକେ ସର୍ବୋଚ୍ଚ ପ୍ରାଥମିକତା ଦେଇକରି ସବୁ ବିଭାଗ ଭିତରେ ତାଲମେଲ ରଖବାର୍କେ ସେ ନିର୍ଦ୍ଦେଶ ଦେଇଛନ୍। ପୁରୀ ଶ୍ରୀମନ୍ଦିର ସାଙ୍ଗେ ଜଡ଼ିତ 2 ଶବ୍ଦ ଆନନ୍ଦ ବଜାର, ପତିତ ପାବନ ଆଉ ଶ୍ରୀମନ୍ଦିର ପ୍ରଶାସନର ନୀଳଚକ୍ର ଲୋଗୋକେ ଇଣ୍ଡିଆନ୍ ପେଟେଣ୍ଟ ଆଇପି ଇଣ୍ଡିଆ ତରଫୁ ଟ୍ରେଡମାର୍କ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମୋଟ 29 ନାଁ ଲାଗି ଟ୍ରେଡମାର୍କ ଆବେଦନ କରିଥିଲେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେବ। 2047 ମସିହା ସୁଦ୍ଧା ବିକଶିତ ଭାରତ ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ହେବାକୁ ଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବୈଠକରେ ମୌଳିକ ମାନବ ପୁଞ୍ଜି, ଭବିଷ୍ୟତ ପ୍ରସ୍ତୁତି ଦକ୍ଷତା, ନିଯୁକ୍ତି ଓ ଉଦ୍ୟୋଗ ଆଦି ବିଷୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଯୁବପିଢ଼ି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟି ପରିସରରେ ଆୟୋଜିତ ଓଡ଼ିଶା ଖାଦ୍ୟ ଓ ଜୈବ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ 2026କୁ ଉଦ୍ଘାଟନ କରି ଡକ୍ଟର କମ୍ଭମ୍ପାଟି କହିଛନ୍ତି, କୃଷିର ଭବିଷ୍ୟତ ଉଦ୍ଭାବକ, ଉଦ୍ୟୋଗୀ ଏବଂ ସମସ୍ୟା ସମାଧାନକାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଚଳିତ ମାସ 19 ଓ 20 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ଭିଭିଆଇପିଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆସନ୍ତା 21 ତାରିଖରୁ ତ୍ରିଦିବସୀୟ ସମାଧାନ ସମାରୋହ ଏକ ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ଥିବା ବିଭିନ୍ନ ମାମଲାର ଫଏସଲା ଏହା ମାଧ୍ୟମରେ କରାଯିବ। ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆୟୋଜିତ ସମୀକ୍ଷା ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରୁ ଜଣାପଡ଼ିଛି, ସ୍ନାନ ପୂର୍ଣ୍ଣିମା ସମୟରେ ପୁରୀ ଶ୍ରୀମନ୍ଦିର ପରିସରରେ 72 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ। ଏହାସହ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ 2 ଶବ୍ଦ ଓ 1 ଲୋଗୋକୁ ପେଟେଣ୍ଟ ମିଳିଛି। ଆନନ୍ଦ ବଜାର ଓ ପତିତ ପାବନ ଶବ୍ଦ ଏବଂ ଶ୍ରୀମନ୍ଦିର ପ୍ରଶାସନର ନୀଳଚକ୍ର ଲୋଗୋକୁ ପେଟେଣ୍ଟ ମିଳିଥିବା ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମନ୍ଦିର ସହ ଜଡ଼ିତ ବିଭିନ୍ନ ଶବ୍ଦ ଚିହ୍ନ ଏବଂ ଲୋଗୋ ଚିହ୍ନ ପଞ୍ଜୀକରଣ ପାଇଁ ଆବେଦନ ଦାଖଲ କରାଯାଇଛି। ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ସାଂଗଠନିକ ପରିଚୟକୁ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା 16 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। 22 ତାରିଖ ଅପରାହ୍ନ 2ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶିକ୍ଷାବର୍ଷ 2026-27ରେ ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ 10 ତାରିଖ ସୁଦ୍ଧା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ 94.37% ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚିପାରିଛି। ମୋଟ 3,15,18,412 ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି।

0: ଠାରୁ 39,83,446 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଜୁନ୍ 28 ରହିଛି। କନ୍ଧମାଳ ଜିଲ୍ଲା ପୁଲିସ୍ ପକ୍ଷରୁ ଆମ ପୁଲିସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରାଫିକ୍ ସମସ୍ୟା ହ୍ରାସ ଦିଗରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପୁଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଆସନ୍ତା କିଛିଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି। ଗତକାଲି 4 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ 12 ଭିନ୍ନ ଭିନ୍ନ କ୍ରୀଡ଼ା ବିଭାଗ ପାଇଁ 25 ଜଣ ପ୍ରଶିକ୍ଷକଙ୍କୁ ପ୍ରାଥମିକ ଭାବେ ମନୋନୀତ କରାଯାଇଛି। ଏଥିରେ 9 ଜଣ ମହିଳା ପ୍ରଶିକ୍ଷକଙ୍କୁ ସାମିଲ କରାଯାଇଛି। ପୂର୍ବରୁ ରାଜ୍ୟରେ 2016 ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ରାଜ୍ୟରେ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣ ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଫୁଟବଲ, ଖୋଖୋ, କବାଡ଼ି ଏବଂ ଭଲିବଲର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ 30,000 ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଫୁଟବଲ ବାଳକ ବର୍ଗରେ ବରଗଡ଼, ବାଳିକା ବର୍ଗରେ ଭୁବନେଶ୍ୱର, ଖୋଖୋ ବାଳକ ବର୍ଗରେ ପୁରୀ, ବାଳିକା ବର୍ଗରେ ଖୋର୍ଦ୍ଧା, କବାଡ଼ି ବାଳକ ବର୍ଗରେ ବାଲେଶ୍ୱର, ବାଳିକା ବର୍ଗରେ ପୁରୀ ଏବଂ ଭଲିବଲର ବାଳକ ବର୍ଗରେ କଟକ ଏବଂ ବାଳିକା ବର୍ଗରେ ଖୋର୍ଦ୍ଧା ଚାମ୍ପିୟନ୍ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲଲାଟ ଚନ୍ଦ୍ର ଦାସ।
2: ସାଧାରଣତଃ ସୂର୍ଯ୍ୟତାପ ଯୋଗୁଁ ବାହାରର ପରିବେଶ ଉତ୍ତପ୍ତ ହେବା ଦ୍ୱାରା ଶରୀରରେ ଉତ୍ତାପର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଆମର ଖରାଦିନେ ଜଳବାୟୁର ଆର୍ଦ୍ରତା ବଢ଼ିବା ସହିତ ଶରୀରର ତାପମାତ୍ରା ମଧ୍ୟ ବଢ଼ିଥାଏ, ଫଳରେ ଅଂଶୁଘାତ ହେବାର ସମ୍ଭାବନା ବହୁତ ମାତ୍ରାରେ ଦେଖାଯାଏ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଗୋଡ଼ ହାତ ବାକୁଳା ମାରିବା, ଦେହ ହାତ ଝୋଲା ମାରିଯିବା, ଚମ ଶୁଖିଲା ସେତା ପଡ଼ିଯିବା, ମୁଣ୍ଡ ବୁଲେଇ ବାନ୍ତି ହେବା, ନାଡ଼ିର ଗତି ଦୁର୍ବଳ ଓ ଦ୍ରୁତ ହେବା, ମୁଣ୍ଡ ଭାରି ଭାରି ବା ଓଜନିଆ ଲାଗିବା, ଦେହରୁ ଗମ୍ ଗମ୍ ଝାଳ ବାହାରିବା, ଆଖି ପିତୁଳା ମେଲା ହୋଇଯିବା ଏବଂ ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଅଧିକ ଗରମରେ ମଣିଷଟି ପ୍ରାଣ ହରାଇଥାଏ ଏବଂ କ୍ଳାନ୍ତି ଅନୁଭବ କରିଥାଏ, ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, ଶରୀରର ତାପମାତ୍ରା ସାଧାରଣତଃ 106 ଡିଗ୍ରୀ ଫାରେନହାଇଟ୍ରୁ କମ୍ ହୋଇଯାଏ। ଏହି ସମୟରେ ଉପଯୁକ୍ତ ଚିକିତ୍ସା ନକଲେ ରୋଗୀ ଚେତାଶୂନ୍ୟ ହୋଇପାରେ। ଅଚେତ ହୋଇଗଲା ପରେ ଆହୁରି ଅନେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ହାତ ଗୋଡ଼ ନାଠି ହୋଇଯିବା ବା ଟାଣ ହୋଇଯିବା, ବୃହତ ଯନ୍ତ୍ର ସଠିକ ଭାବେ କାମ ନ କରିବାରୁ ରକ୍ତଚାପ କମିଯାଏ, ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେବାରୁ ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ହୋଇପାରେ ନାହିଁ, କିଡ଼ନୀର କାମ କମିଯିବାରୁ ପରିସ୍ରା ମଧ୍ୟ କମ୍ ହୁଏ, ରୋଗୀ ଦେହର ମାଂସପେଶୀ ଅବଶ ବା ଶିଥିଳ ହୋଇଯାଏ, ରୋଗୀ କୋମା ଅବସ୍ଥାକୁ ଚାଲିଯାଏ ଏବଂ ଆହୁରି ଅନ୍ୟ କେତେକ ରୋଗ ଅଛି ଯେଉଁଥିରେ ଏହି ଅଂଶୁଘାତର ଲକ୍ଷଣ ଭଳିଆ କେତେଗୁଡ଼ିଏ ଜିନିଷ ଦେଖାଯାଇପାରେ, ଯେମିତି ଆମର ମେନିଞ୍ଜାଇଟିସ୍, ସେପ୍ଟିସେମିଆ, ମ୍ୟାଲେରିଆ କିମ୍ବା କୌଣସି ଔଷଧର ରିଆକ୍ସନ୍ ଯୋଗୁଁ ମଧ୍ୟ ଏମିତିକା ଲକ୍ଷଣ ଦେଖାଯାଇଥାଏ। ଏହା 2 ପ୍ରକାରର, ପ୍ରଥମଟି ହେଲା କ୍ଲାସିକ୍, ଯାହା ବୃଦ୍ଧ ବା ଦୁର୍ବଳ ଲୋକଙ୍କଠାରେ ଦେଖାଯାଏ। ଦୀର୍ଘ ସମୟ ଧରି ଗରମରେ କାମ କଲେ ଏହି ଅଂଶୁଘାତ ହୋଇଥାଏ। ଡିହାଇଡ୍ରେସନ୍, ଡାଇବେଟିସ୍ ବା ହାଇପରଥାଇରଏଡ୍, ପାର୍କିନସନ୍ ଭଳି ସ୍ନାୟୁ ରୋଗ ଯୋଗୁଁ ମଧ୍ୟ ହିଟ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ବେଶୀ। ଖରାଦିନେ ପ୍ରଚୁର ପରିମାଣରେ ପାଣି, ସର୍ବତ ଆଦି ପିଅନ୍ତୁ। ଅତି ବେଶୀ କୋଲ୍ଡ ଡ୍ରିଙ୍କ୍ ପିଇବା ଉଚିତ ନୁହେଁ, କାରଣ ସେଥିରେ ଥିବା ବେଶୀ ଶର୍କରା ବା ଚିନି ଜାତୀୟ ଅଂଶ ଦେହରୁ ପାଣିର ପରିମାଣ କମ୍ କରିଦିଏ। ଆଉ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ପୂର୍ବରୁ ଏବଂ ମଝିରେ ମଝିରେ ପାଣି ଟିକେ ଟିକେ ପିଇବା ଉଚିତ। ପଙ୍ଖା, ଏସି କିମ୍ବା ଖୋଲା ବାତାବରଣରେ ରହିବାକୁ ଚେଷ୍ଟା କରନ୍ତୁ। ପତଳା, ଢିଲା ଓ ହାଲୁକା ରଙ୍ଗର ସୂତା ଲୁଗା ପିନ୍ଧନ୍ତୁ। ଦିନରେ 2-3 ଥର ଗାଧାନ୍ତୁ। ରୋଗୀକୁ କୌଣସି ଥଣ୍ଡା ଜାଗାକୁ ନେଇଯାଆନ୍ତୁ, ଯେପରିକି ଗଛ ତଳକୁ କିମ୍ବା ପଙ୍ଖା ତଳକୁ। ରୋଗୀର ନାକ ଓ ମୁହଁ ପରିଷ୍କାର ରଖନ୍ତୁ, ଯେପରି ତାର ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ନ ହୁଏ। ଯେକୌଣସି ଉପାୟରେ ରୋଗୀ ଶରୀରର ତାପମାତ୍ରା କମାଇବାକୁ ଚେଷ୍ଟା କରନ୍ତୁ। ରୋଗୀ ଦେହକୁ ଓଦା କନାରେ ପୋଛି ପବନ ଚଳପ୍ରଚଳ ହୋଇଥିବା ଜାଗାକୁ ନେଇଯାଆନ୍ତୁ। କନାରେ ବରଫ ରଖି ଆଇସ୍ ପ୍ୟାକ୍ କରି ରୋଗୀ ଦେହରେ ଘଷନ୍ତୁ। ଏହାଛଡ଼ା ରୋଗୀକୁ ଘୋଳ ଦହି, ଲେମ୍ବୁ ସର୍ବତ, ପଇଡ଼ପାଣି, ପାନୀୟ ଯଥେଷ୍ଟ ପରିମାଣରେ ଦିଅନ୍ତୁ। ORS ଗୋଟିଏ ପ୍ୟାକେଟ୍ ନେଇ 1 ଲିଟର ପାଣିରେ ମିଶାଇ କରି ପ୍ରତି ଘଣ୍ଟାରେ ରୋଗୀକୁ ଆବଶ୍ୟକତା ମୁତାବକ ପିଆଇବା ଉଚିତ। ଏହାଛଡ଼ା ଆମର ଖରାଦିନେ ରାଗ, ମସଲା, କୌଣସି ପ୍ରକାର ମାଦକ ଜିନିଷ, ଚାହା

0: କଫି, ତେଲ ଭାଜି ଜିନିଷ, ଉତ୍ତେଜକ ପଦାର୍ଥ ଖାଆନ୍ତୁ ନାହିଁ। ପଇଡ଼ ପାଣି, ଗ୍ଲୁକୋଜ୍ ପାଣି, ଅଙ୍ଗୁର, କମଳା ଇତ୍ୟାଦି ପିଇବା ଉଚିତ। ଅଂଶୁଘାତରେ ମିଶ୍ରି, ଅଳେଇଚ ଗୁଣ୍ଡ, ସାମାନ୍ୟ କର୍ପୂର 300 ମିଲିଗ୍ରାମ ପାଣିରେ ଗୋଳାଇ ସର୍ବତ କରି ପିଇଲେ ଅଂଶୁଘାତ ରୋଗରୁ ଆରାମ ମିଳିଥାଏ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ଖାଦ୍ୟ ଓ ପ୍ରଚୁର ପାଣି ପିଅନ୍ତୁ। ସାଙ୍ଗରେ ଦରକାର ମୁତାବକ ପାଣି ନିଅନ୍ତୁ। ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ଖରାବେଳେ କାମ କରନ୍ତୁ ନାହିଁ। ପିଲା, ବୁଢ଼ାବୁଢ଼ୀ, ମୋଟା ଲୋକ, ଗର୍ଭବତୀ ମହିଳା, ରକ୍ତଚାପ, ମଧୁମେହ, ଅପସ୍ମାର ରୋଗୀଙ୍କର ଯତ୍ନ ପାଇଁ ସତର୍କ ରୁହନ୍ତୁ। ରୋଗୀ ଅଚେତ ବା ବେହୋସ ଥିଲେ ପାଣି ପିଆନ୍ତୁ ନାହିଁ। ଅସୁସ୍ଥ ଲାଗିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଅଂଶୁଘାତର ଆୟୁର୍ବେଦିକ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ଲଲାଟ ଚନ୍ଦ୍ର ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତା ଆଲୋଚନାରେ ଯୋଗଦେବା ପାଇଁ ଫିନଲ୍ୟାଣ୍ଡ ଗସ୍ତ କରିବେ। ଭାରତୀୟ ରେଳବାଇ ପକ୍ଷରୁ ରେଳ ଷ୍ଟେସନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବିକଶିତ ଭାରତ ପାଇଁ ଟିମ୍ ଇଣ୍ଡିଆ ସହିତ ସମ୍ପର୍କିତ ବିଷୟବସ୍ତୁ ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଏହି ବୈଠକର ଶୀର୍ଷକ ରହିଛି। ବୈଠକରେ ନାଗରିକମାନଙ୍କ ଭବିଷ୍ୟତ ପାଇଁ କୌଶଳ ବିକାଶ, ଉତ୍ପାଦକ ରୋଜଗାର, ଉଦ୍ୟମିତା ଏବଂ ବିକେନ୍ଦ୍ରୀକରଣ ସମର୍ଥିତ ବିକାଶ, ସ୍ୱାସ୍ଥ୍ୟ, ପୋଷଣ ଓ ଜନକଲ୍ୟାଣ ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଦେଶବ୍ୟାପୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି କରିବା ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ସମାନ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଏକୀକୃତ ଏବଂ ସହଯୋଗୀ ଆଭିମୁଖ୍ୟକୁ ସୁଦୃଢ଼ କରିବା, ଅନ୍ତର୍ଭୁକ୍ତ ମାନବ ବିକାଶ ଉପରେ ଜାତୀୟ ଦୃଷ୍ଟିକୋଣ ସହିତ ରାଜ୍ୟ ଦୃଷ୍ଟିକୋଣକୁ ସମନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ନୀତି ଆୟୋଗର ପରିଚାଳନା ପରିଷଦ ଗତବର୍ଷ 26-28 ମଧ୍ୟରେ ଅନୁଷ୍ଠିତ ମୁଖ୍ୟ ସଚିବମାନଙ୍କ 5ମ ଜାତୀୟ ସମ୍ମିଳନୀର ସୁପାରିଶ ଉପରେ ମଧ୍ୟ ଆଲୋଚନା କରିବ। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳମାନେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ଏନ୍ଡିଏ ସମ୍ମିଳନୀରେ 35 ରାଜନୈତିକ ଦଳର 75 ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଏକ ଐତିହାସିକ ମାଇଲଖୁଣ୍ଟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଦେଶର 140 କୋଟି ଲୋକଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଆଡ଼କୁ ଅଗ୍ରସର ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ସାରା ଦେଶକୁ ଏକତ୍ର କରିଛି। ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ବର୍ତ୍ତମାନ 22 ଅଧିକ ରାଜ୍ୟରେ କ୍ଷମତାରେ ଅଛି, ଯାହା ଭାରତର ପ୍ରାୟ 75% ଭୌଗୋଳିକ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ, ଜର୍ମାନ ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜ, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ପ୍ରତି ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ବାର୍ତ୍ତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି

ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ସେ ଭାରତ ଇଟାଲୀ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଶିଖରକୁ ନେବା ଲାଗି ଅପେକ୍ଷା କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ସେ ଭାରତ ଏବଂ ମାଲେସିଆ ମଧ୍ୟରେ ଦୃଢ଼ ଏବଂ ସ୍ଥାୟୀ ବନ୍ଧୁତାକୁ ଗଭୀର ଭାବରେ ମୂଲ୍ୟାୟନ କରନ୍ତି ଏବଂ ଉଭୟ ଦେଶର ଲାଭ ପାଇଁ ସହଭାଗିତାକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଜର୍ମାନ ଭାରତ ଜର୍ମାନୀ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ଭାରତ

ଉଭୟ ଦେଶର ଲାଭ ପାଇଁ ସହଭାଗିତାକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଜର୍ମାନ ଭାରତ ଜର୍ମାନୀ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ଭାରତ କାନାଡ଼ା ସହଭାଗିତାକୁ ଆହୁରି ଦୃଢ଼ କରିବାକୁ କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସୁଫିଆରେ ବୁଲଗେରିଆର ପ୍ରଧାନମନ୍ତ୍ରୀ ରୁମେନ୍ ରାଦେବଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ବୈଦେଶିକ ମନ୍ତ୍ରୀ ଭାରତର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଭାରତ ବୁଲଗେରିଆ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ବାଣିଜ୍ୟ ଏବଂ ନିବେଶ, ଔଷଧ, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, ମହାକାଶ, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ପାରସ୍ପରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡକ୍ଟର ଜୟଶଙ୍କର ସୋଫିଆରେ ଜାତୀୟ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଡକ୍ଟର ଜୟଶଙ୍କର ଆଜି କୁଲତାରନ୍ତା ଆଲୋଚନାରେ 14ତମ ସଂସ୍କରଣରେ ଯୋଗଦେବା ପାଇଁ ଫିନଲାଣ୍ଡ ଗସ୍ତ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ଉପରେ ଆମେରିକା ପକ୍ଷରୁ ଗତକାଲି ଆକ୍ରମଣ କରାଯାଇଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଶେଷ କରିବା ଲାଗି ଉଭୟ ଦେଶ ମଧ୍ୟରେ ବୁଝାମଣା ଲାଗି ଅଗ୍ରଗତି ଘଟୁଥିବା ବେଳେ ଇରାନର ଆକ୍ରମଣାତ୍ମକ ସ୍ଥିତିକୁ ନେଇ ଆମେରିକା ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି। ବାହାରିନ୍, କୁଏତ ଏବଂ ଜୋର୍ଡାନରେ ଆମେରିକାର ସେନା ଶିବିରଗୁଡ଼ିକ ଉପରେ ଇରାନ ଆକ୍ରମଣ କରିବା ପରେ ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଇରାନ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିଲାଗି ତାକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ। ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ସୂଚନା ଦିଆଯାଇଛି। ଭାରତୀୟ ରେଳବାଇ ରେଳଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପ୍ରକ୍ରିୟା ସମୟରେ ଚିହ୍ନଟ ହେଉଥିବା ଯେକୌଣସି ତ୍ରୁଟିକୁ ତୁରନ୍ତ ସମାଧାନ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଅଗ୍ନି ନିରାପତ୍ତା ଯାଞ୍ଚ ପଦକ୍ଷେପ ରେଳ ଷ୍ଟେସନଗୁଡ଼ିକରେ ସୁରକ୍ଷା ମାନଦଣ୍ଡକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ଉନ୍ନତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତ ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଦ୍ୱାରା ପରିଚାଳିତ ହୋଇ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଏହି ସମୟ ମଧ୍ୟରେ ମୋଦି ସରକାର ଗରିବ, ଚାଷୀ, ମହିଳା ଏବଂ ଯୁବକଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଉପସ୍ଥାପନା କରୁଛି। ଆଜି ଆମେ ଗରିବ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକରେ ଜାଣିବା। ଗତ 12 ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାର ଗରିବଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ ପାଇଁ ବାସଗୃହ ହେଉଛି ମୋଦି ସରକାରଙ୍କର ପ୍ରମୁଖ କେନ୍ଦ୍ରବିନ୍ଦୁ। ଗ୍ରାମୀଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ପାଇଁ ରାଜ୍ୟଗୁଡ଼ିକୁ 4 କୋଟିରୁ ଅଧିକ ଘର ଆବଣ୍ଟନ କରାଯାଇଛି। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶବ୍ୟାପୀ 81 କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଆକାଶବାଣୀ ସମ୍ବାଦ ସହିତ କଥାବାର୍ତ୍ତା କରି ଓଡ଼ିଶାର କଳାହାଣ୍ଡିର ଇନ୍ଦ୍ରମଣି ନାୟକ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି। ବିଶ୍ୱର ସର୍ବବୃହତ୍ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁର୍ବଳ ପରିବାରକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରଗୁଡ଼ିକ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 10 କୋଟି 55 ଲକ୍ଷରୁ ଅଧିକ ମହିଳାଙ୍କୁ ମାଗଣା ଏଲ୍ପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି, ଯାହା ସେମାନଙ୍କୁ ପାରମ୍ପରିକ ରୋଷେଇ ଇନ୍ଧନର ସ୍ୱାସ୍ଥ୍ୟ ବିପଦରୁ ମୁକ୍ତ କରିଛି। ପ୍ରାୟ 25 କୋଟି ଲୋକଙ୍କୁ ଏହି ସମୟ ମଧ୍ୟରେ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଯାହା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ କଲ୍ୟାଣକାରୀ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି।
ସଂସ୍କୃତି ମନ୍ତ୍ରୀ

0: 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍, ଏକାଡେମୀ ରତ୍ନ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ଘୋଷଣା କରିଛି। ଏକାଡେମୀର ସାଧାରଣ ପରିଷଦ 2024-25 ବର୍ଷ ପାଇଁ ସଙ୍ଗୀତ, ନୃତ୍ୟ, ରଙ୍ଗମଞ୍ଚ, ପାରମ୍ପରିକ ଲୋକଗୀତ, ଆଦିବାସୀ ସଙ୍ଗୀତ, ରଙ୍ଗମଞ୍ଚ ଏବଂ କଣ୍ଢେଇ ନାଚ ସମେତ ବିଭିନ୍ନ କ୍ଷେତ୍ରରୁ 108 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନ କରିଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ସୂଚନା ଅନୁଯାୟୀ ଓଡ଼ିଶା ସମେତ ଗୋଆ, କୋଙ୍କଣ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଜାରି ରହିବ ବୋଲି କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତ ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଖବରପାଟଣା ପ୍ରଚାର କରୁଛି ଓଡ଼ିଆରେ ଆଲୋଚନା କ୍ରମରେ କଳାହାଣ୍ଡି ବୋଲିରେ ଲୋକଜୀବନ ସମ୍ପର୍କରେ ଆଲୋଚନା କରିଛନ୍ତି ପଙ୍କଜ କୁମାର ମେହେର।
2: କଳାହାଣ୍ଡି ଜିଲ୍ଲାର ଚତୁଃପାର୍ଶ୍ୱ ପାହାଡ଼, ପର୍ବତ ଓ ବନ୍ୟ ସମ୍ପଦରେ ଭରପୁର। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର। କଳାହାଣ୍ଡି ଜିଲ୍ଲାର ପୂର୍ବରେ ଫୁଲବାଣୀ ଓ କୋରାପୁଟ, ପଶ୍ଚିମରେ ମଧ୍ୟପ୍ରଦେଶ, ଉତ୍ତରରେ ସମ୍ବଲପୁର ଓ ବଲାଙ୍ଗୀର ଏବଂ ଦକ୍ଷିଣରେ କୋରାପୁଟ ଜିଲ୍ଲା ଅବସ୍ଥିତ। ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଲୋକମାନେ ହେଲେ କଳାହାଣ୍ଡିର ପୂର୍ବପୁରୁଷ। କଳାହାଣ୍ଡି ଇତିହାସକୁ ବିଶ୍ଳେଷଣ କଲେ ଜଣାଯାଏ ପ୍ରକୃତରେ ଏଇଟା ଗୋଟିଏ କନ୍ଧ ରାଜ୍ୟ। ପୂର୍ବେ କଳାହାଣ୍ଡି ନାମ ଥିଲା କାରୁଣ୍ଡ ଓ କାନ୍ତାର। ପୁରାଣରେ ବର୍ଣ୍ଣିତ ଅଛି ଯେ ଦ୍ୱାପାର ଯୁଗରେ ଗୋସିଂହଦତ୍ତ ନାମକ ଦୈତ୍ୟ ଥିଲା କଳାହାଣ୍ଡିର ରାଜା। ସେ ଥିଲା ଜଣେ କନ୍ଧ ରାଜା। ତାଙ୍କର ମନ୍ତ୍ରୀ ଜପାସୁର ହରିଜନ ସମ୍ପ୍ରଦାୟର ଲୋକ। ବର୍ତ୍ତମାନର ନର୍ଲା ନିକଟସ୍ଥ ଅସୁରଗଡ଼ ଥିଲା ତତ୍କାଳୀନ କଳାହାଣ୍ଡିର ରାଜଧାନୀ। ପରେ ଗଙ୍ଗବଂଶ ଓ ନାଗବଂଶର ରାଜାମାନେ କଳାହାଣ୍ଡିରେ ରାଜୁତି କରୁଥିଲେ। କଳାହାଣ୍ଡି ଭାଷାରେ ସମ୍ବଲପୁରୀ ଓ ହିନ୍ଦୀ ଛତିଶଗଡ଼ି ଭାଷାର ଅଳ୍ପ ବହୁତ ପ୍ରଭାବ ଦେଖିବାକୁ ମିଳେ। କଳାହାଣ୍ଡି ଲୋକ ବହୁତ ସରଳ ଓ ନିରାଡ଼ମ୍ବର। ସେମାନେ ଯେଉଁ ବ୍ୟକ୍ତି ସଙ୍ଗେ ଭଲ ସମ୍ପର୍କ ରଖିବେ ସେମାନଙ୍କ ପାଇଁ ସମୟ ପଡ଼ିଲେ ଜୀବନ ଉତ୍ସର୍ଗ କରିବାକୁ ବି ପଛାନ୍ତି ନାହିଁ। କଳାହାଣ୍ଡି ଲୋକଙ୍କର ପ୍ରଥମ ଜୀବିକା ହେଲା ଚାଷ। ଜମିରେ ହାଡ଼ଭଙ୍ଗା କାମ କରି ଖାଇବେ। କଳାହାଣ୍ଡିଆ ଭାଷାରେ କର ଖ ନାଇଁ ହେନେ ମରିଜ, ଏହାର ଅର୍ଥ ହେଲା କାମ କର ଏବଂ ଖାଅ। ଚାଷୀ ଭାଇମାନେ କୁକୁଡ଼ା ଡକା ସମୟରୁ ଅର୍ଥାତ୍ ପାହାନ୍ତିଆ ସମୟରୁ ହଳ ଲଙ୍ଗଳ ଧରି ଜମିକୁ ଚାଷ କରିବା ପାଇଁ ଯାଆନ୍ତି। ହଳିଆ ଭାଇ ହଳ ଲଙ୍ଗଳ ଧରି ଗାଇ ଉଠେ, ହଳ ଫାନ୍ଦି ଗଲି ହୋ କୁସିଆ କବରା, ହୋ କୁସିଆ କବରା, ହଳାଇ ଧରିଲି ହୋ ଗାଁ ଚାରି ବେରା, ଯା ଧନ ଯା ରେ ସୁମନ ଯାଇ ଗଙ୍ଗାରେ ଦର୍ଶନ ହୋ। ଏହି ଗୀତଟିର ଅର୍ଥ ହେଲା ଗୀତ ମାଧ୍ୟମରେ ହଳକୁ ଆଦର କରି ବା ବୁଝାଇ କାମ କରିବା। ଲଙ୍ଗଳ ଚାଷ କଲା ସମୟରେ ଦାଦି ବୁଢ଼ା ଚାଷ ଜମି ଦେଖିବା ପାଇଁ ଜମିକୁ ବୁଲି ଆସିବେ। ଦାଦି କଳାହାଣ୍ଡିଆ ବୋଲିରେ ପଚାରିବେ, ଲଙ୍ଗଲ ଖୁପୁଛେ କି ଟଙ୍କାଉଛେ ଦାଦି? ହଳିଆ କଳାହାଣ୍ଡିଆ ଭାଷାରେ କହିବ, ନାଇଁ କହ ନା ଦାଦି, ଖାରି ଜମିଆ ତୋରାଠୁଟା ରାପି ନେଉଛେ, ମୁଡ଼ି ମୁଡ଼ି ଗନେ ତାରସୁକେ ବୁନ୍ ବସ୍ତି ଘିଚି ନେଉଛେ ନେ ଲଙ୍ଗଲକେ। ଅର୍ଥାତ୍ ଭଲ ଭାବରେ ଲଙ୍ଗଳ ଚାଷ ହେଉଛି। ବେଲ ଘଡ଼ିଏ ହେଲା, ଘରର ସ୍ତ୍ରୀ ପିଲାମାନେ ବାସି ପଖାଳ ଧରି ଜମିକୁ ଯିବେ। ବାସି ପଖାଳ ଖାଇ ପୁଣି ଆଉ ଥରେ ହଳ ଚଳାଇବେ। ଅକ୍ଷୟ ତୃତୀୟା ଦିନ ଚାଷୀ ଭାଇମାନେ କ୍ଷେତରେ ମୁଠି ଧାନ ବୁଣିବେ। ସେଇଦିନଠୁ ଆରମ୍ଭ ହେବ ଧାନ ବୁଣା। ଚାଷ କାମ ହେଉଛି ଯାର ଆଗ ତାର ପାଗ, ଅର୍ଥ ହେଲା ଚାଷ କାମରେ ଯିଏ ଆଗ ସିଏ ଭଲ। ଦିନବେଳେ ହାଡ଼ଭଙ୍ଗା ପରିଶ୍ରମ କରି ସନ୍ଧ୍ୟା ସମୟରେ ଗାଁ ଲୋକେ କୌଣସି ଭାଗବତ ଘରେ କିମ୍ବା ମହାପ୍ରଭୁ ଘରେ ଏକାଠି ବସି ପୁରାଣ ପାଠ କରନ୍ତି ଏବଂ ଭାଗବତ ରୂପେ ଗାଇ ଉଠନ୍ତି, ନମଇ ନୃସିଂହ ଚରଣ ଅନାଦି ପରମ କାରଣ। ଠିକ୍ ସେତିକି ବେଳକୁ ଗାଁର ଗୋଟିଏ ବୁଢ଼ା କଳାହାଣ୍ଡିଆ ଭାଷାରେ କହିବ, ଗୀତକେ ଗାଏନେ ନାଇଁ ହୁଏ ତାକେ ବାହେନେ ହେସି, ଗୀତକୁ ଖାଲି ଗାଇଲେ ହେବ ନାହିଁ ତାକୁ ଅର୍ଥ କରିବା ବିଧେୟ। ତାପରେ ତାଙ୍କ ଭିତରୁ ବୁଢ଼ା ଜଣେ ପଚାରିବ, ରାମାୟଣର କାଣ୍ଡ

ଓ ଭାରତର ଭାର କେଉଁଠାରେ ରହିଲା? ପୁରାଣ ପାଠ କରୁଥିବା ଲୋକ ଏହି ପ୍ରଶ୍ନର ଉତ୍ତର କହିପାରିବେ ନାହିଁ। ବୁଢ଼ା କହିବ, ରାମାୟଣର କାଣ୍ଡ ଲବକୁଶଠାରେ ଓ ଭାରତର ଭାର ରହିଲା ପରୀକ୍ଷିତ ରାଜାଠାରେ। କଳାହାଣ୍ଡିର ଅନେକ ଆଦିବାସୀ ଶ୍ରେଣୀର ଭାଇମାନେ ପାହାଡ଼ ଜଙ୍ଗଲ ଭିତରେ ବସବାସ କରିଅଛନ୍ତି। ସେମାନେ ଜଙ୍ଗଲରୁ ଯାହା ଫଳମୂଳ ପାଇବେ ଖାଇ ଶାନ୍ତିରେ ଜୀବନଯାପନ କରୁଛନ୍ତି। ସେମାନଙ୍କର ଜମିବାଡ଼ି କିଛି ନାହିଁ, ସେମାନେ ହେଉଛନ୍ତି ସୁଖବାସୀ। ମାତ୍ର ସେମାନଙ୍କ ଛାତି ହେଉଛି ଆକାଶ ସଦୃଶ। ପାହାଡ଼ିଆ କୁଟିଆକନ୍ଧମାନେ କହିବେ, ଏଇ ବଣ ପାହାଡ଼ ଥିଲେ ଆମର ଚିନ୍ତା ନାହିଁ, ଆମକୁ ପେଟକୁ ଭାତ ମୁଠେ, ଅଣ୍ଟାକୁ କନା ଖଣ୍ଡେ ହେଲେ ଯଥେଷ୍ଟ। ଖରାଦିନ ସେମାନେ ଜଙ୍ଗଲ ସଫା କରିବେ ଓ ବର୍ଷା ଋତୁ ଆଗତ ହେଲେ ଗୁରୁଜୀ କୋଦୋ ମଣ୍ଡିଆ କାଙ୍ଗ କୁଶୁଲା ମକା କାନ୍ଦୁଳ ଚାଷ କରିବେ। ପାହାଡ଼ରୁ ନାନାବିଧ ବନ୍ୟଜାତ ଦ୍ରବ୍ୟ ତଥା ଟୋଳ ମହୁଲ ଆମ୍ବ ପଣସ ଇତ୍ୟାଦି ସଂଗ୍ରହ କରି ହାଟରେ ବିକ୍ରି କରି ତେଲ ଋଣ କିଣିନେବେ। ଶିକ୍ଷାଦାନରୁ ଅଧିକାଂଶ କଳାହାଣ୍ଡି ଅଧିବାସୀମାନେ ବଞ୍ଚିତ ହେଲେ ହେଁ ସେମାନଙ୍କର ଢଗ ଚୌପଦି ଡାଲଖାଇ ଢାବନାଚ ଗୀତ ଓ ଘୁମୁରା ଗୀତ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ସୂର୍ଯ୍ୟ ଅସ୍ତ ହେବା ପରେ ଆରମ୍ଭ ହୋଇ ରାତି ସାରା ଚାଲିବ ଢାବନାଚା ଘୁମୁରା ଗୀତ ଓ ନାଚ। ଧଙ୍ଗଡ଼ ବା ପୁଅ ପିଲାମାନେ ଓ ଧାଙ୍ଗିଡ଼ି ବା ଝିଅ ପିଲାମାନେ ଦୁଇ ଦଳରେ ବିଭକ୍ତ ହୋଇ ଡାବନାଚା ପାଇଁ ବାହାରିବେ। ପୁଅ ପିଲାମାନେ ଝିଅ ପିଲାମାନଙ୍କୁ ନାଚ ଗୀତ କରିବା ପାଇଁ ଅପେକ୍ଷା କରିବେ, କିନ୍ତୁ ଝିଅ ପିଲାମାନଙ୍କ ମୁଖ୍ୟ ନାଚ କରିବା ପାଇଁ ମଙ୍ଗେଇବ ନାହିଁ। ଠିକ୍ ସେହି ସମୟରେ ଗୋଟିଏ ଧଙ୍ଗଡ଼ା ପିଲା କଲାଣ୍ଡିଆ ଭାଷାରେ କହି ଉଠେ, ଅକ୍ଟକା କେ ବକ୍ଟକା ଛୁଚାଟା କେ ଟକ୍ଟକା। ଏହାର ଅର୍ଥ ହେଲା ବିନା କାରଣରେ ଅପେକ୍ଷା କରିବା, ଚାଲ ଭାଇମାନେ ଆମେ ନାଚିବା। କଳାହାଣ୍ଡିଆ ଢଗ, ତୁଇ ନାଇଁ ହେଲେ ଆର୍ ଦୁଶୁରୀ ବାହାଲେବୁ ନାଚ ନା ମୁଶୁରୀ। ଏହାର ଅର୍ଥ ହେଲା ଗୋଟିକର ଅନୁପସ୍ଥିତିରେ ଅନ୍ୟ ଜଣଠାରୁ କାମ ତୁଲାଇବା। କଳାହାଣ୍ଡି ଅଧିବାସୀମାନଙ୍କର ଘର ତୁଲାଇବା ପାଇଁ ଘରଣୀ ମୂଲ। ଘରର ପୁରୁଷମାନେ ଯାହା ରୋଜଗାର କରି ଆଣିଲେ ଘର ତୁଲାଇବା ଦାୟିତ୍ୱ ଘରଣୀ ଉପରେ। ଏଣୁ କଳାହାଣ୍ଡିଆ ବୋଲିରେ ଘର କରେ ଘରନି କି ଘରନି କରେ ଘର ଅର୍ଥ ହେଉଛି ଘରକ ଉପରୋକ୍ତ ଭାବେ ପରିଚାଳନା ହେଉଛି ଘରଣୀର ମୁଖ୍ୟ ଭୂମିକା। ଘରକୁ ଠିକ୍ ଭାବରେ ଚଳାଇବା ସମୟରେ ଗୋଟିଏ ଗୋଟିଏ ଲୋକ ଘରର ସମସ୍ତ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବେ। କଳାହାଣ୍ଡିଆ ଭାଷାରେ ହେଲା ହେଲା ବେଲ୍କେ ମଲକାଇ ଦେଲା, ଠିକ୍ ସମୟରେ କାମକୁ ବିଗିଡ଼ାଇ ଦେବା ହେଉଛି ଏହାର ଅର୍ଥ। ପଇସାପତ୍ର ଥିଲା ସମୟରେ ଛଅ ତୁଣ ନ ଭଜା ମଦ କୁକୁଡ଼ା ଖାଇବେ ଏବଂ କଳାହାଣ୍ଡିଆ ବୋଲିରେ କହିବେ, ମିଲ୍ଲେ ମାରି ନାଇଁ ମିଲ୍ଲେ ବ୍ରହ୍ମଚାରୀ। ଏହାର ଅର୍ଥ ହେଉଛି ପଇସାପତ୍ର ଥିଲାବେଳେ ଖାଅ ଏବଂ ହାତରେ ଧନ ନଥିଲେ ଭୋକ ଉପାସରେ ଦିନ ନିଅ, କିନ୍ତୁ ଏପରିକା ବତ୍ ଖର୍ଚ୍ଚ କରିବା ଉଚିତ ନୁହେଁ। ପେଟକୁ ମୁଠାଇ ଖାଇ କିଛି ସଞ୍ଚୟ କରି ରଖିଥିଲେ ଭବିଷ୍ୟତରେ କାମ ଦେବ। କଳାହାଣ୍ଡିର ମା ଭଉଣୀ ଗୁଡ଼ିକ ଘର କାମଧନ୍ଦା ସରିଲା ପରେ ଦାଣ୍ଡ ଦୁଆରକୁ ଆସି ତାଙ୍କ ଭିତରେ ଭଲମନ୍ଦ ହସଗମାତ କଥା ହେବେ। ସେମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀ ଲୋକ ଅନ୍ୟ ଜଣକୁ କଳାହାଣ୍ଡିଆ ବୋଲିରେ ପଚାରିବ, ବାବୁର ମା କାଏଁ ଶାଗ? ଅନ୍ୟ ଜଣ କହିବ, ପାଞ୍ଚହଲା ରାନ୍ଧିଛୁ ହୋ। ପାଞ୍ଚହଲା ରାନ୍ଧିଛୁ ଅର୍ଥ ହେଉଛି ମାଛ ତରକାରୀ ରନ୍ଧା ହୋଇଛି। ପୁଣି ଆଉ ଥରେ ପଚାରିବ, ତମର ବାବୁର ବାପା କୁଆଡ଼େ ଗଲେ? ଅନ୍ୟ ସ୍ତ୍ରୀ ଜଣକ କଳାହାଣ୍ଡିଆ ଭାଷାରେ କହିବ, ଆମର ବାବୁର ବାପା କଣ୍ଟା ବାର୍କେ ଝଣ୍ଟା ଦେଇଯାଇଛନ୍, ଆସୁଛେ ବୋଇଲେ ନାଇଁ ଆସବାର୍, ନାଇଁ ଆସବାର୍ ବୋଇଲେ ଆସୁଛେ। ଓଡ଼ିଆରେ ବୁଝିବାକୁ ଗଲେ କଣ୍ଟା ବାର୍କେ ଝଣ୍ଟା ଦେଇଯାଇଛନ୍ର ଅର୍ଥ ହେଲା ବାଇଗଣ ବାଡ଼ିକୁ ବାଡ଼ ଦେବା ପାଇଁ ଯାଇଛନ୍ତି। ବାଟରେ ଗୋଟିଏ ନଦୀ ଅଛି, ବର୍ଷା ଦିନ କଥା, ଯଦି ନଦୀରେ ପାଣି ଆସୁଛି ତାହେଲେ ସେ ଆସିବେ ନାହିଁ, ଯଦି ନଦୀ ପାଣି ଆସୁନାହିଁ ତାହେଲେ ସେ ଆସୁଛନ୍ତି। ଅନ୍ୟ ସ୍ତ୍ରୀ ଜଣକ କହୁଛି, ତୁମେ ବଡ଼ ଚାତୁର୍ଯ୍ୟ କଥାମାନ କହୁଛ। ଏମିତିକା ସ୍ତ୍ରୀ ଲୋକମାନଙ୍କୁ କଳାହାଣ୍ଡିଆ ବୋଲିରେ କହନ୍ତି, ଲହର ଲଗାଇ ମିରିଚା ଜଗାଇ ଘରେ ନାଇଁ ଲାଗେ ମନ, ସୁଲବରସିଆ ଧଙ୍ଗରା ହେଲେ ଘେନିଦେବା ଦର୍ପଣରେ ଖୁସା ଟିକିଲି ବସା। ଗାଁ ଦାଣ୍ଡ ପିଣ୍ଡା ବୁଢ଼ାମାନଙ୍କର ଆଡ଼ା, ଛୋଟ ପିଲାମାନେ ବୁଢ଼ା ଦାଦା ବା ଅଜା ପାଖରେ ହସଗମତ ହେବା ପାଇଁ ବଡ଼ ସରାଗ। ପିଲାମାନେ ଅଜାଙ୍କୁ ପଚାରିବେ, ଭଲ ଅଛ କି ଅଜା? ବୁଢ଼ା କଳାହାଣ୍ଡିଆ ଭାଷାରେ ଉତ୍ତର ଦେବ, କାଏଁ ଭଲରେ ଭାଇ, ପଞ୍ଜରା ଦିଶୁଛେ ଝଲ ଝଲ। ତାର ଅର୍ଥ ବୁଢ଼ା ଦୁଃଖରେ ଅଛି। ତାପରେ ଅଜା ବୁଢ଼ା ପିଲାମାନଙ୍କୁ ବସାଇ କଳାହାଣ୍ଡିଆ ବୋଲିରେ କେତେ ଗୁଡ଼ାଏ ଉପଦେଶ ବୁଝାଇବ, ଦେବ ମାଗି ନାଇଁ ଯିବ, ପେଟକେ ଖାଇବ ଆର୍ ବାଟକେ ଦେଇଥିବ, ବାଡ଼ଦୁଆରେ ଦାନ୍ତି କବାଟ ଲଗାବ ଆର୍ ବାର ବାଟକେ ହାଟ ବସାବ। ଯାହାର ଅର୍ଥ ହେଲା ଦେବ ମାଗି ନାଇଁ ଯିବ ଅର୍ଥ ହେଉଛି
ଆଜିକାଲି

0: ଯୁଗରେ ତୁମେ ଯେଉଁ ବ୍ୟକ୍ତିକୁ ଟଙ୍କା ପଇସା ଦେଇଥିବ ମାଗିଗଲେ ତା ସାଙ୍ଗରେ ତୁମେ ଅପ୍ରିୟ ହେବ, ଏଣୁ କାହାଠାରୁ ଟଙ୍କା ମାଗିବ ନାହିଁ କିମ୍ବା ଦେବ ନାହିଁ। ପେଟକେ ଖାଇବ ବାଟକେ ଦେଇଥିବ, ପେଟକୁ ଭାତ ମୁଠାଏ ଖାଇବ ଏବଂ ଯାହା କିଛି ବଳକା ତୁମର ଶକ୍ତି ଅନୁସାରେ ଗରିବକୁ ଦାନ କରିବ। ବାଟ ଦୁଆରେ ଦାନ୍ତି କବାଟ ଲଗାବ, ଅର୍ଥ ହେଲା କୁକୁର ଗୋଟିଏ ପୋଷିବ। ବାୟର ବାଟକେ ହାଟ ବସାଇବ ହେଲା ଘର ବାଡ଼ିରେ ପନିପରିବା ଶାଗ ଲଗାଇବ। ଏହି କଥାଗୁଡ଼ିକ ମାନିଲେ ତୁମେ ଭବିଷ୍ୟତରେ ଉନ୍ନତି କରିବ। ଏମିତି ଛୋଟିଆ ଛୋଟିଆ ରସରସିଆ କଥାରେ କଳାହାଣ୍ଡିର ଗ୍ରାମ୍ୟ ଜୀବନ ଛନ୍ଦ ମଧୁର। ଅବଶ୍ୟ ଆଜିକାଲି ଏ ବୋଲିମାନଙ୍କର ଆଦର କମୁଛି। ଲୋକମାନେ ପାଠ ପଢ଼ି ଶିକ୍ଷିତ ହେବା ସଙ୍ଗେ ସଙ୍ଗେ ଆପଣା ମାଟି ପାଣି ପବନର କଥାକୁ ଭୁଲି ଯାଉଛନ୍ତି। ତେବେ ଆଜିକାଲି ମଧ୍ୟ କଳାହାଣ୍ଡିର ଗାଁ ଦାଣ୍ଡରେ ସଞ୍ଜ ହେଲେ ଘୁମୁରା ଡାବ ବାଜୁଛି, ଯେଡ଼େ ଗଛକେ ସେଡ଼େ ପୁଲ। ମଣିଷର ରୋଜଗାର ବଢ଼ିବା ସଙ୍ଗେ ସଙ୍ଗେ ତା'ର ଚାହିଦା ବଢ଼େ, ଆବଶ୍ୟକତା ବଢ଼େ, ଅଭାବ ବଢ଼େ। ତେବେ ସେହି ବଞ୍ଚିବା ପାଇଁ ଦୌଡ଼ ଭିତରେ କଥା ପଦେ ହସ ଟିକେରେ କୃପଣ ହେଲେ ଆମେ କି ମଣିଷ ପଣିଆରେ ଲେଖା। ପ୍ରକୃତି ସଙ୍ଗେ ମଣିଷର ସମ୍ପର୍କ ଚିରାଚରିତ। ପ୍ରକୃତି ଆମ ଭିତରେ ଭରିଛି ବିଭିନ୍ନ ଅନୁଭବ, ଅନୁଭବ ସବୁ ରୂପାନ୍ତରିତ ହେଉଛି ଶବ୍ଦରେ। ସେହି ସମାନ ଗୁନ୍ଥା ହୋଇଥିବା ଶବ୍ଦକୁ କିଏ କେମିତି ଅର୍ଥ କରେ ତାହା ନିଜ ନିଜର ଅନୁଭବ ଓ ଅନୁଭୂତିକୁ ନେଇ। ତେଣୁ ଯେତେ ଗୁଣୀ ଜ୍ଞାନୀ ହେଲେ ବି ନିଜ ମାଟି ପାଣି ପବନ ଫୁଲ ଝରଣାର ଭାଷାକୁ ଭୁଲିବା ଉଚିତ ନୁହେଁ।
1: ଓଡ଼ିଆରେ ଆଲୋଚନା କ୍ରମରେ ଶୁଣିଲେ କଳାହାଣ୍ଡି ବୋଲିରେ ଲୋକଜୀବନ ସମ୍ପର୍କରେ ଆଲୋଚନା କରିଥିଲେ ପଙ୍କଜ କୁମାର ମେହେର। ଆକାଶବାଣୀ ଭବାନୀପାଟଣା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଶ୍ରୋତବନ୍ଧୁ ଶୁଣନ୍ତୁ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଧଳା ଛତା ଓ ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା କାମ୍ପୁଛାରେ ମୁଣ୍ଡ ଓ ବେକକୁ ଘୋଡ଼େଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାମାନଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶ୍ରୋତାବନ୍ଧୁ, ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

0: ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ, ଏଥର ଚାଷର କଥାରେ ଶୁଣନ୍ତୁ ଅମଳ ପରେ ମାଛର ବିକ୍ରି ବଟା ସମ୍ପର୍କରେ।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ପୁଟଲ, ଭେଣି, ଭେଜରା ଆରୁ ଲଇନି। ତ ଏସବୁ ଚାଷ କରବାର ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ସେମାନେ ତାଙ୍କର ସମୟ ବାହାର କରି କରି ଇ ମାଛ ଚାଷ ବି କରିଥିସନେ। ଇ ମାଛ ଖାଇବାକେ ଯେନ୍ତା ସ୍ୱାଦ, ତାର ଚାହିଦା ବି ଚାରିବାଟେ ବେଶୀ ଏ। ମାଛ ଗୋଟିଏ ଆମର୍ ଚାଷୀ ଦାଦାମାନଙ୍କର ଲାଗି ଏଇଟା ଗୋଟିଏ ଲାଭ ହେଲା ଭଳିଆ ଚାଷୀଟା। ମାତ୍ର କଥା ହଉଛେ ଇ ଚାଷ ଲାଗି ତାର ଠିକ ପରିଚାଳନା କେନ୍ତା ହେବାର କଥା, ଆରୁ ମାଛ ଅମଲ କଲା ପଛେ ତାର ଠିକ ବିକ୍ରିବଟା କେନ୍ ହିପାସେ କରାଯିବା, ଏ କଥା ଗୋଟେ ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ମାଛ ଗୋଟେ ଚର୍ବି କମ୍ ଥିବାର ଆରୁ ବେଶୀ ପରିମାଣର ପ୍ରୋଟିନ୍ ଜାତୀୟ ଖାଇଦେ। ଏ ଭିତରେ କ୍ୟାଲସିୟମ ଆରୁ ଫସଫରସ ଅଧିକା ମାତ୍ରାରେ ରହିବାର ସନେ ସନେ ଏ ଭିତରୁ ଆମକେ ଖଣିଜ ପଦାର୍ଥ ଯେନ୍ତାକି ଲୁହା, ଜିଙ୍କ, ଆୟୋଡିନ, ମ୍ୟାଗ୍ନେସିୟମ ଆରୁ ପଟାସିୟମ ଇନୁ ଆମକେ ମିଲିଥିସିଏ। ଇନେ ଓମେଗା 3, ଫ୍ୟାଟି ଏସିଡ୍, ଲିଲୋନେଲିକ୍ ଏସିଡ୍, EPA ଆରୁ DHA ଆରୁ ଓମେଗା 6 ଫ୍ୟାଟି ଏସିଡ୍, ଲିନୋଲେଟିକ୍ ଏସିଡ୍ ଆରୁ ଆରାକାଇଡୋନିକ୍ ଏସିଡ୍ ଇ ଭିତରେ ପ୍ରଚୁର ମାତ୍ରାରେ ଭରି ରହିଛେ, ଯେନ୍ଟାକି ରକ୍ତଚାପ ଜନିତ ରୋଗର ପ୍ରତିରକ୍ଷା, ଆର୍ଥାଇଟିସ୍ ରୋଗ ଭଳିଆ ବଡ଼ ବଡ଼ ରୋଗମାନଙ୍କରନୁ ଇ ଆମକେ ରକ୍ଷା କରିଥିସିଏ। ସେନ୍ତା ମାଛର ତାର କ୍ୱାଲିଟି, ତାର ପୋଷଣର ମୂଲ୍ୟ, ତାର ପରିପୂର୍ଣ୍ଣତା ଆରୁ ତାର ସମ୍ପୂର୍ଣ୍ଣତା ଆରୁ ତାର ଉଜ୍ଜଳତା ଇ ସବୁ ନୁ ଏକା ମାଛର ଗୁଣବତ୍ତା ଜଣାପଡ଼ିସିଏ। ତ ମାଛର ଇ ଗୁଣବତ୍ତାକେ ରକ୍ଷା କରବାର ଲାଗି କେତେଟା ନିୟମକେ ଆମର ଚାଷୀ ଦାଦାମାନେ ପାଳନ କରବେ ବୋଇଲେ ଏଇଟା ଆର୍ ଟିକେ ଭଲ ହେବା। ଯେନ୍ତାକି ମାଛକେ ପରିଷ୍କାର ହିପାସେ ଅମଲ କରବାର କଥା ଏ। ଅମଲ କଲା ପଛେ ମାଛର ଠିକ ପ୍ରକ୍ରିୟାକରଣକେ ଚୟନ କରବାକେ ପଡ଼ବା। ମାଛର ବିକ୍ରି ବଟା ଲାଗି ଠିକ ଜାଗା ଗୋଟେ ବାଛବାକେ ପଡ଼ବା ଏ। ମାଛର ପ୍ରକ୍ରିୟାକରଣ ସମୟରେ ଗୋଟେ ଗୋଟେ କ୍ରମନେ ମାଛର ଯେନ୍ତା କେନ୍ସି କ୍ଷତି ନେଇ ହୁଏ ଆରୁ ତାର ଗୁଣବତ୍ତା ଉପରେ ପ୍ରଭାବ ଯେନ୍ତା ନେଇ ପଡ଼େ ସେଥିର୍ ଲାଗି ବି ଧ୍ୟାନ ଦେବାକେ ପଡ଼ବା ଏ। ସେନ୍ତା ବିକ୍ରି ବଟା ସମୟରେ ଚାଷୀ ଦାଦାମାନଙ୍କର ଠାନୁ ଘିନି ଖୋଉ ଦାଦାମାନଙ୍କର ପଦକେ ମାଛ ଆରୁ ମାଛର ଉତ୍ପାଦନ ପଥକେ ସବୁ କଥା ଏ ଭିତରେ ଆସିଯାଉଛେ। ମାଛର ଅମଲ କରିସାରିଲା ପଛେ ନିଜର ଆବଶ୍ୟକତା ଠାନୁ ଅଧିକା ମାଛକେ ଆରୁ ଡେରି ନେଇ କରି କରି ବିକ୍ରି କରିଦେବାରଟା ଇଟା ଭଲ ହେବା ଏ। ସେଥିର୍ଲାଗି ଗୋଟେ ଅଲଗା ବଜାର ତିଆରି କରବାର କଥା ଏ। ବଜାରନେ ଗ୍ରାହକମାନଙ୍କେ ଆକୃଷ୍ଟ କରବାର ଲାଗି ମାଛମାନଙ୍କେ ସାଧା ହି ପାସେ ବରଫନେ ରଖିଥିବାର ଆମେ ଦେଖିଥିସୁଁ। ଯଦି ବିକ୍ରି ସମୟରେ ମାଛକେ କାଟବାକେ ପଡ଼ବା ବୋଇଲେ ତାର ବାକି ଅଂଶମାନଙ୍କେ ଇ ବାଟେ ସେ ବାଟେ ନେଇ ଫିକି କରି ଗୋଟେ ଅଲଗା ବାଲ୍ଟି ଭଳିଆ ଜାଗାନେ ରଖିଦେବାରଟା ଟିକେ ଭଲ ହେବା। ଏନ୍ତା କର୍ମା ବୋଇଲେ ଇଟାର ଦ୍ୱାରା ଅଲଗା ଭଲ ମାଛମାନେ ଆରୁ ପ୍ରଭାବିତ ନେଇ ହେଇପାରନ୍ ନା, ଆରୁ ଆମର ପରିବେଶ ବି ଠିକ୍ ଠାକ୍ ରହିବା। ମାଛ ରଖବାର ଜାଗାନେ ସବୁବେଳେ ପରିଷ୍କାର ରଖବାରଟା ଇଟା ଗୋଟେ ଖୁବ୍ ବଡ଼ କଥା ଏ। 100 PPM କ୍ଲୋରିନ୍ ସୋଡିୟମ୍ ହାଇପୋକ୍ଲୋରାଇଟ୍ କେ ବ୍ୟବହାର କରି କରି ମାଛ ରଖବାର ଜାଗାକେ ସଫା କରବାର କଥା ଏ। ମାଛର ବିକ୍ରି ବଟା ସମୟରେ ତାର ବର୍ଜ୍ୟବସ୍ତୁ ସାଧାରଣ ହିପାସେ ଦୁଇ ପ୍ରକାର ହିପାସେ ବାହାରିଥିସିଏ। ସେଟା ହେଲା କଠିନ ଆରୁ ତରଲ ବର୍ଜ୍ୟବସ୍ତୁ। କଠିନ ବର୍ଜ୍ୟବସ୍ତୁ ମାନେ ହେଲେ ମାଛ ଗୁଣ, ଗାଲସି, ଚମଡ଼ା, ଅନ୍ତଃନଳୀ, କଣ୍ଟା, ଲେଞ୍ଚ ଆରୁ ମଲା ମାଛ। ସେନ୍ତା ତରଲ ବର୍ଜ୍ୟବସ୍ତୁ ମାନେ ହେଲେ ମାଛକେ ସଫା କରାଯାଉଥିବାର ପାଏନ୍, ମାଛ କାଟବାର ସମୟରେ ବାହାରୁଥିବାର ରକତ, ମାଛକେ ଧୋଇବାର ଲାଗି ବ୍ୟବହାର କରାଯାଉଥିବାର ନୁନିଆ ପାଏନ୍। ଇ ବର୍ଜ୍ୟବସ୍ତୁ ମାନକେ ଠିକ୍ ହିପାସେ ଆମେ କାମେ ଲଗେଇ ପାର୍ମା, ଯେନ୍ତାକି ଖାଲ କରି ଦେଇ କରି ତାକେ ସେନ ରଖିକରି କମ୍ପୋଷ୍ଟ ବି ସେନ ତିଆରି କରିପାର୍ମା। ସେନ୍ତା କଠିନ ବର୍ଜ୍ୟବସ୍ତୁକେ ବ୍ୟବହାର କରି କରି

0: ସେନୁ ଫିସ୍ ମିଲ୍ ଆରୁ ଫିସ୍ ସିଲେଜ୍ ଆମେ ତିଆରି କରିପାର୍ମା, ଯେନ୍ଟାକି ଗୃହପାଳିତ ପଶୁମାନଙ୍କର ଖାଇଥିବା ସେ ବି ଇଟାକେ ବ୍ୟବହାର କରିପାର୍ମା। ଇ ବର୍ଜ୍ୟବସ୍ତୁକେ ବ୍ୟବହାର କରି କରି ଭିନ୍ନ ଭିନ୍ନ ଔଷଧ ତିଆରି କରବାର ବି ଦେଖ୍ବାକେ ମିଲୁଛେ।
1: ଚାଷର କଥାରେ ଶୁଣିଲେ ଅମଳ ପରେ ମାଛର ବିକ୍ରି ବଟା ସମ୍ପର୍କରେ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରେସର କରୁଛୁ ଗୀତ ଗୀତାଞ୍ଜଳିରେ ଆଲବମ୍ରୁ କେତୋଟି ଭକ୍ତି ଗୀତ। କଠଶିଳ୍ପୀ ହେଉଛନ୍ତି ପିନାକୀ ନାୟକ, ଗୀତିକାର ଅଲେଖ ବିଶ୍ୱାଳ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଂଜୟ।

ସାଧାରଣତଃ ଶୁଣୁଛନ୍ତି ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। କଣ୍ଠ ଦେଇଛନ୍ତି ପିନାକୀ ନାୟକ, ଗୀତ ଅଲେଖ ବିଶ୍ୱାଳ।

ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବନୀ ପାଟଣା ପ୍ରଚାର କରୁଛୁ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ଆଲବମ୍ ଗୀତଟି ଆଧୁନିକ ଗୀତ। ଆରମ୍ଭରେ ଶୁଣନ୍ତୁ ଡକ୍ଟର ନିର୍ମଳ ନାୟକଙ୍କ ରଚନାରୁ ମହମ୍ମଦ ଆଜିଜ୍ଙ୍କ କଣ୍ଠରେ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

ଶୁଣୁଥିଲେ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ଆଲବମ୍ରୁ କେତୋଟି ଆଧୁନିକ ଗୀତ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସୀର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଛନ୍ତି ପ୍ରସେନଜିତ ମହାନ୍ତି ଓ ଡକ୍ଟର ସନ୍ତନ କୁମାର ରଥ।

22 ଛାନ୍ଦ ଆରମ୍ଭରେ ପ୍ରଭୁ ଶ୍ରୀରାମ ବାତାପୀ ସୁଦନ ଅର୍ଥାତ୍ ବାତାପୀ ରାକ୍ଷସର ହତ୍ୟା କରି ଅଗସ୍ତି ଋଷିଙ୍କ ଆଶ୍ରମରେ ପହଞ୍ଚିଲେ। ସେ ଆଶ୍ରମ ଥିବା ବନରେ ବୈରୀ ଅର୍ଥାତ୍ ଶତ୍ରୁର ହିଂସା ନାହିଁ। ବୈରୀ ଅର୍ଥାତ୍ ଛଞ୍ଚଣ ପାଖରେ କପୋତ ବସିଛି। ବାୟସ ବା କୁଆ କୌଶିକ ବା ପେଚା ସହ ଏକା ଡାଳରେ ବସିଛି। ବ୍ୟାଳ ବା ସାପ ବରହୀ ବା ମୟୂର ଭଳି ଶତ୍ରୁ ପାଖରେ ଆନନ୍ଦରେ ଫଣା ଟେକି ନୃତ୍ୟ କରୁଛି। ବାରଣ ବା ହାତୀ ଓ ସିଂହ ଏକା ଜାଗାରେ ଶୋଇଛନ୍ତି। ବ୍ୟାଘ୍ର ଓ କୁରଙ୍ଗ ବା ହରିଣ ଏକାଠି ରଙ୍ଗ ବା କ୍ରୀଡ଼ା କରୁଛନ୍ତି। ଏହି କ୍ରୀଡ଼ାରେ ପୁଣି କୃକାଳୀ ବା ବଳିଆ ଶିକାରୀ କୁକୁରମାନେ ଯୋଗ ଦେଉଛନ୍ତି। ଧେନୁ ବଶ୍ଛା ବା ଗାଈର ବାଛୁରୀ ବିନା ଭୟରେ ମଇଁଷିଠାରୁ କ୍ଷୀରପାନ କରୁଛି। ଜଳଘାଟଠାରେ ବଗ ପାଖରେ ବିଷାର ବା ମାଛମାନେ ଚହଟୁଛନ୍ତି ବା ଆନନ୍ଦରେ ଖେଳୁଛନ୍ତି। ଏଇଭଳି ବିଦ୍ୱେଷବିହୀନ ପରିବେଶ ଦେଖି ପ୍ରଭୁ ରଘୁନାଥ ବିଚାର କଲେ, ବ୍ରାହ୍ମଣ ଅଗସ୍ତ୍ୟଙ୍କ ତପସ୍ୟା ବଳ ସାର୍ଥକ ହୋଇଛି। ଋଷିଙ୍କର ଶିଷ୍ୟମାନେ ସୀତାଙ୍କୁ ଦେଖି ବିଚାର କଲେ, ବୃଦ୍ଧଶ୍ରବା ବା ଇନ୍ଦ୍ରଙ୍କଠାରେ କୋପବହନ କରି ବା ରାଗରେ ଚାରୁଧାରି ବା ଇନ୍ଦ୍ରପତି ସଚି ବନକୁ ରସିଲା ବା ବନକୁ ଭଲ ପାଇଲେ କି? ତାଙ୍କୁ ବୋଧ ବା ସାନ୍ତ୍ୱନା ଦେବା ପାଇଁ ବିଦ୍ୟାଧର ବା ଦୁଇଜଣ ଗନ୍ଧର୍ବ ଗୋଡ଼ାଇଛନ୍ତି କି? ସେ ଅଧୈର୍ଯ୍ୟ ହୋଇ ସେ ସାନ୍ତ୍ୱନା ଗ୍ରହଣ କରୁନାହିଁ। ସ୍ୱର୍ଗର ରମ୍ଭା ତାଙ୍କ ଜାନୁ ବା ଜଙ୍ଘରେ ଜୋର କରି ବସିଛି କି? ରମ୍ଭାର ଅର୍ଥ କଦଳୀ ଗଛ। ସୁନ୍ଦରୀ ଜଙ୍ଘ ଦେଶ କବି କଳ୍ପନାରେ କଦଳୀ ଗଛ ହୋଇଥିବାରୁ ଋଷି ଶିଷ୍ୟଙ୍କ ମୁହଁରେ ଏ ଉପମା ଆସିଛି। ତାଙ୍କ ପାଦରେ ଥିବା ଅଳତା ଦେଖି ମନେ ହେଉଛି ଅପ୍ସରା ଚିତ୍ରରେଖା ସତେ ଯେପରି ତାଙ୍କ ପାଦରେ ଶରଣ ପଶିଛି। ଚନ୍ଦ୍ରକଳା ଭଳି ତାଙ୍କ ନିର୍ମଳ ଓଷ୍ଠ ଦେଖି ମନେ ହେଉଛି ଯେ ସେ ଚନ୍ଦ୍ରରେଖା ତାଙ୍କଠାରେ ବିନୟ ପ୍ରକାଶ କରୁଛି। ବିଚିତ୍ର କଳାବତୀ ଶାଢ଼ୀ ସୀତାଙ୍କ ଅଙ୍ଗରେ ଜଡ଼ିଥିବାରୁ ମନେ ହେଉଛି କଳାବତୀ ଅପ୍ସରା ତାଙ୍କୁ ଆଲିଙ୍ଗନ କରିଛି କି? ଏ ନାରୀ ସୁନ୍ଦରୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିବାରୁ ପୁରନ୍ଦରୀ ବା ଇନ୍ଦ୍ରାଣୀ ବୋଲାଇବା ଯଥାର୍ଥ ହୋଇଛି। ଜଣେ ଶିଷ୍ୟ ବାଦୀ ହେଲା, ଅର୍ଥାତ୍ ଏହି କଥାର ପ୍ରତିବାଦ କରି କହିଲା, ସଚି ନିଜ କାନ୍ତ ଇନ୍ଦ୍ରଙ୍କ ବିରୋଧୀ କାହିଁକି ହେବେ? ଆଉ ଜଣେ କହିଲା, ଗୌତମଙ୍କ ଅବଳା ଅର୍ଥାତ୍ ଗୌତମଙ୍କ ପତ୍ନୀ ଅହଲ୍ୟା ବୃଷା ଅର୍ଥାତ୍ ଇନ୍ଦ୍ରଙ୍କ ସଙ୍ଗ ହେତୁ ସାପ ପାଇ ଶିଳା ହୋଇଗଲେ। ଏହି ପଥର ପାଲଟିଥିବା ଅବଳା ବିକୁକ୍ଷୀ ବଂଶୀ ବା ସୂର୍ଯ୍ୟବଂଶୀ ରାମଙ୍କ ପଦସ୍ପର୍ଶରେ ପୂର୍ବ ସମ୍ପଦ ବା ପୂର୍ବରୁ ଥିବା ନିଜ ରୂପ ଫେରି ପାଇଲା। ବଜ୍ରୀ ବା ଇନ୍ଦ୍ରଙ୍କର ଅହଲ୍ୟାଙ୍କଠାରେ ପୂର୍ବରୁ ଆକର୍ଷଣ ଥିବାରୁ ଶିଳାରୁ ଅବଳା ହେବା ପରେ ପୁଣି ଥରେ ତାଙ୍କୁ ମନ ବଳାଇଥିବାରୁ ସଚି ବୋଧହୁଏ ଋଷି ଏ ବନକୁ ଆସିଛନ୍ତି। ଅଗସ୍ତିଙ୍କ ପୁତ୍ର ବିଜ୍ଞ ସଦକ୍ଷିଣ ତତ୍କ୍ଷଣାତ୍ କହିଲେ, ଏହା ନୁହେଁ, ଏ ଦୁହେଁ ଗନ୍ଧର୍ବ ନୁହନ୍ତି। ଆମ ଆଶ୍ରମକୁ ରାମ ଓ ଲକ୍ଷ୍ମଣ ବିଜେ ହୋଇଛନ୍ତି। ଏହି ଦୁଇ ରୂପ ବିଶ୍ୱମୋହନ, ବିଶ୍ୱମୋହିତ ହେବ ଏହାଙ୍କ ଦର୍ଶନରେ। ବିଭିନ୍ନ ଚରିତ୍ରମାନଙ୍କ କଥୋପକଥନ ଜରିଆରେ ନାରୀର ଅପରୂପ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାରେ କବି ସିଦ୍ଧହସ୍ତ। ଏଠାରେ ଋଷିଙ୍କ ଶିଷ୍ୟଙ୍କ ମୁହଁରେ ସୀତାଙ୍କୁ ସୁନ୍ଦରୀ ପୁରନ୍ଦରୀ ବର୍ଣ୍ଣନା କରିବା ପରେ ଅଗସ୍ତି ପୁତ୍ରଙ୍କ ମୁଖରେ ଏହାର ସମାଲୋଚନା କରାଇ ସୀତାଙ୍କ ସୌନ୍ଦର୍ଯ୍ୟକୁ ସର୍ବୋଚ୍ଚ ସ୍ତରକୁ ନେଇଯାଇପାରିଛନ୍ତି। ଅଗସ୍ତି ପୁତ୍ର କହିଲେ, କବିମାନଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା କେବଳ ସୀତାଙ୍କଠାରେ ସାର୍ଥକ ହୋଇଛି, ଅନ୍ୟ ସ୍ତ୍ରୀମାନଙ୍କଠାରେ ଏ ବର୍ଣ୍ଣନା ବ୍ୟର୍ଥ। ଏଭଳି ରୂପ ନଥିଲା ଓ କେବେ ନହିବ ବୋଲି ସେ କହିଲେ।

0: ପ୍ରଚାର କଲୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନ କରିଥିଲେ ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ଥିଲେ ରାମହରି ଦାସ, ସଙ୍ଗୀତା ଗୋସାଇଁ ଏବଂ ଭିକାରୀ ଚରଣ ବଳ। ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର। ସଙ୍ଗୀତ ସଂଯୋଜନ ଅଖିନ୍ କୁମାର ଲେଙ୍କା। ଶ୍ରୋତବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ୍ ଉପରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଓ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ।
1: ଶରୀରରେ

0: ଆକାଶବାଣୀ ଭବାନୀ ପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରିଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ବାତାସୀ ଛଡ଼ ଚଳଚ୍ଚିତ୍ରର ଏ ଗୀତଟି।

ଏଥିରେ ଶୁଣନ୍ତୁ ଆଦିମ ବିଚାର ଚଳଚ୍ଚିତ୍ରର ଏହି ଗୀତଟି କଣ୍ଠ ଏବଂ ଗୀତ ରଚନା କରିଛନ୍ତି ସର୍ବେଶ୍ୱର, ସଙ୍ଗୀତ ପଙ୍କଜ ଚାଲ।

0: ସେନା।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶାନ ଓ ତପୁ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଗୀତଟି ଲଭ୍ ମାଷ୍ଟର ଚଳଚ୍ଚିତ୍ରରୁ। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର।

ଶୁଣୁଛନ୍ତି ଗଙ୍ଗଶିଉଳି ଚଳଚ୍ଚିତ୍ରରୁ ସୌରଭ ନାୟକ ଏବଂ ଲୋବିତା ମିଶ୍ରଙ୍କ କଣ୍ଠରେ, ଶ୍ରୀନିବାସଙ୍କ ରଚନାରୁ ସଙ୍ଗୀତ ନିର୍ଦ୍ଦେଶନା ଶ୍ରୀନିବାସ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी
1: कार्यक्रम रो सेसरी सुनंतु ह्यूमन सागर एवं जसस्विनी नायकंक कंठरी टीके खरा टीके छाई चलचित्र रो ଗୀତ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି। ସଙ୍ଗୀତ ବିଶ୍ୱସ୍ୱରୂପ ମହାପାତ୍ର।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଏଥର କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ଶୁଣିଛନ୍ତି ଏ ଗୀତଟି ୟେ ଦିଲ୍ ଆସିକାନା ଚଳଚ୍ଚିତ୍ରରୁ। ତ୍ୱେତକଠାରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନଦିମ ଶ୍ରବଣ।

ଏଥର ନେଇଛୁ ମିକାସିଂ ଓ ସେଫାଲି ଆଲବାରିସ୍ଙ୍କ କଣ୍ଠରେ ଦେଶୀ ପଏଜ ଚଳଚ୍ଚିତ୍ରର ଏହି ଗୀତଟି। ଗୀତ ରଚନା କରିଛନ୍ତି କୁମାର, ସଙ୍ଗୀତ ପ୍ରୀତମ।

ମହମ୍ମଦ ଇରଫାନଙ୍କ କଣ୍ଠରେ ଶୁଣୁଛନ୍ତି କିକ୍ ଚଳଚ୍ଚିତ୍ରର ଏହି ଗୀତଟି, ମୟୂର ପୁରୀଙ୍କ ରଚନାରୁ, ସଙ୍ଗୀତ ହିମେଶ ରେଶମିଆ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ

ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ପରବର୍ତ୍ତୀ କଥାଚିତ୍ର ଜୁନି ନିୟତ ଦ୍ୱୈତକଣ୍ଠରେ କହିଛନ୍ତି ତୁଳସୀ କୁମାର ଏବଂ ଅଙ୍କିତ ତିୱାରୀ, ଗୀତିକାର ମନୋଜ ମୁନ୍ତାସିର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜିତ୍ ଗାଙ୍ଗୁଲି। କଥାଚିତ୍ର ଜୁନି ନିୟତ।

ଆପଣଙ୍କୁ କିଛି ମିଠା ମିଠା ଗୀତ ସହ କିଛି କଥା ଶୁଣାଇବା ପାଇଁ ଖୋଲା ଝରକର ଆଉ ଏକ ନୂଆ ଅଧ୍ୟାୟକୁ ନେଇ ଆସିଛି ମୁଁ ସୁମତି ମୁଁ ନମସ୍କାର। ତେବେ ଶ୍ରୋତାମାନଙ୍କୁ ଏକ ସୁବିଚାର ସହ କାର୍ଯ୍ୟକ୍ରମର ପରିସରକୁ ଆମେ ଯିବା। ଶ୍ରଦ୍ଧାବାନ ଲଭତେ ଜ୍ଞାନମ ତତ୍ପର ସତ୍ଜତେନ୍ଦ୍ରିୟମ ଜ୍ଞାନଲବ୍ଧମ ପରାମ ଶାନ୍ତି ମଚିରେଣ ଅଧିଗଚ୍ଛତି। ଅର୍ଥାତ୍ ଯେଉଁମାନେ ଶ୍ରଦ୍ଧାବାନ ଏବଂ ବିଶ୍ୱାସୀ ସେମାନେ ଆତ୍ମଜ୍ଞାନ ଲାଭ କରନ୍ତି, ଦିବ୍ୟ ଜ୍ଞାନରେ ତଲ୍ଲୀନ ହୋଇ ଇନ୍ଦ୍ରିୟଗୁଡ଼ିକୁ ସଞ୍ଚତ କରନ୍ତି, ଶାନ୍ତି ପ୍ରାପ୍ତ ହୋଇଥାନ୍ତି। ଶ୍ରୋତବନ୍ଧୁ, ଭଗବତ ଗୀତାର ଏହି ଶ୍ଲୋକରେ ଯୋଗେଶ୍ୱର କୃଷ୍ଣ ଦିବ୍ୟଜ୍ଞାନ ବା ଭଗବତ ଚେତନ ସମ୍ପର୍କରେ ଯେଉଁ କଥାଟି କହିଛନ୍ତି ତାହା କେବଳ ଅର୍ଜୁନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ପ୍ରତ୍ୟେକ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଅଟେ। ଜ୍ଞାନ ଆହରଣ ତଥା ଜୀବନରେ ପୂର୍ଣ୍ଣତା ପ୍ରାପ୍ତି ପାଇଁ ଶ୍ରଦ୍ଧାର ଗୁରୁତ୍ୱ ଅପାର। ଶ୍ରଦ୍ଧାଭାବ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାର ଏକ ଅନନ୍ୟ ଅନୁଭବ। ଏହା କେବଳ ଗୋଟିଏ ଶବ୍ଦ ନୁହେଁ, ବରଂ ଗଭୀର ବିଶ୍ୱାସ, ସମ୍ମାନ, ପ୍ରେମର ସମ୍ମିଶ୍ରଣ। ଶ୍ରଦ୍ଧାଭାବ ହିଁ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଚରିତ୍ରକୁ ସର୍ବୋଚ୍ଚ ସ୍ତରକୁ ନେଇଥାଏ। ଏହା ମନ ଭିତରେ ସକାରାତ୍ମକ ଶକ୍ତି, ଭକ୍ତି ଓ ମାନସିକ ଶାନ୍ତି ଆଣିଦେଇଥାଏ। ଶ୍ରଦ୍ଧା ଜୀବନର ସମସ୍ତ ଅପୂର୍ଣ୍ଣତାକୁ ପୂର୍ଣ୍ଣତା ପ୍ରଦାନ କରିଥାଏ। ଶ୍ରଦ୍ଧା ବଳରେ କଠିନରୁ କଠିନ ପରିସ୍ଥିତିକୁ ସାମ୍ନା କରାଯାଇପାରେ। ଶ୍ରୋତବନ୍ଧୁ, ଶ୍ରଦ୍ଧା କେବଳ ଜପ, ତପ, ଗୁରୁ କିମ୍ବା ଈଶ୍ୱରଙ୍କ ପାଇଁ ନୁହେଁ, ବରଂ ସମସ୍ତ ପ୍ରତି ସମ୍ମାନ ଓ ସେବା ଭାବର ମଧ୍ୟ ପ୍ରତୀକ ଅଟେ। ମନୁଷ୍ୟର ଯେପରି ଶ୍ରଦ୍ଧା ଥାଏ ମନରେ, ସେହିପରି ତାର ଜୀବନ ଗଢ଼ି ଉଠିଥାଏ। ଯେପରି ଯେଉଁ ଲୋକ ଜୁଆ ଖେଳ ପ୍ରତି ଶ୍ରଦ୍ଧା ରଖେ ଅବା ମଦ୍ୟପାନ ପାଇଁ ଆସକ୍ତ ଥାଏ, ତାହାର ପ୍ରବୃତ୍ତି ସେଭଳି ହୋଇଥାଏ। ଅପରପକ୍ଷରେ ଈଶ୍ୱର ଆରାଧନା ଅବା ସେବା ତ୍ୟାଗ ପରି ମହତ୍ ଆଚରଣର ମଣିଷ ଆଧ୍ୟାତ୍ମିକତାର ମାର୍ଗକୁ ପ୍ରାପ୍ତ ହୋଇ ସତ୍ପଥଗାମୀ ହୁଏ। ଅର୍ଥାତ୍ ଯିଏ ଯେଉଁ ଶ୍ରଦ୍ଧା ରଖେ ସେହି ଅନୁସାରେ ତାହାର ବ୍ୟକ୍ତିତ୍ୱ ଗଢ଼ି ଉଠିଥାଏ। ତେଣୁ ଶ୍ରୋତବନ୍ଧୁ, ଚେତନା, ଆଚରଣ ଓ ବ୍ୟକ୍ତିତ୍ୱକୁ ପରିମାର୍ଜିତ କରିବା ପାଇଁ ଶ୍ରଦ୍ଧାବାନ ହେବା, ସତ୍ଜ୍ଞାନ ପ୍ରାପ୍ତ ହେବା, ଏହି ସୁଚିନ୍ତନ ସହ ଆସନ୍ତୁ ଶୁଣିବା ଏକ ମଧୁର ଗୀତା।

ଆମ୍ଭର ସହାୟତାରେ ପ୍ରଥମ କରି ଆମ ଦେଶରେ ଖେଳ ପାଇଁ 1 ଘଣ୍ଟା ପାଳନ କରିବା ସକାଶେ ଘୋଷଣା କରାଯାଇଛି, ଯାହା 11 ଜୁନ୍ ଅର୍ଥାତ୍ ଆଜି ଦିନରେ ଅନ୍ତରାଷ୍ଟ୍ରୀୟ ଖେଳ ଦିବସ ଉପଲକ୍ଷେ ପାଳନ କରାଯାଉଛି। ତେବେ ଶ୍ରୋତାବନ୍ଧୁ, ପିଲାଙ୍କର ଦୈନନ୍ଦିନ ଜୀବନରେ ଖେଳକୁଦ ହେଉଛି ଏକ ଅଂଶ, କିନ୍ତୁ ଆଜିର ଦିନରେ ଦିଆଯାଉଥିବା ଆହ୍ୱାନ ଅନୁସାରେ ସନ୍ଧ୍ୟା 5ଟାରୁ 6ଟା ଅର୍ଥାତ୍ 1 ଘଣ୍ଟା ପାଇଁ ଅଭିଭାବକ ନିଜର କାର୍ଯ୍ୟରୁ ବିରତ ନେଇ ଶିଶୁ ସ୍ୱତନ୍ତ୍ର ଭାବେ ଖେଳିବା, ପିତାମାତା ନିଜ ପିଲାଙ୍କ ସହ ମଜାମସ୍ତି କରି ଶିଶୁଙ୍କ ଖେଳରେ ନିଜକୁ ସାମିଲ କରିବା ପାଇଁ ଆହ୍ୱାନ କରାଯାଇଛି। ଏହାଦ୍ୱାରା ଶିଶୁଙ୍କ ସାମାଜିକ ଓ ଭାବନାତ୍ମକ ବିକାଶରେ ସେମାନଙ୍କର ଭୂମିକା ତୁଲାଇ ପାରିବେ। ଶିଶୁ ମୁକ୍ତ ଖେଳ ମାଧ୍ୟମରେ ଭୌତିକ ବାତାବରଣର ଅନ୍ୱେଷଣ କରିପାରିବ, ତା ସହ

ପିଲାଙ୍କ ସହ ମଜାମସ୍ତି କରି ଶିଶୁଙ୍କ ଖେଳରେ ନିଜକୁ ସାମିଲ କରିବା ପାଇଁ ଆହ୍ୱାନ କରାଯାଇଛି। ଏହାଦ୍ୱାରା ଶିଶୁଙ୍କ ସାମାଜିକ ଓ ଭାବନାତ୍ମକ ବିକାଶରେ ସେମାନଙ୍କର ଭୂମିକା ତୁଲାଇ ପାରିବେ। ଶିଶୁ ମୁକ୍ତ ଖେଳ ମାଧ୍ୟମରେ ଭୌତିକ ବାତାବରଣର ଅନ୍ୱେଷଣ କରିପାରିବ, ତା ସହ ନିଜ ଭାବନାକୁ ପିତାମାତାଙ୍କ ସାମ୍ନାରେ ବ୍ୟକ୍ତ କରିପାରିବ। ଅନୁସାରେ ସମଗ୍ର ବିଶ୍ୱରେ ପ୍ରତି 10 ଜଣରୁ ଜଣେ ଶିଶୁ ନିଜ ଅଭିଭାବକମାନଙ୍କ ଦ୍ୱାରା ଜ୍ଞାନାତ୍ମକ, ସାମାଜିକ ଓ ଭାବନାତ୍ମକ ବିକାଶରୁ ବଞ୍ଚିତ ହୋଇଥାନ୍ତି। ଯେପରିକି ପାଠ ପଢ଼ିବା, କାହାଣୀ ଶୁଣିବା, ଗୀତ ଗାଇବା, ଚିତ୍ର ଆଙ୍କିବା ଇତ୍ୟାଦି। ଏସବୁ କରିବା ପାଇଁ ଶିଶୁଙ୍କ ପାଇଁ ସମୟର ଅଭାବ ଥାଏ ଅଭିଭାବକମାନଙ୍କ ପାଖରେ। ଏହା ବ୍ୟତୀତ ବିଶ୍ୱସ୍ତରରେ 2-4 ବର୍ଷ ବୟସର ଶିଶୁଙ୍କ ମଧ୍ୟରୁ 5 ଜଣଙ୍କ ଭିତରୁ ଜଣେ ଶିଶୁ ନିଜ ଅଭିଭାବକଙ୍କ ସହ ଖେଳିପାରିନଥାଏ ଏବଂ 5 ବର୍ଷରୁ କମ୍ ବୟସର ପିଲାଙ୍କ ମଧ୍ୟରୁ ପ୍ରାୟ 8 ଜଣରୁ ଜଣେ ପିଲାଙ୍କ ପାଖରେ ଖେଳିବା ପାଇଁ କୌଣସି ଖେଳଣା ନଥାଏ। ତେଣୁ ଖେଳ ମାଧ୍ୟମରେ ଶିଶୁଙ୍କ ଜୀବନରେ ଖୁସି ତଥା ପରିବର୍ତ୍ତନ ଆଣିବା ପାଇଁ ୟୁନିସେଫ୍ ତଥା ଏକ୍ସଷ୍ଟେପ୍ ଫାଉଣ୍ଡେସନର ଉଦ୍ୟମରେ ଆଜିର ଦିନ ଅର୍ଥାତ୍ ଜୁନ୍ 11 ତାରିଖକୁ ଅନ୍ତରାଷ୍ଟ୍ରୀୟ ଖେଳ ଦିବସ ଭାବେ ପାଳନ କରାଯାଉଛି। ଶ୍ରୋତବନ୍ଧୁ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁର ସର୍ବାଙ୍ଗୀଣ ବିକାଶ କରିବା, ପରିବେଶରୁ ଶିକ୍ଷା ଲାଭ ଓ ତା'ର ଅଧିକାରର ସୁରକ୍ଷା ପ୍ରଦାନ କରିବା। ଆସନ୍ତୁ ଆମେ ମଧ୍ୟ ଏହି ଦିବସରେ ନିଜକୁ ସାମିଲ କରି ନିଜ ପିଲାଙ୍କ ପାଇଁ ଅନ୍ତତଃ 1 ଘଣ୍ଟା ଆଜି ଦିନ ପାଇଁ ସମୟ ବିତେଇବା।

ଶୁଣନ୍ତୁ, ବିକାଶ କାର୍ଯ୍ୟକ୍ରମ ଖୋଲା ଝରକାର ପରିସରକୁ ପୁଣି ଥରେ ଆପଣ ଜଣାଉଛି। ଆସନ୍ତୁ ଆଉ କିଛି କଥା ଆଲୋଚନା କରିବା। ଆପଣ ହିନ୍ଦୁମାନଙ୍କର ଏକ ପବିତ୍ର ବ୍ରତ ହେଉଛି ଏକାଦଶୀ ବ୍ରତ। ସ୍ମାର୍ଥ ଓ ପରମାର୍ଥ ଧାର୍ମିକ ଆଚରଣରେ ସମଗ୍ର ଭାରତବର୍ଷରେ ଏକାଦଶୀ ଏକ ପ୍ରମୁଖ ସାର୍ବଜନୀନ ବ୍ରତର ମାନ୍ୟତା ପାଇଛି। ଜୀବଦ୍ଦଶାରେ ଜଣାତରେ ହେଉ ବା ଅଜଣାତରେ ହେଉ, କରିଥିବା ପାପକୁ ନଷ୍ଟ କରି ପରଜନ୍ମ ପାଇଁ ପୁଣ୍ୟ ସଞ୍ଚୟ କରିବା ଆମ ଧାର୍ମିକ ପରମ୍ପରାର ମହାନ ଉଦ୍ଦେଶ୍ୟ। ତେବେ ଶ୍ରୋତବନ୍ଧୁ, ଚନ୍ଦ୍ରପକ୍ଷରେ ଏକାଦଶ ଦିବସ ଚନ୍ଦ୍ରର ଏକାଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି ଅଟେ। କୃଷ୍ଣପକ୍ଷର ଏକାଦଶୀକୁ କୃଷ୍ଣ ଏକାଦଶୀ ଓ ଶୁକ୍ଳପକ୍ଷର ଏକାଦଶୀକୁ ଶୁକ୍ଳ ଏକାଦଶୀ କୁହାଯାଇଥାଏ। ବର୍ଷକରେ ପଡ଼ିଥାଏ 24 ଗୋଟି ଏକାଦଶୀ। ତେବେ ଏହି 24 ଗୋଟି ଏକାଦଶୀ ମଧ୍ୟରୁ 4ଟି ହେଉଛି ବଡ଼ ଏକାଦଶୀ। ଶ୍ରୋତବନ୍ଧୁ, ଆପଣମାନେ ଜାଣିଛନ୍ତି କି ମଳ ମାସରେ ପଡ଼ୁଥିବା ଏକାଦଶୀକୁ କ'ଣ କୁହାଯାଏ? ଯଦି ଜାଣିନାହାନ୍ତି, ଆସନ୍ତୁ ସେ ସମ୍ପର୍କରେ କିଛି କଥା ଜାଣିବା। ଅଧିକ ମାସ ଅର୍ଥାତ୍ ମଳ ମାସ କୃଷ୍ଣପକ୍ଷରେ ପଡ଼ୁଥିବା ଏକାଦଶୀକୁ କୁହାଯାଏ ପରମା ଏକାଦଶୀ, ଏବଂ ଶୁକ୍ଳପକ୍ଷ ଏକାଦଶୀକୁ କୁହାଯାଇଥାଏ ପୁରୁଷୋତ୍ତମ ଏକାଦଶୀ ବା କମଳା ଏକାଦଶୀ। ପ୍ରାୟ ପ୍ରତି 3 ବର୍ଷରେ ଥରେ ମଳ ମାସରେ ଏହି 2ଟି ଏକାଦଶୀ ପଡ଼ିଥାଏ। ଆଜି ହେଉଛି ଏବର୍ଷ ପଡ଼ିଥିବା ମଳ ମାସର କୃଷ୍ଣ ଏକାଦଶୀ ଅର୍ଥାତ୍ ପରମା ଏକାଦଶୀ, ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ସମର୍ପିତ ଏକ ପବିତ୍ର ତଥା ବିରଳ ବ୍ରତ। ବିଶ୍ୱାସ କରାଯାଏ ଏହି ବ୍ରତ ପାଳନ କରିବା ଦ୍ୱାରା ପାତକ ବିନାଶ ହେବା ସହ ଧନ ସମ୍ପତ୍ତି ପ୍ରାପ୍ତି ହେବ ଏବଂ ମୋକ୍ଷ ଲାଭ ହୋଇଥାଏ। ପୁରାଣରେ ବର୍ଣ୍ଣିତ ଅଛି,

ଏହି ବ୍ରତ ପ୍ରଥମେ କୁବେର ଓ ରାଜା ହରିଶ୍ଚନ୍ଦ୍ର ପାଳନ କରିଥିଲେ। ମହାଭାରତରେ ଶ୍ରୀକୃଷ୍ଣ ଏହି ବ୍ରତର ମହିମା ସମ୍ପର୍କରେ ଅର୍ଜୁନଙ୍କୁ ବୁଝାଇଥିଲେ। ଗରିବ ବ୍ରାହ୍ମଣ ସୁମେଧା ଓ ତାଙ୍କ ପତ୍ନୀ ପବିତ୍ରା ଏହି ବ୍ରତର ପ୍ରଭାବରୁ ଦାରିଦ୍ର୍ୟତାରୁ ମୁକ୍ତଲାଭ କରିଥିଲେ। ପରମା ଏକାଦଶୀ ପାଳନ କରିବା ଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ଦୂର ହେବା ସହ ସୁଖ ଶାନ୍ତି ମିଳିଥାଏ ଓ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ। ଏହି ସୂଚନା ସହ ଆସନ୍ତୁ ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ସୂର୍ଯ୍ୟ ଆମ ସୃଷ୍ଟିର ଆଧାର, ସକଳ ଶକ୍ତିର ଉତ୍ସ, ଏହାର ଉଷ୍ମତା ଓ ଆଲୋକ ଜୀବନ ରକ୍ଷକ ମହୌଷଧି। ଏହାର ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ ଅଟେ। ସୂର୍ଯ୍ୟକୁ ବାଦ ଦେଇ ଜୀବନର ପରିକଳ୍ପନା କରିହୁଏ ନାହିଁ। ଶ୍ରୋତାବନ୍ଧୁ, ସୂର୍ଯ୍ୟ ନିତିଦିନ ଉଇନ୍ତି ଓ ଅସ୍ତ ବି ଯାଏ। ଜାଣନ୍ତି କି ଦୁନିଆରେ ଏପରି କେତେକ ସ୍ଥାନ ଅଛି ଯେଉଁଠି ମାସ ମାସ ଧରି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ, ଏବଂ ସେଠାରେ ମଝିରାତିରେ ବି ସୂର୍ଯ୍ୟ ଚମକିଥାନ୍ତି। ପ୍ରକୃତିର ଏ ରହସ୍ୟ ଆମକୁ ଚକିତ କରିବ ନିଶ୍ଚୟ। ସ୍ୱତନ୍ତ୍ର ପୃଥିବୀ 23.5 ଡିଗ୍ରୀ ଢଳିକି ରହିଥିବା ହେତୁ ଆର୍କଟିକ୍ ସର୍କଲ୍ ଓ ଆଣ୍ଟାର୍କଟିକ୍ ସର୍କଲ୍ ପାଖାପାଖି ଦେଶମାନଙ୍କରେ ବର୍ଷର କିଛି ମାସ ସୂର୍ଯ୍ୟ ଲଗାତାର ଦେଖାଯାଇଥାଏ, ଯାହାଫଳରେ ରାତି ମାସ ମାସ ଧରି

ଲାଇଫ୍ ହୋଇଯାଇଥାଏ, ଯାହାକୁ ବୈଜ୍ଞାନିକମାନେ କୁହନ୍ତି ମିଡ୍ ନାଇଟ୍ ସନ୍। ଏଭଳି ଏକ ଦେଶ ହେଉଛି ନରୱେ। ଏଠାରେ କ୍ରମାଗତ ସୂର୍ଯ୍ୟ ଅସ୍ତ ହୋଇନଥାନ୍ତି, ତେଣୁ ଏହାକୁ ଲ୍ୟାଣ୍ଡ ଅଫ୍ ମିଡ୍ ନାଇଟ୍ ସନ୍ କୁହାଯାଇଥାଏ। ମେ ମାସରୁ ଜୁଲାଇ ମାସ ମଝିଯାଏଁ ଏଠାରେ 24 ଘଣ୍ଟା ସୂର୍ଯ୍ୟ ଚମକୁଥାନ୍ତି। ଖାସ କରି ନରୱେର ସ୍ୱାଲବାର୍ଡ଼ର ସୂର୍ଯ୍ୟ ପ୍ରାୟ 4 ମାସ ଯାଏଁ ଅସ୍ତ ହୁଏ ନାହିଁ। ଏଠାରେ ରାତି 2ଟାରେ ମଧ୍ୟ ଲୋକେ ସ୍ୱାଭାବିକ ଢଙ୍ଗରେ କାମ କରନ୍ତି। ନରୱେ ପରି ଆଉ ଏକ ଦେଶ ହେଉଛି ଫିନଲାଣ୍ଡ। ଏହି ଫିନଲାଣ୍ଡରେ ମଧ୍ୟ ଅଧରାତି ଯାଏ ହ୍ରଦ ନିକଟରେ ବସି ପ୍ରକୃତିକୁ ଉପଭୋଗ କରିଥାନ୍ତି ଲୋକେ। ଏଠାରେ ମେ ମାସ ଶେଷରୁ ଜୁଲାଇ ଶେଷ ଯାଏ 24 ଘଣ୍ଟା ଦିନ, କିଛି ସ୍ଥାନରେ 70 ଦିନ ଧରି ଲଗାତାର ସୂର୍ଯ୍ୟ ଦେଖାଯାଇଥାନ୍ତି। ଏହିପରି ଆଇସଲ୍ୟାଣ୍ଡର ଛୋଟ ଛୋଟ ଦ୍ୱୀପରେ, ଆଲାସ୍କାରେ, କାନାଡ଼ାର କିଛି ଅଞ୍ଚଳରେ, ଇନବୁକ୍ ସହରରେ ସୂର୍ଯ୍ୟ ବହୁଦିନ ଧରି ଅସ୍ତ ହୋଇନଥାନ୍ତି। ରୁଷର ସାଇବେରିଆ ଅଞ୍ଚଳରେ ମଧ୍ୟ ଜୁଲାଇ ମଝିରେ ସୂର୍ଯ୍ୟ କିଛିଦିନ ଧରି ଅସ୍ତ ହୋଇନଥାଏ। ଶ୍ରୋତାବନ୍ଧୁ, ଏସବୁ ତତ୍ତ୍ୱକୁ ସହଜରେ ବୁଝି ହୁଏ ନାହିଁ। ଜ୍ୟୋତିର୍ବିଜ୍ଞାନ ଯାହା କହୁ ପଛକେ, କିନ୍ତୁ ପ୍ରକୃତିର ଏ ରହସ୍ୟ ମଣିଷକୁ ଆନନ୍ଦ ଦେଇଥାଏ ସବୁବେଳେ।

ପଦକ୍ଷେପ ଥିଲା କାକୋରେ ଟ୍ରେନ୍ ଲୁଟ୍। 1925 ମସିହା ଅଗଷ୍ଟ 9 ତାରିଖରେ ତାଙ୍କ ନେତୃତ୍ୱରେ କ୍ରାନ୍ତିକାରୀମାନେ କାକୋରିର ରେଳ ରୋକି ସରକାର ସମ୍ପତ୍ତିକୁ ଲୁଟି ନେଇଥିଲେ। ଉଦ୍ଦେଶ୍ୟ ଥିଲା ଇଂରେଜ ବିରୁଦ୍ଧରେ ଲଢ଼ିବା ପାଇଁ ଅସ୍ତ୍ର କିଣିବା। ଏ ଐତିହାସିକ ଘଟଣାରେ ତାଙ୍କୁ ଓ ତାଙ୍କର ସହଯୋଗୀ ପାଖାପାଖି 40ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କ ନାଁରେ କେସ୍ ଚାଲିଥିଲା। ଏହି ଘଟଣାରେ ସେ ଗିରଫ ହୋଇ ଗୋରଖପୁର ଜେଲ୍ ଯାଇଥିଲେ। 1927 ମସିହା ଡିସେମ୍ବର 19 ତାରିଖରେ ତାଙ୍କୁ ଫାଶୀ ଦିଆଯାଇଥିଲା। ସେ ଦେଶ ପାଇଁ ଶହୀଦ ହୋଇଗଲେ। ସେ ମହାନ ନାୟକ ରାମପ୍ରସାଦ ବିସ୍ମିଲ, ଯିଏ କ୍ରାନ୍ତିର ମସାଲ ଜାଳିବା ପାଇଁ ଲେଖିଥିଲେ ସାର୍ ଫରୋସୀ କି ତମନ୍ନା ଅବ୍ ହମାରେ ଦିଲ୍ ମେଁ ହେ, ଆଜି ତାଙ୍କର ଏହି ଲେଖା କୋଟି କୋଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବ ସୃଷ୍ଟି କରୁଛି। ରାମପ୍ରସାଦ ବିସ୍ମିଲ ଏକାଧାରରେ ଜଣେ କବି, ଲେଖକ, ଅନୁବାଦକ ଓ ସଂଗ୍ରାମୀ ଥିଲେ। ଆର୍ଯ୍ୟ ସମାଜ ସହ ନିଜକୁ ଜଡ଼ିତ କରି ସମାଜସେବାରେ ନିୟୋଜିତ ଥିଲେ। ତାଙ୍କ ସ୍ମୃତିରେ ଅମର ଶହୀଦ ବିସ୍ମିଲ ଉଦ୍ୟାନ ଓ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଆଜି ସେ କ୍ରାନ୍ତିକାରୀଙ୍କ ଜନ୍ମଦିବସ ଅବସରରେ ପ୍ରଣତି ଜଣାଇବା ସହ ଅଦୃଶ୍ୟରେ ରହି ଆମକୁ ଆଶିଷ କରନ୍ତୁ ଏହି କାମନା କରୁଛୁ।

କେନ୍ଦ୍ର ଭୁବନେଶ୍ୱରଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ କରିବ। ରାଜ୍ୟରେ ଏବେ ପ୍ରାକ୍ ପଶ୍ଚିମ ବର୍ଷା ସହ କାଳବୈଶାଖୀର ପ୍ରଭାବ ଜାରି ରହିବ। ତେବେ ଆସନ୍ତା ତିନି ଦିନ ଯାଏଁ ତାପମାତ୍ରାରେ କିଛି ପରିବର୍ତ୍ତନ ଦେଖାଦେବ। ଏହାପରେ ତାପମାତ୍ରା ସାମାନ୍ୟ ଖସିବା ସହ ଅସହ୍ୟ ଗରମରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଥିବା କଥା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର।

ଶ୍ରୋତା ବନ୍ଧୁ, ସମୟ ଆମକୁ ସଙ୍କେତ ଦେଲାଣି କାର୍ଯ୍ୟକ୍ରମର ପରିସମାପ୍ତି ସକାଶେ। ତେବେ ଆପଣମାନଙ୍କୁ ଯିବା ପୂର୍ବରୁ କହି ରଖୁଛୁ, ମତାମତ ନିଶ୍ଚୟ ଜଣାଇବେ ଚିଠିରେ। ଠିକଣାଟି ହେଲା ଚିଠି ପାଇଛୁ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7601। ଶ୍ରୋତା ବନ୍ଧୁ, ଏଇଠି କାର୍ଯ୍ୟକ୍ରମକୁ ଶେଷ କରୁଛୁ। ନମସ୍କାର, ପୁଣି ଏକ ନୂଆ ଅଧ୍ୟାୟ ଆସନ୍ତାକାଲି ଭେଟ ହେବ।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ଆଗରୁ ଶୁଣନ୍ତୁ ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରେସାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 12:00 ପ୍ରେସାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଶୁଣିବେ 3:12:30। କଣ୍ଠଶିଳ୍ପୀମାନେ ହେଲେ ସଭାପତୀ ବାରିକ, ସୁବାସ ଦାସ, ଅନିତା ଗୋସ୍ୱାମୀ, ଧନଞ୍ଜୟ ଶତପଥୀ। ସାକ୍ଷାତ ପାଇଁ ସମୟ ରହିଛି 1:10। ଦିନ 1:20 ପ୍ରେସାର କରିବୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତି ରୂପରେ ସିଧା ପ୍ରସାରଣରୁ ଫୋନ୍ ଇନ୍। ଚିତ୍ରର ଗୀତ ଶୁଣିବେ 2:45। ଏ ଥିଲା ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା ଶ୍ରୋତବନ୍ଧୁ ଏଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି କିଛି ନୂଆ କାର୍ଯ୍ୟକ୍ରମ ସହ

ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତା ବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 মিটার ତଥା 1206 କିଲୋହର୍ ଯୋଗେ, FM ରେ 100.3 মেগাহর্ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଦିନ 12:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଚଳଚ୍ଚିତ୍ର ବୋର୍ଡର ଗୀତଟିକୁ ଗାଇଛନ୍ତି ସୋନୁ ନିଗମ, ରୂପ କପୁର ରାଥୋଡ, ଅରିଜିତ ସିଂ, ବିଶାଳ ମିଶ୍ର, ଦିଲଜିତ। ଗୀତଟିକୁ ଲେଖିଛନ୍ତି ଜାଭେଦ ଅଖତର ଏବଂ ମନୋଜ ମୁନ୍ତାସିର। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ ଏବଂ ମିଥୁନ।

ଏଥର ଚଳଚ୍ଚିତ୍ର ଏନିମଲ୍ ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ ଏବଂ ଗୀତଟିକୁ ଲେଖିଛନ୍ତି ସିଦ୍ଧାର୍ଥ, ସଙ୍ଗୀତରେ ସଜେଇଛନ୍ତି ଶ୍ରେୟାଂଶ।

ଏଥର ଚଳଚ୍ଚିତ୍ର ଧଡ଼କ୍ ଟୁ ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଜୁବିନ୍ ନୌଟିଆଲା। ଗୀତଟିକୁ ଲେଖିଛନ୍ତି ରଶ୍ମି। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଜାଭେଦ।

ଆପଣ ମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ଭୂତ ବଙ୍ଗଲା। ଗୀତଟିକୁ ଗାଇଛନ୍ତି ବିଶାଲ ମିଶ୍ର, ନାକାଶ ଅଜିଜ, ଅନ୍ତରା ମିତ୍ର। ଗୀତଟିକୁ ଲେଖିଛନ୍ତି କୁମାର, ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ଏଥର ଚଳଚ୍ଚିତ୍ର ଦ ରାଜା ସାହବ। ଗୀତଟିକୁ ଗାଇଛନ୍ତି ବିଶାଲ ମିଶ୍ର, ଥମନ ଏସ୍ ଏବଂ ଶ୍ରୁତି ରଞ୍ଜନୀ। ଗୀତଟିକୁ ଲେଖିଛନ୍ତି କୁମାର ଏବଂ ସଙ୍ଗୀତରେ ସଜେଇଛନ୍ତି ଥମନ ଏସ୍।

ଏ ଗୀତଟି ଶୁଣୁଥିଲେ ୟାରିଆ କଥାଚିତ୍ରରୁ। ଗୀତଟିକୁ ଗାଇଥିଲେ ପରମ୍ପରା ଏବଂ ଲେଖିଥିଲେ ମନନ ଭରଦ୍ୱାଜ। ସଙ୍ଗୀତରେ ସଜେଇଥିଲେ ମଧ୍ୟ ମନନ ଭରଦ୍ୱାଜ। ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କ୍ଷମା କରିବେ, ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ଶୋଭାବତୀ ବାରିକ। ଗୀତଟିକୁ ଲେଖିଛନ୍ତି ବୃନ୍ଦାବନ ଜେନା।

0: ପହଞ୍ଚାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ଲେଖିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ।

ଆପଣମାନେ ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଏଥର ଶିଳ୍ପୀ ହେଲେ ଧନଞ୍ଜୟ ଶତପଥୀ ଏବଂ ଗୀତ ଲେଖିଛନ୍ତି।

ମଧ୍ୟରେ ସୁଗମ ସଙ୍ଗୀତ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ ମଧ୍ୟରେ

0: 2 କିଲୋଗ୍ରାମ ହିପାସିନି କରି ସେନ 100 ମିଲିଗ୍ରାମ ନିମ୍ ତେଲ ମିଶେଇ ଦେଇ କରି ସବୁ ଦ୍ରବଣ ମନକେ 50 କିଲୋଗ୍ରାମ ଅଦା ଖଣ ମନକେ ଗୁଲି ଦେଇ କରି ଗୋଟେ ଛାଇ ଜାଗା ନେ ତାକେ ଶୁଖେଇ ଦେମା। ଆରୁ ଶୁଖିଗଲା ପଛେ ତାକେ ଆମେ ଲଗେଇ ପାରମା। ଏଇଟା ଲଗାବାର ଆଗନୁ ଜମିନେ ଟ୍ରାଇକୋଡ୍ରାମା ଭିରିଡି ଖତ ଯଦି ପ୍ରୟୋଗ ନେଇ କରବାର ବୋଇଲେ ସେ ବିହନ ଖଣ ମନକେ ଗାଏମୁ ସନେ ଏକା ତାକେ ବି ଗୁଲି ଦେଇ ପାରମା। ଏନ୍ତା ଯଦି କର୍ମା ବୋଇଲେ ଅଦା ଖଣ ମନେ ସହଜେ ନେଇ ସଢେ ଆରୁ ଠିକ ରହିବା। ସେନ୍ତା ଜୀବାଣୁ ଜନିତ କନ୍ଦା ସଢା ରୋଗନୁ ଫସଲ ମନକେ ମୁକ୍ତ ରଖବାକେ ହେଲେ 20 କିଲୋଗ୍ରାମ ଖସ ସନେ 1 କିଲୋଗ୍ରାମ ସୋଡୋମୋନାସ ଗୁଲି ଦେଇ କରି 7 ଦିନ ହେଇଗଲା ପଛେ ଇଟାକେ ପ୍ରୟୋଗ କରିପାରମା। ଟ୍ରାଇକୋଡ୍ରାମା ଆରୁ ସୋଡୋମୋନାସ ଗୋଟେ ସନେ ଇନ ପ୍ରୟୋଗ କରାଯାଇ ପାରବା। ତ ଏବେ କଥା ଆସୁଛେ ଇନେ ଜୈବିକ ସାର ପ୍ରୟୋଗ କେନ୍ତା କରାଯିବା, ଇ କଥା ଗୋଟେ ବି ଆମକେ ନିହାତି ଜାଣବାକେ ପଡ଼ବା। ଅଦା ଗୋଟେ 10 ମାସିଆ ଦୀର୍ଘସ୍ଥାୟୀ ଫସଲ ହେ। ଯଦି ଇଟାକେ ପୁରାପୁରି ଜୈବିକ ଉପାୟ ଚାଷ କରବାକେ ଇଚ୍ଛା କରୁଛନ୍ ବୋଇଲେ ସେ ମାଟିନେ ଭଲ ହିପା ସେ ଜୈବିକ ଖତ ପ୍ରୟୋଗ କରବାକେ ପଡ଼ବା। ସେଥିଲାଗି ଆମର ଚାଷୀ ଦାଦାମାନଙ୍କେ ଭଲ କମ୍ପୋଷ୍ଟ ପ୍ରସ୍ତୁତ କରବାର ନିହାତି ଜରୁରୀ ହେ। ସେଥିଲାଗି ନିଜର ଖତ ଆରୁ ଘିନିଥିବାର ଖତକେ 3 ମାସ ଆଗରୁ ଆର୍ ଥରେ ଉନ୍ନତ ପ୍ରଣାଳୀନେ ସୁପର ଫସ୍ଫେଟ୍ ଆରୁ TSP ମିଶେଇ ଦେଇ କରି ସେ ପରିବେଶକେ ସଢ଼ବାର ଲାଗି ଛାଡ଼ିଦେମାଏ। ଇ ଖତ ଯେତେବେଳେ ସଢ଼ିଯିବା ତାର ସନେ ଆଜୋଟା ବ୍ୟାକ୍ଟର 4 କିଲୋଗ୍ରାମ, PSM 2 କିଲୋଗ୍ରାମ, ପଟାସ ବ୍ୟାକ୍ଟେରିଆ 2 କିଲୋଗ୍ରାମ ଇ ସବକେ ମିଶେଇ ଦେଇ କରି ଓଦା ହେଇଥିବାର ଅବସ୍ଥାନେ ତାକେ 7-8 ଦିନ ଛାଇନେ ରଖିଦେମା। ଆରୁ ଉପର ବେଲା ଇଟାକେ ଜମିନେ ପ୍ରୟୋଗ କରମା ବୋଇଲେ ଇଟା ଆର୍ ଟିକେ ବଢ଼ିଆ ହେବା।
1: ଆପଣମାନେ ଶୁଣୁଥିଲେ ଚାଷର କଥା ଉପସ୍ଥାପନ କଲେ ଶିବ ପ୍ରଧାନ। ବିଷୟବସ୍ତୁ ଥିଲା ଜୈବିକ ଅଦା ଚାଷ। ଆକାଶବାଣୀ ଭବାନୀପାଟଣା। ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
2: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶକ୍ତିରୂପା। ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
5: UPI PIN Entering केवल टंका पठेबा पई उद्दिष्ट।
6: RBI कहे
7: सचेतन हुंतु, सतर्क रुहंतु।
8: एई कहानी हेउची एक नर्स आउ तार अंतरात्मार।
9: आसी गला सेलेरी?
10: हां,
9: एबे नुवा झुमुका?
10: ना, प्रथमे संचय,
9: प्रथमे झुमुका।
8: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
9: କିନ୍ତୁ ଝୁମୁକାର କ'ଣ?
10: ଯାଉଛୁ ନା, ପୁଣିଦେବି ଇଞ୍ଜେକ୍ସନ।
7: RBI କହେ
8: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
11: ଏଇ କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର।
12: ଓ ଲଭଲି, ୱେଲ୍ ଡନ୍।
11: ବିଜନେସ୍ ଲୋନ୍ ଆପ୍ରୁଭ୍ଡ। ଏବେ ହେବ ବଡ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ, ତା ସାଥିରେ ନୂଆ କାର ବି ନେଇନିଅ ସେଇ ଲୋନ୍ରେ।
12: ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ EMI ଭର, କ୍ରେଡିଟ୍ ସ୍କୋର ବଢାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ।
11: କାର ନୁହେଁ ତୁମର ଫଟୋ ହିଁ ନେଇଯାଅ।
12: ଆପଣ କିଏ?
7: RBI କହେ
11: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆପଣ ଷ୍ଟୁଡିଓକୁ।

ଜୀବନକୁ ସୁନ୍ଦର ଓ ସାର୍ଥକ ଭାବେ ବଞ୍ଚିବାକୁ ହେଲେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖି ସମାଜ ପାଇଁ କିଛି ମଙ୍ଗଳମୟ କାର୍ଯ୍ୟ କରି ଆନନ୍ଦରେ ଶୃଙ୍ଖଳାର ସହିତ ଜୀବନକୁ ବିତେଇବା, ଏ କଥା ସହିତ ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣ

ଆପଣଙ୍କୁ ସ୍ୱାଗତ ଭଉଣୀ। ଆଜିର ଉପସ୍ଥାପନାରେ ମୁଁ ସ୍ନିଗ୍ଧା, ନମସ୍କାର। ଆଜି ଆପଣମାନେ ଶୁଣିପାରିବେ କିଛି ଚଳଚ୍ଚିତ୍ରର ଗୀତ, ସେଗୁଡ଼ିକ ହେଲା ଚାନ୍ଦନା ତୁମେ ତାରା, ରାଜା ଝିଅ ସାଙ୍ଗେ ହୋଇଗଲା ଭାବ, ଛାତିରେ ଲେଖିଛି ତୋରିନା। ଆଉ ଆମକୁ ଫୋନ୍ କରିପାରିବେ ଏଇ ନମ୍ବରରେ 2956239 2956238। ତାହେଲେ ଆସନ୍ତୁ।

0: ଛାତିରେ ଲେଖିଛି ତୋରିନା। ଆଉ ଆମକୁ ଫୋନ୍ କରିପାରିବେ ଏଇ ନମ୍ବରରେ 2956239958। ତାହେଲେ ଆସନ୍ତୁ ଶୁଣିବା କେଉଁ ଭଉଣୀ ଫୋନ୍ କରିଛନ୍ତି। ହ୍ୟାଲୋ ହ୍ୟାଲୋ ହଁ ଭଉଣୀ, କେଉଁଠୁ କହୁଛନ୍ତି? କୁହ କୁହ ଭଉଣୀ। ଚଲାରୁ? ଆଚ୍ଛା, ଆଉ ଗୀତ କେଉଁ ଗୀତ ଶୁଣିବେ? ଫୋନ୍ଟି କଟିଯାଇଛି। ହେଲୋ, ଆମର ଆଉ ଜଣେ ଭଉଣୀ ଫୋନ୍ କରିଛନ୍ତି। ନମସ୍କାର, କେଉଁଠୁ କହୁଛନ୍ତି ଭଉଣୀ? ରଶ୍ମିତା ଭଉଣୀ, ଆଜି କେଉଁ ଗୀତ ଶୁଣିବେ? ପାକେଲପଡ଼ାର ଆଜି କେଉଁ ଗୀତ ଶୁଣିବେ?
1: ଚାନ୍ଦନା ତୁମେ ତାରା।
0: ଚାନ୍ଦନା ତୁମେ ତାରା, ଆଚ୍ଛା ଆମ ପସନ୍ଦର ଗୀତ ନା ଚାନ୍ଦନା ତୁମେ ତାରା ହିଁ ଶୁଣିବେ?
1: ଚାନ୍ଦନା ତୁମେ ତାରା।
0: ଆଚ୍ଛା ଠିକ୍ ଅଛି, ତାହେଲେ ଆଉ କ'ଣ କରୁଥିଲେ?
1: ମୋର ମାଇଁ ଗୋଟେ ଡେଡିକେଟ୍ କରିଦେବେ ଏଇ ଗୀତ ବାଲିପଡ଼ା।
0: ବାଲିପଡ଼ାରେ ଆପଣ ମାଇଁଙ୍କୁ ବହୁତ ଭଲ ପାଆନ୍ତି?
1: କଥା ହେଉଛନ୍ତି ତାରା ସାଙ୍ଗ।
0: ଆଚ୍ଛା, ତ ଆଉ କିଏ କିଏ ଅଛନ୍ତି
1: ଘରେ? ବାପା ମା, ଭାଇ, ପୁଅ ଝିଅମାନେ ଅଛନ୍ତି।
0: ଆପଣ କାହାକୁ ବେଶୀ ଭଲ ପାଆନ୍ତି?
1: ବାପା ମା, ଭାଇ, ସବୁ ଭଲ ଲାଗେ।
0: ସମସ୍ତଙ୍କୁ ଭଲ ପାଆନ୍ତି ନା? କାହିଁକିନା ଗୋଟେ ନାରୀର ଜୀବନ କେବେ ହେଲେ ଜଣକଠି ରହେନି, ସେ ସମସ୍ତଙ୍କୁ ନିଜର କଲେ ଯାଇକି ଆଗକୁ ବଢ଼େ ନୁହେଁ। ମାନେ ବାପା ମା, ଶାଶୁ ଶ୍ୱଶୁର, ଦିଅର, ନଣନ୍ଦ, ଭାଇ, ଭଉଣୀ, ସମସ୍ତେ
1: କର୍ତ୍ତବ୍ୟ।
0: ଶାଶୁ ଘରେ କେମିତି ଚଳନ୍ତି? ସମସ୍ତଙ୍କର ସେବା ଯତ୍ନ ଠିକ ଭାବେ କରନ୍ତି? ଆଚ୍ଛା, କଲାବେଳେ କେମିତି ଲାଗେ କୁହନ୍ତୁ ତ ଭଉଣୀ? ଯେତେବେଳେ ବହୁତ ଗୁଡ଼ିଏ କାମ ପଡ଼ିଯାଏ ସେତେବେଳେ କେମିତି ଲାଗେ ଆପଣଙ୍କୁ?
1: ଭଲ ଲାଗେ।
0: ଯେତେବେଳେ ଟିକେ ବିରକ୍ତ ଲାଗେ କେମିତି ବୁଝାନ୍ତି ମନକୁ? ସେତେବେଳେ କେମିତି ମନକୁ ବୁଝାନ୍ତି? ହଁ, ଟିକେ ଚୁପ୍ ରହିଗଲେ ସେ ସମୟଟା ତାପରେ ସବୁ ଠିକ ହେଇଯାଏ ନୁହେଁ। ଆଉ ମନେ ରଖିବେ, ଛୁଆମାନେ ଯେତେବେଳେ ବିରକ୍ତ କରୁଥିବେ ତାଙ୍କୁ ବେଶୀ ରାଗିବେନି, କାହିଁକିନା ଆମେ ଯଦି ରାଗିବା ତାଙ୍କୁ, ତାଙ୍କର ସେଇ ଅଭ୍ୟାସଟା ପୁଣି ରହିଯିବ, କାହିଁକିନା ସେମାନେ ବି ପୁଣି ସବୁ କଥାରେ ଚିଡ଼ିବେ। ଆମଠୁ ବହୁତ କଥା ଛୁଆମାନେ ଶିଖନ୍ତି ନା। ଆଉ କ'ଣ ହଁ ହଁ ନିହାତି ପିଲାଙ୍କ ପାଠକୁ ତ ବହୁତ ଗୁରୁତ୍ୱ ଦେବା ଦରକାର ନା। ପିଲା କେମିତି ଠିକ୍ ସମୟରେ ମାନେ ଠିକ୍ କାମ କରିବେ, ପାଠ ପଢ଼ିବେ, ଆଉ ଖେଳାଖେଳି କରନ୍ତି ନା ନାଇଁ ପିଲାମାନେ? ଆଚ୍ଛା, ଆପଣ ଆଉ କ'ଣ ଭଲ ପାଆନ୍ତି? ଟ୍ୟୁସନ୍ ବି କରନ୍ତି? ବହୁତ ଭଲ କଥା। କେତେ ଜଣ ପିଲା ପଢ଼ାନ୍ତି? ତ ଯେଉଁ ଯେତେବେଳେ ଏତେ ଜଣ ପିଲାଙ୍କୁ ପଢ଼ାନ୍ତି ଟିକେ ସମୟ ଦିଅନ୍ତି, ତ କେବେ ବିରକ୍ତ ଲାଗେନି ଘର କାମ କଲା ବେଳକୁ? ମାନେ ଆପଣ ସବୁ କଥାରେ ଅଭ୍ୟାସଟା ଦରକାର। ଆମେ ଯଦି ଅଭ୍ୟାସରେ କାମକୁ ପକେଇବା ନିଶ୍ଚୟ ସେ କାମଟା ଠିକ୍ ଠାକ୍ ହବ। ଆଚ୍ଛା, ତ ଆପଣ ସିଆଡ଼େ ବ୍ୟବସାୟ ବି କରନ୍ତି ନା? ବହୁତ ବଢିଆ କଥା, ସ୍ୱାବଲମ୍ବନ ହବାଟା ବହୁତ ଜରୁରୀ। ତାହେଲେ ଆପଣଙ୍କ ପସନ୍ଦର ଗୀତ ଶୁଣିବା? ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ହ୍ୟାଲୋ।
1: ହ୍ୟାଲୋ
0: ହଁ, କେଉଁଠୁ କହୁଛନ୍ତି ଭଉଣୀ?
1: ହ୍ୟାଲୋ
0: ହଁ, କେଉଁଠୁ କହୁଛନ୍ତି? ହ୍ୟାଲୋ।
1: ହ୍ୟାଲୋ
0: ହଁ ଭଉଣୀ, କିଏ କହୁଛନ୍ତି?
1: ଅପା ନମସ୍କାର।
0: ନମସ୍କାର, କେଉଁଠୁ କହୁଛନ୍ତି?
1: ଆଜି ଶୁଭୁ ନାହିଁ କେମିତି।
0: ଶୁଭୁନି? ଆଚ୍ଛା, ଟିକେ ରେଡ଼ିଓକୁ ଦୂରରେ ରଖିଦେବେ କି?
1: ଅପା
0: ଟିକେ ରେଡ଼ିଓକୁ ଦୂରରେ ରଖିବେ, ଶୁଭାଯିବ।
1: ଆଜି ସାଉଣ୍ଡ କେମିତି ଶୁଭୁ ନାହିଁ, ରେଡ଼ିଓ ନାହିଁ ପାଖରେ, ନାହିଁ
0: ରେଡ଼ିଓ ପାଖରେ ନାହିଁ। ଆଚ୍ଛା, ତ କେଉଁ ଗୀତ ଶୁଣିବେ ଆଜି ଭଉଣୀ? ଆଜି କେଉଁ ଗୀତ ଶୁଣିବେ? ଭଉଣୀଙ୍କ ଫୋନ୍ଟି କଟିଯାଇଛି, ତାଙ୍କୁ ବୋଧେ ଭଲ ଭାବେ ଶୁଭା ଯାଇନି।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ହ୍ୟାଲୋ
0: କିଏ କହୁଛନ୍ତି?
1: ହଁ ଅପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି ଭଉଣୀ?
1: ହଁ ମୁଁ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ସ୍ୱର୍ଣ୍ଣ ଭଉଣୀ, ଆଚ୍ଛା କେମିତି ଅଛ?
1: ହଁ ମୁଁ ଭଲ ଅଛି ଅପା। ଆଉ ଖରା ତ ବହୁତ ହଉଛି, ଆଉ ପ୍ରବଳ ଗ୍ରୀଷ୍ମତାପ, ଆଉ ସେମିତି ଭଲ ଅଛୁ। ଆଉ କଣ ଅପା
0: ଆଜି କୋଉ ଗୀତ ଶୁଣିବେ?
1: ଆଜି ତ ଗୀତ ମୁଁ ତ ଶୁଣି ପାରୁନି କି ଏତେ ଲଗଉଛି ଲଗଉଛି କାଟୁଛି ଲଗଉଛି କାଟୁଛି ଅପା, ତ କଣ କିଣ ଗୀତ ଅଛି? ତ
0: ଆଜି ଅଛି ରାଜା ଝିଅ ସଙ୍ଗେ ହେଇଗଲା ଭାବ, ଆଉ ଛାତିରେ ଲେଖିଛି ତୋରି ନା, ଚଳଚ୍ଚିତ୍ରର ଗୀତ।
1: ଛାତିରେ ଲେଖିଛି ତୋରି ନାର ଗୋଟେ ଗୀତ ଶୁଣିବା ପା,
0: ଛାତିରେ ଲେଖିଛି ତୋରି। ଆଚ୍ଛା, ତ ଏବେ କଣ କରୁଥିଲେ ଆପଣ?
1: ଏବେ ତ ଲଗଉଥିଲି ଆପଣଙ୍କ ଏଇ କେନ୍ଦ୍ରକୁ ଆମ ନାରୀ ମହଲକୁ।
0: ଖିଆ ପିଆ ସରିଗଲାଣି?
1: ନାଇଁ ଅପା, ଖିଆ ପିଆ ସରିନି, ଏଇଠି ମୁଁ ଲାଗିଛି, ଏଇଟା ସରିଲେ ଯାହା କାମ ହବ।
0: ଆଚ୍ଛା, କେତେଟାରେ ସମସ୍ତେ ଖାଆନ୍ତି?
1: ଆମର ତ ଟିକେ ଲେଟ୍ରେ ଖାଆନ୍ତି ଅପା, ଟିକେ 2:30 ଖାଆନ୍ତି।
0: ଆଚ୍ଛା,
1: ମା ଖାଇ ସାରିଲେଣି, ମା ବୟସ୍କ ହେଲେଣି, ସେ ଆଗ ଖାଇ ସାରିଲେଣି, ଆମେ ପରେ ଟିକେ ଖାଉ ଅପା।
0: ଆଉ ଘରର ବୟୋଜ୍ୟେଷ୍ଠ ମାନଙ୍କୁ ସବୁବେଳେ ଟିକେ ଆଗୁଆ ଦେବାକୁ ପଡ଼େ, ଭଲ ବି ସେମାନଙ୍କର ଯତ୍ନ ଟିକେ ଭଲ ଭାବେ ନେଇପାରିଲେ ନିଜକୁ ଖୁସି ଲାଗେ ନା?
1: ହଁ, ବୟସ୍କ ଆଉ ଶିଶୁମାନଙ୍କର ଯତ୍ନ ଟିକେ ନିହାତି ନେବା ଦରକାର ଏଇ ଗ୍ରୀଷ୍ମ ଋତୁରେ, ତାଙ୍କର ଟିକେ ଯତ୍ନ ନେବା କଥା, ଆଉ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା କଥା।
0: ଆଉ ଛୁଆମାନଙ୍କର ପଢାପଢି ପ୍ରତି ଧ୍ୟାନ ଦଉଛ?
1: ଛୁଆମାନେ ପଢାପଢି, ଆମ ଭାଇର ପୁଅ ଝିଅ ମାନେ ଅଛନ୍ତି, ମୁଁ ତ ମ୍ୟାରେଜ୍ କରିନି ଅପା।
0: ହଁ ହଁ, ଭାଇଙ୍କ ପୁଅ ଝିଅ ମାନେ ଯୋଉ, ସେଇଟା ବି ତ ଆପଣଙ୍କ ଦାୟିତ୍ୱରେ ନା?
1: ହଁ ଯେ ସେ ଭାଇ ମାନେ ତ ବାହାରେ ରହୁଛନ୍ତି ଅପା, ସେମାନେ ଚାକିରି କରୁଛନ୍ତି ତ ଅନ୍ୟ ଜାଗାରେ ରହୁଛନ୍ତି, ଘରେ କେତେବେଳେ ପର୍ବପର୍ବାଣିରେ ଆସନ୍ତି ଛୁଟି ହେଲେ।
0: ଆଚ୍ଛା, ଆସିଲେ ବହୁତ ମଜା ହଉଥିବ ନା?
1: ହଁ ଆସିଲେ ସମସ୍ତେ ତିନିଟା ଭାଇ ଭାଉଜ ତାଙ୍କର ପୁଅ ଝିଅ ସମସ୍ତେ ବହୁତ ଭଲ ଲାଗେ, ବହୁତ ସମସ୍ତେ ଘର ପୁରା ଗହଳି ଚହଳି ଲାଗିଯାଏ ଅପା, ଭଲ ଲାଗେ।
0: ଏଇ ତ ଆମ ସମସ୍ତଙ୍କର ମାନେ ଜୀବନର ଖୁସି ହେଉଛି ଏଇଠି, ଆମ ସମ୍ପର୍କୀୟ ମାନଙ୍କ ସହିତ ନିଜ ଲୋକଙ୍କ ସହିତ ଯଦି ଆମେ ଖୁସି ମନେଇ ପାରିଲେ ତାହେଲେ ଯାଇକି ଜୀବନଟା ଖୁସିରେ ଭରି ଉଠେ ନୁହେଁ?
1: ହଁ ପା, ନିଜ ପରିବାର ତ ଦୁଃଖ ସୁଖର, ସେଥିପାଇଁ ତ ପରିବାର କରା ହଉଛି କି ସମସ୍ତେ ଦୁଃଖ ସୁଖର ସାଥୀ ହେବେ, ସମସ୍ତେ ଆପଦ ବିପଦରେ ସମସ୍ତେ ସମସ୍ତଙ୍କ ପାଇଁ ଛିଡ଼ା ହେବେ, ତ ଏଇଟା ପରିବାର ତ ନିଶ୍ଚିତ ସେଇଟା ସମସ୍ତେ କରିବା କଥା ପରିବାରରେ, ଆଉ ସମସ୍ତଙ୍କ ଦାୟିତ୍ୱ କର୍ତ୍ତବ୍ୟ ମଧ୍ୟ ରହିଛି।
0: ବହୁତ ସୁନ୍ଦର କଥାଟେ କହିଲେ ଭଉଣୀ, ଏତେ ସୁନ୍ଦର କଥା ସହିତ ଆପଣଙ୍କୁ ଏଇ ସୁନ୍ଦର ଗୀତଟି ଶୁଣେଇ ଦେବା?
1: ହଁ ଗୀତ ଶୁଣିବା,
0: ବହୁତ ବହୁତ ଧନ୍ୟବାଦ।
1: ନମସ୍କାର
0: ନମସ୍କାର।

ବିଦାୟ ନେବାକୁ କାର୍ଯ୍ୟକ୍ରମକୁ ଏଇଠି ରଖିବା। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ଜଣାଇବେ ଏଇ ନମ୍ବରରେ, ନମ୍ବରଟି ହେଉଛି 8895994143। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ ସ୍ନିଗ୍ଧା, ନମସ୍କାର।

ଆପଣମାନେ ଶୁଣୁଥିଲେ ଶକ୍ତିରୂପା କାର୍ଯ୍ୟକ୍ରମ, ଏଥିରେ ଶୁଣୁଥିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣ। ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ମିଡ୍ ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ. କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ କହିଲେ ପ୍ରଧାନମନ୍ତ୍ରୀ. ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ. କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ. ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା. ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି. ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି. ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନ ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି. ସ୍ୱଚ୍ଛ ପ୍ରଶାସନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି. 2047 ବିକଶିତ ଭାରତ ପାଇଁ ସମାବେଶୀ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି. ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି. ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି. ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ. ସରକାର କୃଷକ କଲ୍ୟାଣ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ସ୍ଥାନିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. କେତେକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପିଏମ୍ କିଷାନ ସମ୍ମାନ ନିଧି ଏବଂ ଫସଲ ବୀମା ଯୋଜନା ଭଳି ପଦକ୍ଷେପ ଚାଷୀଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିବା ସହିତ କୃଷିକ୍ଷେତ୍ରକୁ ଅଧିକ ସଶକ୍ତ କରୁଛି. ପିଏମ୍ କୁସୁମ ଯୋଜନା ଚାଷୀଙ୍କୁ ସୌରଶକ୍ତି ସୁବିଧା ଆଧାରିତ ଚାଷ କାର୍ଯ୍ୟ ପାଇଁ ସହାୟକ ହେଉଛି. ଏହାଦ୍ୱାରା ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି ବୋଲି ଶ୍ରୀ ମୋଦି କହିଛନ୍ତି. କିଷାନ କ୍ରେଡିଟ୍ କାର୍ଡ ଋଣ ସହାୟତାକୁ ଅଧିକ ସହଜ କରିବା ଫଳରେ କୃଷିଜୀବୀ, ମତ୍ସ୍ୟଜୀବୀ ଏବଂ ପଶୁପାଳକ ଏହାର ସୁଫଳ ପାଇପାରୁଛନ୍ତି. ସରକାରଙ୍କ ବିହନରୁ ବଜାର ପର୍ଯ୍ୟନ୍ତ ପଦକ୍ଷେପ କୃଷକଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସୁନିଶ୍ଚିତ କରିବାରେ

ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଶ୍ରୀ ମୋଦି କହିଛନ୍ତି ଡ୍ରୋନ୍, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ଜୈବିକ ସାର ସହିତ ଜଡ଼ିତ ପଦକ୍ଷେପଗୁଡ଼ିକ ଫସଲ ଉତ୍ପାଦନରେ ବେଶ୍ ସହାୟକ ହୋଇପାରୁଛି। ଚାଷୀଙ୍କୁ ଆଧୁନିକ କୃଷି ସୁବିଧା ପ୍ରଦାନ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି ସଂସ୍କୃତର ଏକ ଉକ୍ତି ଉପରେ ଆଲୋକପାତ କରି କହିଛନ୍ତି, ଜୀବିକା ନିର୍ବାହର ମାଧ୍ୟମ ସହ କୃଷି ସମାଜ ଏବଂ ରାଷ୍ଟ୍ରକୁ ପୁଷ୍ଟିସାର ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କାଶ୍ମୀରଠୁ କଚ୍ଛ ପର୍ଯ୍ୟନ୍ତ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ବିକଶିତ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜସ୍ଥାନର ଜୈସଲମେର ଜିଲ୍ଲା ରାମଗଡ଼ ଅନ୍ତର୍ଗତ ଏକ 20 kW FM ଟ୍ରାନ୍ସମିଟରକୁ ଉଦ୍ଘାଟନ କରି ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ଜୟପୁର ଆକାଶବାଣୀ କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବୈଷ୍ଣବ ଏହି ଟ୍ରାନ୍ସମିଟରକୁ ଉଦ୍ଘାଟନ କରିବା ସହ କହିଛନ୍ତି, ସାମ୍ପ୍ରତିକ ପ୍ରଯୁକ୍ତିବିଦ୍ୟା ଯୁଗରେ ରେଡିଓର ପ୍ରାସଙ୍ଗିକତା ବଜାୟ ରଖାଯିବା ଆବଶ୍ୟକ। ଏଥିପାଇଁ ଡିଜିଟାଲ ଫାଷ୍ଟ ଏବଂ ହାଇପର ଲୋକାଲ ପଦ୍ଧତିର ଆବଶ୍ୟକତା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଥାନୀୟ କଳାକାରଙ୍କୁ ପ୍ରସାରଣ ପ୍ଲାଟଫର୍ମ ସହିତ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି। ଜୟପୁରଠାରେ ପ୍ରତିଷ୍ଠିତ ହେବାକୁ ଥିବା କୃତ୍ରିମ ବୁଦ୍ଧିମତା ଡାଟା ସେଣ୍ଟର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଉପଯୋଗ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ରାଜସ୍ଥାନରେ ରେଳ ବିକାଶ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଏ କ୍ଷେତ୍ର ପାଇଁ ପାଣ୍ଠି ଯୋଗାଣ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶର 450 ଅମୃତ ଭାରତ ଷ୍ଟେସନ ମଧ୍ୟରୁ 2 ସିଟର କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜୟପୁର ସାଂସଦ ମଞ୍ଜୁ ଶର୍ମା, ପ୍ରସାର ଭାରତୀ ଅଧ୍ୟକ୍ଷ ପ୍ରସୂନ ଯୋଶୀ ଏବଂ ଆକାଶବାଣୀ ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ବୈଷ୍ଣବ ଏମ୍ଏନ୍ଆଇଟି ଜୟପୁର ଗସ୍ତ କରି କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଆଧାରିତ ନୂତନ ମେକର ଲ୍ୟାବ୍ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। କେତେକ ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ସରକାର ଉତ୍ପାଦ ଶୁଳ୍କ ଛାଡ଼ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22, 25, 27 ଏବଂ 30% ଇଥାନଲ ମିଶ୍ରିତ ପେଟ୍ରୋଲକୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମୁକ୍ତ କରାଯାଇଛି। ଏଭଳି ପଦକ୍ଷେପ ଦେଶରେ ଇଥାନଲ ମିଶ୍ରଣ ପେଟ୍ରୋଲ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ କାର୍ବନ ନିର୍ଗମନ ହ୍ରାସ ଏବଂ ଘରୋଇ କ୍ଷେତ୍ରରେ ଉତ୍ପାଦିତ ଇଥାନଲର ଚାହିଦା ବୃଦ୍ଧି ପାଇବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନ୍ର ସାମରିକ ଭିତ୍ତିଭୂମି ଉପରେ ଆମେରିକାର କ୍ରମାଗତ ଆକ୍ରମଣ ପଶ୍ଚିମ ଏସିଆ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ଅଧିକ ବୃଦ୍ଧି କରିଛି। ଆତ୍ମରକ୍ଷା ଭାବେ ବର୍ଣ୍ଣନା କରି ଆମେରିକା ସେନା ଏହି ଆକ୍ରମଣ କରୁଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଦକ୍ଷିଣ ଇରାନ୍ରେ ବାୟୁ ପ୍ରତିରକ୍ଷା, ରାଡର ଏବଂ ପର୍ଯ୍ୟବେକ୍ଷଣ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସାମୁଦ୍ରିକ ପରିବହନ ନିରୀକ୍ଷଣ ପାଇଁ ବ୍ୟବହୃତ ଅଞ୍ଚଳଗୁଡ଼ିକୁ ମଧ୍ୟ ଆକ୍ରମଣ ପରିସୀମା ଭିତରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କେନ୍ଦ୍ରୀୟ କମାଣ୍ଡ କହିଛି। ବନ୍ଦର ଆବାସ ଓ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ଘଟିଥିବା ଆମେରିକା କେନ୍ଦ୍ରୀୟ କମାଣ୍ଡ କହିଛି। ଏହାର ଜବାବରେ ଇରାନ ପକ୍ଷରୁ ମଧ୍ୟ ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ ପରିବହନ ପାଇଁ ବନ୍ଦ ରଖାଯାଇଥିବା ଇରାନ ସାମରିକ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସେହି ପଥ ଦେଇ ଗତି କରୁଥିବା ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ହୋଇପାରେ ବୋଲି ଇରାନ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଆମେରିକା ଇରାନର ଏହି ଚେତାବନୀକୁ ଖଣ୍ଡନ କରି କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ପରିବହନ ଜାରି ରହିଛି। ସାମ୍ପ୍ରତିକ ମୁକାବିଲା ପରିସ୍ଥିତି ଏବେ ଇରାନ ସୀମା ବାହାର ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି। ବାହାରିନ୍, କୁଏତ ଏବଂ ଜୋର୍ଡାନରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିବା ଇରାନର ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଦାବି କରିଛି। ଦେଶରେ ଶ୍ରମକ୍ଷେତ୍ର ଅନୁପାଳନକୁ ସରଳ କରିବା, ଶ୍ରମିକ କଲ୍ୟାଣକୁ ଅଧିକ ସଶକ୍ତ କରିବା ଏବଂ ଏକ ଆଧୁନିକ ତଥା ସ୍ୱଚ୍ଛ ଶ୍ରମ ଇକୋସିଷ୍ଟମ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଗତକାଲି ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀକୁ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧନ କରି ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, 29 କେନ୍ଦ୍ରୀୟ ଶ୍ରମ ଆଇନକୁ ଏକୀକୃତ କରି 4 ଶ୍ରମ କୋଡ୍ ପ୍ରସ୍ତୁତ କରାଯାଇଛି, ଫଳରେ ଦେଶରେ ଶ୍ରମ କ୍ଷେତ୍ରରେ ବ୍ୟାପକ ସଂସ୍କାର ହୋଇଛି। ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ କରନ୍ଦଲାଜେ ଜାତୀୟ କ୍ୟାରିୟର ସେବା ପୋର୍ଟାଲ ଏବଂ ଇ ଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ହୋଇଥିବା ଡିଜିଟାଲ ଆଧାରିତ ସାର୍ବଜନୀନ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରିଛନ୍ତି। ଭାରତୀୟ ରେଳବାଇ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନେ

0: ଲୋକଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକ ଉପରେ ଯାଞ୍ଚ କରାଯିବ। 2026 ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଅନ୍ତର୍ଭୁକ୍ତ। ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ। କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ, କହିଲେ ପ୍ରଧାନମନ୍ତ୍ରୀ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା, କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news. The headlines. Prime Minister Narendra Modi stresses collective efforts of centre and states key to realising Vikasit Bharat vision. Chairs 11th Governing Council meeting of Niti Aayog in New Delhi. Information and Broadcasting Minister Ashwini Vaishnaw says government making efforts to strengthen Akashvani and Doordarshan coverage across border regions. Inaugurates 20 kilowatt FM transmitter in Rajasthan's Jaisalmer. Centre waives excise duty on certain variants of ethanol blended petrol. Another TMC MP, Prakash Chigwaraik, resigns from Rajya Sabha. First made-in-India Airbus C-295 aircraft completes maiden test flight from Vadodara. Iran announces closure of Strait of Hormuz following US strikes. And sports fans across the globe await month-long football spectacle as FIFA World Cup kicks off in Mexico City tonight. Prime Minister Narendra Modi has said that despite the world passing through a period of uncertainty and instability, India continues to advance on its growth trajectory with confidence and determination. Chairing the 11th Governing Council meeting of Niti Aayog at Rashtrapati Bhavan in New Delhi, Mr. Modi said, as India progresses towards achieving the vision of Vikasit Bharat, the collective responsibility of the centre and states becomes even greater. The Prime Minister highlighted that creating the right ecosystem for the country's youth through quality education, demand-driven skilling and employment opportunities must remain a priority. He said India has signed free trade agreements with many countries to create new opportunities for growth and exports. The Prime Minister said women-led development is a cornerstone of the vision of Vikasit Bharat. He said, from farming and startups to science and innovation, Nari Shakti is contributing across the domains. The meeting is deliberating on measures to promote entrepreneurship, enhance skilling and create sustainable employment opportunities across the country. The theme of this year's meeting is Inclusive Human Development for Vikasit Bharat at 2047. The meeting has brought together chief ministers and lieutenant governors from across the country to discuss the Inclusive Human Development Framework anchored around four core pillars. These are foundational human capital and future-ready skills, productive employment, entrepreneurship and decentralized growth, health, nutrition and well-being, and equity and dignity for all.

0: କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି। ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ 12 ବର୍ଷ ମଧ୍ୟରେ ଦେଶର ଅନ୍ନଦାତାଙ୍କ ଜୀବନରେ ସମ୍ମାନ, ସୁରକ୍ଷା ଓ ସମୃଦ୍ଧିର ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ବିହନରୁ ବଜାର ପର୍ଯ୍ୟନ୍ତ କୃଷକଙ୍କ କଲ୍ୟାଣକୁ କେନ୍ଦ୍ର କରି ପ୍ରଣୟନ କରାଯାଇଥିବା ନୀତିଗୁଡ଼ିକ କୃଷିକ୍ଷେତ୍ରକୁ ନୂତନ ଶକ୍ତି ଦେବା ସହିତ ଚାଷୀଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଚାଷୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଚାଷୀ ଭାଇ ଓ ଭଉଣୀମାନେ ଦେଶର ଖାଦ୍ୟ ସୁରକ୍ଷା ଓ ସମୃଦ୍ଧିର ପରିଚୟ ବୋଲି ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ଅନ୍ନଦାତାମାନେ ହେଉଛନ୍ତି ଭାରତର ଭବିଷ୍ୟତର ମୂଳଦୁଆ। ଗତ 12 ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ବିକାଶ, ନବସୃଜନ ଓ ଜନକଲ୍ୟାଣକାରୀ ପଦକ୍ଷେପର ଏକ ନିରନ୍ତର ଯାତ୍ରା ଚାଷୀଙ୍କୁ ସମୃଦ୍ଧି ଆଡ଼କୁ ଆଗେଇ ନେଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପ୍ରତ୍ୟକ୍ଷ ଆୟ ସହାୟତା ପ୍ରଦାନ, କିଷାନ କ୍ରେଡିଟ୍ କାର୍ଡରେ ସଂସ୍ଥାଗତ ଋଣ ଏବଂ ଫସଲ ବୀମା ମାଧ୍ୟମରେ ବିପର୍ଯ୍ୟୟ ସୁରକ୍ଷାକୁ ସୁଦୃଢ଼ କରି ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ସ୍ଥାୟୀ ସମୃଦ୍ଧି ଓ ଅଭିବୃଦ୍ଧିର ପଥ ପ୍ରଶସ୍ତ କରିଛି। ପିଏମ୍ କୁସୁମ ଏବଂ ଇ ନାମ ଭଳି ଐତିହାସିକ ପଦକ୍ଷେପ ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସୁରକ୍ଷା ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ୱାଭିମାନ ଓ ସଂକଳ୍ପକୁ ପାଥେୟ କରି ରାଜ୍ୟ ସରକାର ମଧ୍ୟ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଧାନର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା 3100 ଟଙ୍କା ବୃଦ୍ଧି କରି ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉଛି। ସିଏମ୍ କିଷାନ ଯୋଜନା ଚାଷୀଙ୍କୁ ସମର୍ଥ କରୁଥିବାବେଳେ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ମାଣ୍ଡିଆ ଚାଷର ପ୍ରସାର ଏବଂ ରାଜ୍ୟବ୍ୟାପୀ ଶୀତଳ ଭଣ୍ଡାର ନିର୍ମାଣ କୃଷି ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଆସିପାରିଛି। ଅନ୍ନଦାତାଙ୍କ ପ୍ରଗତିକୁ ସମର୍ପିତ ଏହି ଗୌରବମୟ ଯାତ୍ରା କୃଷକ ସମୃଦ୍ଧି, ରାଷ୍ଟ୍ର ସମୃଦ୍ଧିର ଏକ ଅନନ୍ୟ ଉଦାହରଣ ଭାବେ ପରିଗଣିତ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
0: କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ 2024-25 ବର୍ଷ ପାଇଁ 12 ଜଣ କଳାକାରଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ମର୍ଦ୍ଦଳ ବାଦ୍ୟ, ନାଟକ ଓ ପାରମ୍ପରିକ କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି କଳାକାରମାନଙ୍କୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟ 2024 ବର୍ଷ ପାଇଁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ 2025 ବର୍ଷ ପାଇଁ ଗୁରୁ ଇଲିଆନା ସୀତାରିଷ୍ଟ ପୁରସ୍କୃତ ହୋଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟର ସମସ୍ତ ପ୍ରତିଭାବାନ ଓ ବରେଣ୍ୟ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସଫଳତା ଆଗାମୀ ପିଢ଼ିର କଳାକାରମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି 23,58,00,000 ବ୍ୟୟରେ ଭଦ୍ରକ ନେହେରୁ ଷ୍ଟାଡିୟମର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ସୁରଜ କହିଛନ୍ତି, ଜିଲ୍ଲାର 7 ବ୍ଲକରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର 100 କୋଟି ଟଙ୍କା ବିନିଯୋଗ କରିବେ। ରାଜ୍ୟର ସମସ୍ତ ବ୍ଲକରେ କ୍ରୀଡ଼ାର ଅଗ୍ରଗତି ଓ ଉନ୍ନତି ପାଇଁ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। 2036 ବିକଶିତ ଓଡ଼ିଶା ଗଠନ ସ୍ୱପ୍ନ ପୂରଣ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମ ପୂରଣ ନେଇ ମାର୍ଗଦର୍ଶନ କରୁଛନ୍ତି। ଗତ 30 ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଚଳିତ ମାସ 28 ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସଫଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲାର ଆଦର୍ଶ କୃଷି ବଜାରରେ ଲୋକକଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନବରଙ୍ଗପୁର ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା 852,332 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି 99.3% ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରିଛନ୍ତି। ଜିଲ୍ଲାରେ ଆଜିଠାରୁ ପରିଗଣନା ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାର ରଜଗୁଡ଼ାସମ୍ବର ବ୍ଲକକୁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର

ଯୁଗ୍ମ ସଚିବ ଜୟଶ୍ରୀ ମଲ୍ଲିକ ଗସ୍ତ କରି ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଶ୍ରୀମତୀ ମଲ୍ଲିକ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଜପତି ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ସାପ୍ତାହିକ ଅଭିଯାନ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶିଶୁ ଶ୍ରମିକ ନିରାକରଣ, ଶିଶୁ ଅଧିକାର ସୁରକ୍ଷା ଓ ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ନବରଙ୍ଗପୁର ଜିଲ୍ଲାରେ ଖରିଫ୍ ଚାଷକୁ ଦୃଷ୍ଟିରେ ରଖି ସମବାୟ ଋଣ ନେଇଥିବା ଚାଷୀଙ୍କୁ ସାର ବିକ୍ରୟ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ନାମ ଓ ଚାଷଜମିର ପରିମାଣ ସମ୍ପର୍କିତ ତଥ୍ୟ ରେଜିଷ୍ଟରରେ ପ୍ରଦର୍ଶନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିପୁଣ ବିଦ୍ୟାଳୟ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରରୁ ଆସିଥିବା ବିଭିନ୍ନ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚଳିତ ବର୍ଷର ଯୋଜନା ସମ୍ପର୍କରେ ଅନୁସ୍ଥାପନ ରିପୋର୍ଟ ପ୍ରଦାନ କରାଯାଇଥିଲା। ଶିଶୁ ବାଟିକାରୁ ଆରମ୍ଭ କରି ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗଜପତି ଜିଲ୍ଲାରେ ଗୁମା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀମାନଙ୍କୁ ଉନ୍ନତମାନର ମତ୍ସ୍ୟଚାଷ ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ। ଶିଶୁଙ୍କ ଜୀବନ, ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ନିଆଯାଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମେଳନକୁ ପ୍ରଥମେ ଅନୁମୋଦନ ମିଳିଥିଲା। ପାଣିପାଗ ରାଜ୍ୟରେ ଆସନ୍ତା ତିନି ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ତିନି ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲରେ ସର୍ବାଧିକ 29 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱଚ୍ଛ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ। କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣ ମାନେ ଏତେ ସମୟ ଯାଏଁ ଶୁଣୁଥିଲେ ଆକାଶବାଣୀ କଟକ ଏବଂ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟମାନ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ, ଚଳଚ୍ଚିତ୍ର ୟେସ୍ ବସ୍। ଗୀତଟିକୁ ଗାଇଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନି। ଗୀତଟିକୁ ଲେଖିଛନ୍ତି ଜାଭେଦ ଅଖ୍ତର, ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, କିଛି ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତା ଲୁକା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ, ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଖୋଳ, ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ, ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ବିଶେଷ କରି

ଆପଣମାନେ ଶୁଣୁଥିଲେ ହିନ୍ଦୀ ଏବଂ ପରେ ପରେ ଶୁଣିଲେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 3:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ପ୍ରଯୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5:30 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ବିଜ୍ଞାନିକା। ସନ୍ଧ୍ୟା 6:30 ପ୍ରଚାର କରିବୁ ବିକାଶ ମନ୍ତ୍ର ଓ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ଶୁଣିବେ ରାତି 7:30। ରାତି 8:00 ଶୁଣିବେ ଦେଶ ବନ୍ଦନା। ହିନ୍ଦୀ ଭକ୍ତିଗୀତ ଶୁଣିପାରିବେ ରାତି 8:15। ରାତି 8:30 ସ୍ପଟ୍ ସ୍କାନ୍, ରାତି 9:16 ସ୍ପଟ୍ ଲାଇଟ୍, ରାତି 9:30 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଡ୍, ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ପ୍ରଚାର କରିବୁ ଓଡ଼ିଆରେ ନାଟକ ଦୃଶ୍ୟାନ୍ତର, ରଚନା ବିରଞ୍ଚି ନାରାୟଣ ମୁଣ୍ଡ, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ସରୁ ବାଦନ, ଏଥିରେ ଶୁଣିବେ ରାଗ ଚନ୍ଦ୍ର କୈସନ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। ତୃତୀୟ ଅଧିବେଶନ ସହିତ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଇ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ହଲ୍ରେ ସମୟ ଅପରାହ୍ନ 5ଟା ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେବ୍ରେ

0: ଆରେ ଏବେ ମାତ୍ର 2000 କ୍ୟାଶ ଅଛି।
1: ଆରେ ବାପା, ବୁଲେଟ ଟ୍ରେନ ଯୁଗରେ ଶଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେ, ହଁ ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
0: ଆରେ ବା, ମତେ ବି ଶିଖା, ନିଜର 1000 ନେଇଯା,
1: ତମ ମୋବାଇଲ ଦିଅ,
0: ନେଇଯା।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଦିନ ଦେଣ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ବିଜ୍ଞାନିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତା ବନ୍ଧୁ, ଆଜି ହେଉଛି ଜୁନ୍ ମାସର 11 ତାରିଖ ଗୁରୁବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ଗୁରୁବାର ଦିନ ଆମ ସମସ୍ତଙ୍କ ପ୍ରିୟ ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ବିଜ୍ଞାନିକା କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତା ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ ବିଜ୍ଞାନ ସମ୍ପର୍କରେ ଢେର ସାରା ଆଲୋଚନା କରିବା ସହ କେବେ କେବେ ଜଣେ ବରିଷ୍ଠ ବିଜ୍ଞାନ ବିଶେଷଜ୍ଞଙ୍କ ସହ ମଧ୍ୟ ସାକ୍ଷାତକାର କରିଥାଉ। ତେବେ ଆସନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ବିଜ୍ଞାନିକା କାର୍ଯ୍ୟକ୍ରମକୁ। ଆଉ ଶୁଣିବା ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମନଛୁଆ ଗୀତ ସବୁ। ତେବେ ଶ୍ରୋତା ବନ୍ଧୁ, ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ବା ଇସ୍ରୋ ଦେଶର ଅନ୍ତରୀକ୍ଷ କ୍ଷେତ୍ରରେ ଏକ ନୂଆ ସଫଳତା ହାସଲ କରିଛି। ଇସ୍ରୋ ନିକଟରେ ପ୍ରକ୍ଷେପଣ କରିଥିବା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ EOS-09 ଭାରତର ଭୂ ପର୍ଯ୍ୟବେକ୍ଷଣ କ୍ଷମତାକୁ ଆହୁରି ସୁଦୃଢ଼ କରିଛି। ଏହି ଉପଗ୍ରହ ମାଧ୍ୟମରେ କୃଷି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଅଧିକ ସଠିକ୍ ଏବଂ ତ୍ୱରିତ ସୂଚନା ମିଳିପାରିବ। EOS-09 ଉପଗ୍ରହରେ ଆଧୁନିକ ପ୍ରଯୁକ୍ତିର ସେନ୍ସର ସ୍ଥାପିତ ହୋଇଛି, ଯାହା ଦିନ ରାତି ଏବଂ ଯେକୌଣସି ପାଣିପାଗ ପରିସ୍ଥିତିରେ ପୃଥିବୀର ଚିତ୍ର ଧାରଣ କରିପାରିବ। ଏହା ଚାଷ ଜମିର ଅବସ୍ଥା, ଫସଲର ବିକାଶ, ଜଳସମ୍ପଦ ଏବଂ ଜଙ୍ଗଲ ଅଞ୍ଚଳର ନିରୀକ୍ଷଣରେ ସହାୟକ ହେବ। ଏହା ସହିତ ବନ୍ୟା, ବାତ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ତଥ୍ୟ ଯୋଗାଇ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ କରିବ। ଭାରତ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନିକଟରୁ ଅନୁଧ୍ୟାନ କରିବା, ପରିବେଶଗତ ସମସ୍ୟାଗୁଡ଼ିକର ସମାଧାନ ଖୋଜିବା ପାଇଁ ମଧ୍ୟ ଏହି ଉପଗ୍ରହ ତଥ୍ୟକୁ ବ୍ୟବହାର କରିପାରିବ। ଏହା ଦେଶର ଯୋଜନା ପ୍ରସ୍ତୁତି, ସମ୍ପଦ ପରିଚାଳନା ଏବଂ ସ୍ଥାୟୀ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଇସ୍ରୋର EOS-09 ମିଶନ ଭାରତର ବୈଜ୍ଞାନିକ ଅଗ୍ରଗତିର ଏକ ଉଜ୍ଜଳ ଉଦାହରଣ। ଏହା କେବଳ ଦେଶର ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ନୂଆ ଦିଗ ଦେବ ତାହା ନୁହେଁ, ବରଂ କୃଷକ, ଗବେଷକ ଏବଂ ପ୍ରଶାସନ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ଏହି ସଫଳତା ଭାରତକୁ ବିଶ୍ୱ ଅନ୍ତରୀକ୍ଷ କ୍ଷେତ୍ରରେ ଆହୁରି ସଶକ୍ତ ସ୍ଥାନ ପ୍ରଦାନ କରିବ। ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି କ୍ରମରେ ଭାରତ ସରକାରଙ୍କ ଜାତୀୟ କ୍ୱାଣ୍ଟମ୍ ମିଶନ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ପରିଗଣିତ ହେଉଛି। ଏହି ମିଶନ ମାଧ୍ୟମରେ ଦେଶରେ କ୍ୱାଣ୍ଟମ୍ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରାଯାଉଛି ଏବଂ ନୂତନ ଗବେଷଣାଗାର ଏବଂ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଉଛି। କ୍ୱାଣ୍ଟମ୍ ପ୍ରଯୁକ୍ତି ହେଉଛି ଆଧୁନିକ ବିଜ୍ଞାନର ଏକ ଅତ୍ୟାଧୁନିକ କ୍ଷେତ୍ର, ଯାହା କ୍ୱାଣ୍ଟମ୍ ମେକାନିକ୍ସର ନିୟମ ଉପରେ ଆଧାରିତ। ଏହାର ସାହାଯ୍ୟରେ ଏମିତି କମ୍ପ୍ୟୁଟର ନିର୍ମାଣ ସମ୍ଭବ, ଯାହା ବର୍ତ୍ତମାନର ସୁପର କମ୍ପ୍ୟୁଟର ଅପେକ୍ଷା ବହୁଗୁଣ ଦ୍ରୁତ ଗତିରେ ଜଟିଳ ଗଣନା କରିପାରିବ। ଭାରତର ବୈଜ୍ଞାନିକମାନେ କ୍ୱାଣ୍ଟମ୍ କମ୍ପ୍ୟୁଟର, ସୁରକ୍ଷିତ ଯୋଗାଯୋଗ ବ୍ୟବସ୍ଥା ଏବଂ ଉନ୍ନତ ସେନ୍ସର ପ୍ରଯୁକ୍ତିର ବିକାଶ ଉପରେ କାମ କରୁଛନ୍ତି। ଜାତୀୟ କ୍ୱାଣ୍ଟମ୍ ମିଶନର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସାଇବର ସୁରକ୍ଷାକୁ ଆହୁରି ମଜବୁତ କରିବା। କ୍ୱାଣ୍ଟମ୍ ଯୋଗାଯୋଗ ପ୍ରଯୁକ୍ତି ମାଧ୍ୟମରେ ତଥ୍ୟ ଚୋରି କିମ୍ବା ହ୍ୟାକିଂର ଆଶଙ୍କାକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବ। ଏହା ଦେଶର ରକ୍ଷା, ବ୍ୟାଙ୍କିଂ ଏବଂ ଡିଜିଟାଲ ସେବା କ୍ଷେତ୍ରରେ ପାଇଁ ବିଶେଷ ଭାବରେ ଉପକାରୀ ହେବ। ଏହା ବ୍ୟତୀତ କ୍ୱାଣ୍ଟମ୍ ସେନ୍ସରଗୁଡ଼ିକ ଚିକିତ୍ସା, ନେଭିଗେସନ୍, ଖଣିଜ ସନ୍ଧାନ ଏବଂ ପରିବେଶ ନିରୀକ୍ଷଣ କ୍ଷେତ୍ରରେ ଅଧିକ ସଠିକ୍ ତଥ୍ୟ ପ୍ରଦାନ କରିପାରିବ।

ଏହି ମିଶନ ମାଧ୍ୟମରେ ଦେଶର ଯୁବ ବୈଜ୍ଞାନିକ ଏବଂ ଗବେଷକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେଉଛି। ଜାତୀୟ କ୍ୱାଣ୍ଟମ୍ ମିଶନ ଭାରତକୁ ବିଶ୍ୱର ଅଗ୍ରଣୀ ବୈଜ୍ଞାନିକ ରାଷ୍ଟ୍ରମାନଙ୍କ ସହ ସମକକ୍ଷ କରିବାର ସହାୟକ ହେବ। ଏହା କେବଳ ବିଜ୍ଞାନ ଏବଂ ପ୍ରଯୁକ୍ତିର ବିକାଶ ନୁହେଁ, ବରଂ ଦେଶର ଆର୍ଥିକ ଏବଂ ସାମାଜିକ ପ୍ରଗତିକୁ ମଧ୍ୟ ଏକ ନୂଆ ଦିଗ ପ୍ରଦାନ କରିବ।

ତେବେ ଶ୍ରୋତାବନ୍ଧୁ, ନିକଟରେ ପ୍ରକାଶିତ ଏକ ଜଳବାୟୁ ଗବେଷଣାରୁ ଜଣାପଡ଼ିଛି ଯେ ଭାରତରେ ରାତ୍ରିକାଳୀନ ତାପମାତ୍ରା ପୂର୍ବ ଅପେକ୍ଷା ଦ୍ରୁତଗତିରେ ବୃଦ୍ଧି ପାଉଛି। ବୈଜ୍ଞାନିକମାନେ ଏହି ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ ବା କ୍ଲାଇମେଟ୍ ଚେଞ୍ଜର ପ୍ରଭାବ ବୋଲି ମତ ଦେଇଛନ୍ତି। ଏହି ପ୍ରବଣତା କୃଷି, ଜନସ୍ୱାସ୍ଥ୍ୟ ଏବଂ ଶକ୍ତି ବ୍ୟବହାର ଉପରେ ଗୁରୁତର ପ୍ରଭାବ ପକାଇପାରେ। ସାଧାରଣତଃ ଦିନର ଉତ୍ତାପ ପରେ ରାତିରେ ତାପମାତ୍ରା କମିଯାଏ, ଯାହା ମଣିଷ, ପଶୁପକ୍ଷୀ ଏବଂ ଉଦ୍ଭିଦମାନଙ୍କୁ ଆରାମ ଦେଇଥାଏ। କିନ୍ତୁ ବର୍ତ୍ତମାନ ରାତିଗୁଡ଼ିକ ଧୀରେ ଧୀରେ ଅଧିକ ଉଷ୍ଣ ହେବାରେ ପ୍ରକୃତିର ସ୍ୱାଭାବିକ ସନ୍ତୁଳନ ବ୍ୟାହତ ହେଉଛି। ବିଶେଷ କରି ସହରାଞ୍ଚଳରେ କଂକ୍ରିଟ୍ ନିର୍ମାଣ, ଯାନବାହନ ଏବଂ ଶିଳ୍ପ ପ୍ରଦୂଷଣ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି। ସେମିତି କୃଷି କ୍ଷେତ୍ରରେ ଏହାର ପ୍ରଭାବ ସ୍ପଷ୍ଟ ଭାବରେ ଦେଖାଦେଇପାରେ। ଅନେକ ଫସଲର ବୃଦ୍ଧି

ଏବଂ ଉତ୍ପାଦନ ପାଇଁ ଶୀତଳ ରାତିର ଆବଶ୍ୟକତା ହୋଇଥାଏ। ରାତିର ତାପମାତ୍ରା ବୃଦ୍ଧି ପାଇଲେ ଫସଲ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ରହିଛି। ଏହା କୃଷକଙ୍କ ଆୟ ଏବଂ ଖାଦ୍ୟ ସୁରକ୍ଷା ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହା ଚିନ୍ତାର ବିଷୟ। ଉଷ୍ମ ବା ଗରମ ରାତି ଯୋଗୁଁ ଲୋକମାନେ ଭଲ ନିଦ୍ରା ପାଇପାରୁନାହାନ୍ତି, ଯାହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ବୃଦ୍ଧ, ଶିଶୁ ଏବଂ ରୋଗୀମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇପାରନ୍ତି। ଏହାସହ ଏସି ପଙ୍ଖାର ବ୍ୟବହାର ବଢ଼ିବାରୁ ବିଦ୍ୟୁତ୍ ଚାହିଦା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଜଳବାୟୁ ପରିବର୍ତ୍ତନର ଏହି ଚେତାବନୀକୁ ଗୁରୁତର ସହ ନେବା ଆବଶ୍ୟକ। ବୃକ୍ଷରୋପଣ, ପ୍ରଦୂଷଣ ନିୟନ୍ତ୍ରଣ, ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ଏବଂ ପରିବେଶ ସଚେତନତା ମାଧ୍ୟମରେ ଆମେ ଏହି ସମସ୍ୟାର ମୁକାବିଲା କରିପାରିବା। ପୃଥିବୀର ସନ୍ତୁଳନ ରକ୍ଷା କରିବା ପାଇଁ ଏହା ସମୟର ଆବଶ୍ୟକତା। ତେବେ ଶ୍ରୋତାବନ୍ଧୁ, ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ନିକଟରେ ଭାରତ ଜର୍ମାନୀ ଏବଂ ନରୱେ ପରି ଦେଶଗୁଡ଼ିକ ସହ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ସହଯୋଗକୁ ବିସ୍ତାର କରିଛି। ଏହି ସହଭାଗିତା ଦ୍ୱାରା କ୍ୱାଣ୍ଟମ୍ ଯୋଗାଯୋଗ, ଫୋଟୋନିକ୍ସ, ଡିପ୍ଟେକ୍ ଉଦ୍ଭାବନ ଏବଂ ମହାକାଶ ଗବେଷଣା କ୍ଷେତ୍ରରେ ନୂତନ ସମ୍ଭାବନାର ସୃଷ୍ଟି ହେବ। ଆଜିର ଦୁନିଆରେ ବୈଜ୍ଞାନିକ ଅଗ୍ରଗତି ପାଇଁ ଆନ୍ତର୍ଜାତୀୟ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ବିଭିନ୍ନ ଦେଶର ବୈଜ୍ଞାନିକ, ଗବେଷକ ଏବଂ ପ୍ରଯୁକ୍ତିବିଦ୍ମାନେ ଏକତ୍ର କାମ କଲେ ଜ୍ଞାନର ଆଦାନ ପ୍ରଦାନ ହୋଇଥାଏ ଏବଂ ନୂଆ ଆବିଷ୍କାରର ଗତି ବଢ଼ିଥାଏ। ଭାରତର ଏହି ନୂଆ ସହଯୋଗ ଉଚ୍ଚ ପ୍ରଯୁକ୍ତି ଗବେଷଣାର ଦେଶକୁ ଅଧିକ ସକ୍ଷମ କରିବ। କ୍ୱାଣ୍ଟମ୍ ଯୋଗାଯୋଗ କ୍ଷେତ୍ରରେ ଏହି ସହଯୋଗ ସୁରକ୍ଷିତ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥାର ବିକାଶରେ ସାହାଯ୍ୟ କରିବ। ସେହିପରି ଫୋଟୋନିକ୍ସ କ୍ଷେତ୍ରରେ ଆଲୋକ ଆଧାରିତ ପ୍ରଯୁକ୍ତିର ଉନ୍ନତି ହେବ, ଯାହା ଟେଲିକମ୍, ଚିକିତ୍ସା ଏବଂ ଡିଜିଟାଲ୍ ପ୍ରଣାଳୀକୁ ଆହୁରି ଦକ୍ଷ କରିପାରିବ। ଡିପ୍ଟେକ୍ ଉଦ୍ଭାବନ ମାଧ୍ୟମରେ କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ ଏବଂ ଉନ୍ନତ କମ୍ପ୍ୟୁଟିଂ କ୍ଷେତ୍ରରେ ନୂଆ ଗବେଷଣାକୁ ପ୍ରୋତ୍ସାହନ ମିଳିବ। ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ ଏହି ସହଯୋଗ ଭାରତ ପାଇଁ ଲାଭଦାୟକ ହେବ। ଅନ୍ୟ ଦେଶର ଅଭିଜ୍ଞତା ଏବଂ ଆଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରି ଭାରତ ନିଜର ମହାକାଶ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେଇପାରିବ। ଏହା ଭବିଷ୍ୟତରେ ନୂଆ ଉପଗ୍ରହ ମିଶନ, ମହାକାଶ ଅନୁସନ୍ଧାନ ଏବଂ ବୈଜ୍ଞାନିକ ଆବିଷ୍କାର ପାଇଁ ମାର୍ଗ ପ୍ରଶସ୍ତ କରିବ। ବିଜ୍ଞାନ କ୍ଷେତ୍ରରେ ଭାରତର ଆନ୍ତର୍ଜାତୀୟ ସହଯୋଗ ବିସ୍ତାର ଦେଶର ବୈଜ୍ଞାନିକ ଏବଂ ପ୍ରଯୁକ୍ତିଗତ ବିକାଶକୁ ଏକ ନୂଆ ଗତି ପ୍ରଦାନ କରିବ। ଏହା ଭାରତକୁ ବିଶ୍ୱ ବିଜ୍ଞାନ ମଞ୍ଚରେ ଆହୁରି ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିବ। ତେବେ ଶ୍ରୋତାବନ୍ଧୁ, ଏହା ଥିଲା ବିଜ୍ଞାନ ସମ୍ପର୍କରେ କିଛି ନୂଆ ସୂଚନା ଏବଂ ସମାଚାର ସମ୍ପର୍କରେ। ତେବେ କାର୍ଯ୍ୟକ୍ରମର ସହିତ ଟିକିଏ ମନକୁ ହାଲୁକା କରିବା ପାଇଁ ଆସନ୍ତୁ ଶୁଣିନେବା ଏହି ସୁନ୍ଦରୀ ଏବଂ ମନଛୁଆଁ ଗୀତଟି।

ତେବେ ଶ୍ରୋତା ବନ୍ଧୁ, ଆସନ୍ତୁ ବର୍ତ୍ତମାନ ନଜର ପକାଇବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ତେବେ ଶ୍ରୋତା ବନ୍ଧୁ, ଖେଳ ମଣିଷର ଜୀବନର ଏକ ଅବିଚ୍ଛିନ୍ନ ଅଂଶ। ବିଶେଷ କରି ଶିଶୁମାନଙ୍କର ଶାରୀରିକ, ମାନସିକ, ସାମାଜିକ ଏବଂ ଭାବନାତ୍ମକ ବିକାଶରେ ଖେଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଶିକ୍ଷା, ସୃଜନଶୀଳତା ଏବଂ ବ୍ୟକ୍ତିତ୍ୱ ବିକାଶରେ ଏକ ଶକ୍ତିଶାଳୀ ଉପାୟ। ଏହି ଗୁରୁତ୍ୱକୁ ଉପଲବ୍ଧି କରି ଜାତିସଂଘ ଜୁନ୍ ମାସର 11 ତାରିଖ କିମ୍ବା ଆଜିର ଏହି ଦିନକୁ ଆନ୍ତର୍ଜାତୀୟ ଖେଳ ଦିବସ ଭାବରେ ପାଳନ କରିବାର ଘୋଷଣା କରିଛି। ଆନ୍ତର୍ଜାତୀୟ ଖେଳ ଦିବସର ଉଦ୍ଦେଶ୍ୟ ହେଉଛି ଖେଳର ମହତ୍ତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ସମସ୍ତ ଶିଶୁଙ୍କୁ ଖେଳିବାର ସୁଯୋଗ ଯୋଗାଇଦେବା। ବର୍ତ୍ତମାନ ସମୟରେ ଡିଜିଟାଲ ଯୁଗର ପ୍ରଭାବରେ ଶିଶୁମାନେ ମୋବାଇଲ ଫୋନ୍, ଟେଲିଭିଜନ ଏବଂ ଭିଡ଼ିଓ ଗେମ୍ରେ ଅଧିକ ସମୟ ବିତାଉଛନ୍ତି, ଫଳସ୍ୱରୂପ ସେମାନେ ବାହାର ଖେଳରୁ ଦୂରେଇ ଯାଉଛନ୍ତି। ଏହା ଶାରୀରିକ ସ୍ୱାସ୍ଥ୍ୟ ଏବଂ ମାନସିକ ବିକାଶ ଉପରେ କୁପ୍ରଭାବ ପକାଉଛି। ଏହି ଦିବସ ମାଧ୍ୟମରେ ଶିଶୁମାନଙ୍କୁ ଖେଳ ପ୍ରତି ଆକର୍ଷିତ କରିବା ଏବଂ ଖେଳକୁ ସେମାନଙ୍କର ମୌଳିକ ଅଧିକାର ଭାବରେ ସ୍ୱୀକୃତି ଦେବା ପାଇଁ ଆହ୍ୱାନ କରାଯାଏ। ଖେଳ ଶିଶୁମାନଙ୍କୁ ଶୃଙ୍ଖଳା, ସହଯୋଗ, ନେତୃତ୍ୱ, ଧୈର୍ଯ୍ୟ ଏବଂ ଦଳଗତ ଭାବନା ଶିଖାଏ। ଖେଳ ମାଧ୍ୟମରେ ସେମାନେ ସମସ୍ୟାର ସମାଧାନ କରିବା, ନୂଆ ଚିନ୍ତାଧାରା ଗଢ଼ିବା ଏବଂ ନିଜର ପ୍ରତିଭାକୁ ବିକଶିତ କରିବାର ସୁଯୋଗ ପାଆନ୍ତି। ଏହା ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ ଏବଂ ସେମାନଙ୍କୁ ସୁସ୍ଥ ଏବଂ ସକ୍ରିୟ ଜୀବନ ବଞ୍ଚିବା ପାଇଁ ପ୍ରେରଣା ଦିଏ। ଆଜିକାଲି ସହରୀକରଣ ଏବଂ ବ୍ୟସ୍ତ ଜୀବନଶୈଳୀ କାରଣରୁ ଖେଳ ପାଇଁ ଖୋଲା ସ୍ଥାନ କମିଯାଉଛି। ଏହା ସହିତ ଅତ୍ୟଧିକ ପାଠପଢ଼ାର ଚାପ ମଧ୍ୟ ଶିଶୁମାନଙ୍କ ଖେଳିବା ସମୟକୁ ସୀମିତ କରୁଛି। ତେଣୁ ଅଭିଭାବକ, ଶିକ୍ଷକ, ସରକାର ଏବଂ ସମାଜର ଦାୟିତ୍ୱ ହେଉଛି ଶିଶୁମାନଙ୍କ ପାଇଁ ସୁରକ୍ଷିତ ଏବଂ ଉପଯୁକ୍ତ ଖେଳ ପରିବେଶ ସୃଷ୍ଟି କରିବା। ଆନ୍ତର୍ଜାତୀୟ ଖେଳ ଦିବସ ଆମକୁ ମନେ ପକାଇଛି ଖେଳ କେବଳ ଆରନ୍ଦ

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମର ସମୟ ଶେଷ ହେବାକୁ ଆସିଲାଣି। ଆଜିର ଏହି ବୈଜ୍ଞାନିକା କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମରେ ଜାଣିଲେ ବିଜ୍ଞାନ ସମ୍ପର୍କରେ କିଛି ନୂଆ ସୂଚନା ଏବଂ ସମାଚାର ସମ୍ପର୍କରେ ଏବଂ ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଚଳାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା। ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଶେଷ ହେଲା ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ। ସନ୍ଧ୍ୟା 6 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଅଭିଜିତ ନାରାୟଣ, କବିତା କ୍ରିଷ୍ଣମୂର୍ତ୍ତି, ସୁରେଶ ୱାଡେକର ଏବଂ ନୀତିନ ମୁକେଶ। ରାତି 8:30 ସ୍ପୋର୍ଟସ୍ କାନ୍, 9:16 ସ୍ପଟଲାଇଟ୍, 9:30 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନସାଇଟ୍ସ, ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ପ୍ରଚାର କରିବୁ ଓଡ଼ିଆରେ ନାଟକ ଦୃଶ୍ୟାନ୍ତର। ରଚନା ବିରଞ୍ଚି ନାରାୟଣ ମୁଣ୍ଡ, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଉସ୍ତାଦ ଅମଜାଦ ଅଲ୍ଲୀ ଖାଁଙ୍କ ପରିବେଷିତ ସରୋଦ ବାଦନ। ରାତି 10:30। ଏଥିରେ ଶୁଣିବେ ରାତ ଚନ୍ଦ୍ର କୌଂସ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

0: ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, 6:30 ଶୁଣିପାରିବେ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ସକାଳ 6:35 କାର୍ଯ୍ୟକ୍ରମ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, 7:25 କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଆସନ୍ତାକାଲି ସକାଳ 7:30 ରହିଛି ଶ୍ରୀରାମଚରିତ ମାନସ, ଚାଷର କଥା ଶୁଣିପାରିବେ ସକାଳ 7:40, 7:45 ଶୁଣିବେ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ, ସକାଳ 8:30 ଶୁଣିପାରିବେ ସଙ୍ଗୀତ ଲହରୀ, 8:45 ରହିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତ, 9:30 ଓଡ଼ିଆ କଥାଚିତ୍ର ଗୀତ, ପୂର୍ବାହ୍ନ 10:10 ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଆଚ୍ଛା
1: ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ।

0: ପୋଲିଟ୍ରି ଆଉ ଡାଇରୀ ଫାର୍ମ ଉପରେ ଗଲି, କୁକୁଡ଼ା ଚାଷରେ ଟିକେ ଲାଭଜନକ ବୋଲି ସେଥିପ୍ରତି ଇଣ୍ଟରେଷ୍ଟ ହେଲି ଆଉ।
1: ଆଜ୍ଞା,
0: 3 ଏକର ପେଚରେ ମୁଁ ପ୍ରଥମେ ଆଇଡିଆ କରିଥିଲି ଦେଶୀ କୁକୁଡ଼ା କରିବି ବୋଲି, ଚାରିପଟେ ବାଉଁଶ ପ୍ଲାଣ୍ଟେସନ ସେ ଭିତରେ କୁକୁଡ଼ା ଚୋରି ବୋଲି କରାଯାଇଥିଲା। ଯେତେବେଳେ ଭେଟେନାରୀ ଡିପାର୍ଟମେଣ୍ଟ ସହିତ କଥା ହେଲି, ସେ କହିଲେ ଯେ ନାଇଁ ବ୍ରଏଲର ଫାର୍ମ କରନ୍ତୁ, ତାହେଲେ ଟିକେ ଦି ପଇସା ଭଲ ମିଳିବ ବୋଲି କହିଲା। ସେଠି ବର୍ତ୍ତମାନ କୁକୁଡ଼ା ଫାର୍ମ ଚଲେଇ।
1: ଆପଣଙ୍କ ବୟସ କେତେ ଭାଇ?
0: 41 ବର୍ଷ।
1: ଘରେ କିଏ କିଏ ରହନ୍ତି?
0: ମୋ ସ୍ତ୍ରୀ ଆଉ ମୋ ଦିଦା ଝିଅ।
1: ପଢାପଢି କଣ କରୁଛନ୍ତି ଭାଇ?
0: ମୁଁ +2 ପାସ୍ କରିଛି।
1: ଚାଷବାସରେ ନିଜକୁ ନିୟୋଜିତ କରିବେ, ଆତ୍ମନିର୍ଭରଶୀଳ ହେବେ ଚାଷରେ ବୋଲି କେମିତି ମନରେ ଧାରଣା ଆସିଲା?
0: ଦେଖନ୍ତୁ ମ୍ୟାଡମ, ଆଜିକାଲି ତ ସରକାରୀ ଚାକିରି ମିଳିବାରେ ଅସୁବିଧା ହେଉଛି, ଯେହେତୁ ମୋର ଅଳ୍ପ ଜମି ଅଛି, ଲାଇଫ ଷ୍ଟକ ଉପରେ ଗଲେ ଠିକ ଥିବ ବୋଲି ଭିତରେ ପଶୁ।
1: ସରକାରୀ ଯୋଜନାରେ ସାମିଲ ହେଲେ ଅଧିକା ଲାଭ ପାଇବେ, ଏ ସମ୍ପର୍କରେ କାହାଠୁ ଜାଣିଲେ? କେମିତି ପ୍ରଥମେ ଆରମ୍ଭ କଲେ ଭାଇ?
0: ଆମର ବୈପାରଡ଼ା ବ୍ଲକ ଅନ୍ତର୍ଗତ ଯିଏ ପ୍ରାଣୀ ନିରୀକ୍ଷକ ଅଛନ୍ତି, ସେ ମୋ ସହିତ ଯୋଗାଯୋଗ କରିଥିଲେ, ଯେହେତୁ ମୋର ଇଣ୍ଟରେଷ୍ଟ ଦେଖିଥିଲେ। କୋରାପୁଟ ଡିଷ୍ଟ୍ରିକ୍ଟକୁ ସର୍ବପ୍ରଥମେ ମୁଁ ଆଣିକି ଚାଷ କରିଥିଲି, ଯୋଉଟା କି ଆମର କଡ଼କନାଥ ବୋଲି କହୁଛନ୍ତି, ଭୁବନେଶ୍ୱର ସିପିଡିଓରୁ ଆଣିଥିଲି ଅଳ୍ପ ମାତ୍ରାରେ, ସେଇଟା ଆରମ୍ଭ କରିଥିଲି। ଦେଶୀ ବ୍ରିଡ୍ର ବି ବହୁତ ଗୁଡ଼ାଏ ବ୍ରିଡ୍ ରଖିଥିଲି। ସେ ମତେ କହିଥିଲେ ଯେ ନାଇଁ ତମେ ବ୍ରଏଲର ଫାର୍ମ ଉପରେ ଇଣ୍ଟରେଷ୍ଟ ନିଅ ଆଉ ଆମେ ତମକୁ ହେଲ୍ପ କରିବୁ।
1: ପୂର୍ବରୁ କିଛି ଏଇ ସମ୍ପର୍କରେ ଧାରଣା ଥିଲା ନା କାହାଠୁ ଦେଖିକି ଶିଖିଲେ?
0: ଅଳ୍ପ କିଛି ଧାରଣା ଥିଲା, କିନ୍ତୁ ବ୍ରଏଲର ବିଷୟରେ ତ ଆମର କିଛି ଧାରଣା ନଥିଲା। ତାର ମେଡିସିନ କେମିତି ଦିଆହବ, ଭ୍ୟାକ୍ସିନେସନ କେମିତି କରାହବ, ଏସବୁ କିଛି ଆଇଡିଆ ନଥିଲା।
1: ଆଜ୍ଞା,
0: ଯେତେବେଳେ ଭିଏସଙ୍କ ସହିତ କଥାବାର୍ତ୍ତା ହେଲି, ସେ ମତେ ପ୍ରପର ଗାଇଡେନ୍ସ କଲେ ଯେ କେମିତି କଣ କରିବେ, ତାପରେ ନିଜେ ନିଜେ ଶିଖିକି ନିଜେ କଲୁ।
1: ପ୍ରଥମେ କେମିତି ଅନ୍ତର୍ଭୁକ୍ତ ହେଲେ ଆମର ପ୍ରାଣୀଧନ ନିରୀକ୍ଷକ ମାନଙ୍କ ସହିତ ମିଶିକି? କୋଉ କୋଉ କାଗଜପତ୍ର ଆପଣଙ୍କୁ ଦେବାକୁ ପଡିଲା?
0: ସେତେବେଳେ ତ ଏତେ କାଗଜପତ୍ର ଆମର କିଛି ଆବଶ୍ୟକ ପଡିନଥିଲା, ସେ ଖାଲି ଭୋଟର ଆଇଡେଣ୍ଟି କାର୍ଡ ଆଉ ଆଧାର କାର୍ଡ ଆଉ ଜାଗାର ଜେରକ୍ସ।
1: କିଛି କିଛି ଅସୁବିଧା ହେଲା କି ଭାଇ ପ୍ରଥମେ ଯେତେବେଳେ ପ୍ରଥମରୁ ଆରମ୍ଭ କଲେ?
0: ମୁଁ ତ କରିକି ପ୍ରାୟ 30 ବର୍ଷ ହେଇଯିବ। ପ୍ରଥମେ ତ ମୁଁ ନିଜ ଆଡୁ କରିଥିଲି, କଡ଼କନାଥ ରଖିଥିଲି, ଆସିଲ କୁକୁଡ଼ା ରଖିଥିଲି, ଦେଶୀ କୁକୁଡ଼ା ବି ରଖିଥିଲି। ତାପରେ ଭୁବନେଶ୍ୱରରୁ ନେଇକି ଆସିଥିଲି ଆଇସଲ୍ୟାଣ୍ଡ ରେଡ୍ କୁକୁଡ଼ା, ଯୋଉଟା କି ଅଣ୍ଡା ଟିକେ ପ୍ରଚୁର ମାତ୍ରାରେ ଦେବେ, ବାହାରେ ବୁଲାବୁଲି କରିବେ ଆଉ ଅଣ୍ଡା ଦେବେ। କିନ୍ତୁ ଯେତେବେଳେ ସରକାରୀ ଯୋଜନା ଆସିଲା, ସରକାରୀ ଯୋଜନାରେ ମତେ ଅନ୍ତର୍ଭୁକ୍ତ କଲେ ଆମର ବ୍ରଏଲର ଚାଷ ଉପରେ। ବ୍ରଏଲର ଚାଷରେ କଣ, ତାର ଯୋଉ ମେଡିସିନ ଆଉ ଭ୍ୟାକ୍ସିନେସନ ଅଛି, ତାର ଗାଇଡଲାଇନ ଅଛି, ସେ ଅନୁସାରେ ନ କଲେ ତମେ ଲସ୍ରେ ପଡିବ। ସେମାନେ ମତେ ଟୋଟାଲ ଗାଇଡ କଲେ ଯେ କେମିତି କରାହବ, ତାର 7 ଦିନରେ ଗୋଟେ ଭ୍ୟାକ୍ସିନ, 14 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ 21 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ ମାର୍କେଟିଂ।
1: ଯେତେବେଳେ ବ୍ରଏଲର ଚାଷ କଲେ, ଏସବୁ ଚିଆ ସବୁ କୋଉଠୁ କୋଉଠୁ ଆଣିଲେ, କେତେ ଟଙ୍କା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିଲା ଭାଇ, ସେମାନଙ୍କର ଯତ୍ନ କିପରି ନେଲେ?
0: ପ୍ରଥମେ ବିଏସ ଆମକୁ ଯୋଗାଯୋଗ କରିଥିଲେ ଜୟପୁରର 2ଟା ଫାର୍ମ, ତାଙ୍କ ସହିତ କଣ୍ଟାକ୍ଟ କଲୁ, ତାଙ୍କେ ଆନ୍ଧ୍ରରୁ ଆଉ ଛତିଶଗଡ଼ରୁ ଚିକ୍ସ ଆଣିକି ଦଉଥିଲେ। ତାପରେ କଥା ରହିଲା ଭ୍ୟାକ୍ସିନେସନ ପ୍ରୋଗ୍ରାମ, ଭ୍ୟାକ୍ସିନ ମେଡିସିନ ସବୁ ଆଭେଲେବୁଲ କରାଉଥିଲେ ସେ 2ଟା, ଯାହା ସହିତ ଆମର ଟ୍ରଷ୍ଟରେ ଥିଲୁ, ସେମାନେ ଯେମିତି ଫଲୋ କରୁଥିଲେ ଆମେ ସେ ହିସାବରେ ଫଲୋ କରୁଥିଲୁ।
1: ତାପରେ କୁକୁଡ଼ା ମାନଙ୍କୁ ବିକ୍ରି କେମିତି କରନ୍ତି, ଆପଣ କେମିତି ଲାଭ ପାଆନ୍ତି ଭାଇ?
0: ଦେଶୀ କୁକୁଡ଼ା ବର୍ଷ ସାରା ଯଦି ବିକ୍ରି କଲେ ମଧ୍ୟ, ଲକ୍ଷ ଲକ୍ଷ ବାଡ କଲେ ବି ତାର ବିକ୍ରି ବଢ଼ା ପାଇଁ କିଛି ଅସୁବିଧା ନାହିଁ। ହେଲେ ବ୍ରଏଲର କଣ ଟିକେ ଅସୁବିଧା ହଉଛି, ଆନ୍ଧ୍ର ମାର୍କେଟ ଡିସାଇଡ କରୁଛି ଯୋଉ ରେଟ, ପ୍ରତ୍ୟେକ ଦିନ ଗୋଟେ ରେଟ ଚାର୍ଜ ବାହାରିବ। ଆନ୍ଧ୍ର ମାର୍କେଟ ମାନଙ୍କ ଯଦି ଆଜି 100 ଅଛି, ଆମର ଜୟପୁର ମାର୍କେଟ ଦେଖିଲେ 110-115।
1: ବେପାରୀମାନେ ଆସିକି ଆପଣଙ୍କ ପାଖରୁ ନେଇଯାନ୍ତି?
0: ହଁ, ବେପାରୀମାନେ ରେଗୁଲାର ଆସିକି ଆମ ପାଖରୁ ନେଇଯାଆନ୍ତି।
1: ଆପଣଙ୍କୁ ଦେଖିକି ଆଉ କେତେ ଜଣ ମଧ୍ୟ ଏମିତି କୁକୁଡ଼ା ଫାର୍ମ କରିବା, ଆପଣଙ୍କ ଭଳି ଆତ୍ମନିର୍ଭର ହେବା ପାଇଁ ଚେଷ୍ଟା କରୁଛନ୍ତି କି ଭାଇ?
0: ବହୁତ ଲୋକ କରୁଛନ୍ତି ମ୍ୟାଡମ, ସେ ଅସିଲ ବ୍ରିଡ୍ ନେବା ପାଇଁ ବହୁତ ଜଣ ଆସୁଥିଲେ। ଜଣେ ପାପଡ଼ାହାଣ୍ଡି ରହୁଛନ୍ତି ପିଙ୍କୁ ଭାଇ ବୋଲିକି, ସେ ଜଣେ ଟିଚର, କିନ୍ତୁ ମୋଠୁ ଦେଖିକି ତାଙ୍କେ ନିଜେ ଗୋଟେ ବହୁତ ସୁନ୍ଦର ଗୋଟେ ଫାର୍ମ କରିଛନ୍ତି। ସେଠି ଦେଶୀ କୁକୁଡ଼ା, ଅସିଲ କୁକୁଡ଼ାର, ସେ ବ୍ରଏଲରରୁ ଯାଇନାହାନ୍ତି, ମାତ୍ର ଅସିଲ କୁକୁଡ଼ାର ବହୁତ ଗୁଡ଼ାଏ ଭେରାଇଟି ରଖୁଛନ୍ତି ଆଉ ବହୁତ ସୁନ୍ଦରରେ କରିଛନ୍ତି।
1: ଆଉ କେତେ ଜଣ ଆପଣଙ୍କର ଫାର୍ମ ହାଉସରେ କାମ କରୁଛନ୍ତି ଭାଇ?
0: ମୋର ଫାର୍ମ ହାଉସରେ 7ରୁ 8 ଜଣ ଅଛନ୍ତି। ତାଙ୍କୁ ଆମେ ଦରମା ସିଷ୍ଟମ କରିଛୁ, ତାପରେ ତାଙ୍କର ଏକ୍ସଟ୍ରା ଡ୍ୟୁଟି କଲେ ଏକ୍ସଟ୍ରା ପଇସା ବି ଦିଆ ହଉଛି। ରେଗୁଲାର ରହୁଛନ୍ତି, ବାହାରକୁ କାମ ଯାଉଥିଲେ ବାହାରକୁ ନ ଯାଇକି ଆମ ପାଖରେ ରହୁଛନ୍ତି ଗାଁରେ।
1: ବିଭାଗ ତରଫରୁ ଆପଣ କଣ କଣ ସବୁ ସୁବିଧା ପାଇଲେ ଭାଇ ଯେବେଠୁ ଆପଣ ଅନ୍ତର୍ଭୁକ୍ତ ହେଲେ?
0: ବିଭାଗ ତରଫରୁ ଆମେ ବହୁତ ଲାଭ ପାଇଛୁ ମ୍ୟାଡମ, ଯେତେବେଳେ ଆମେ ଫାର୍ମ ଷ୍ଟାର୍ଟ କଲୁ ମତେ 500ର ଗୋଟେ ଦେଇଥିଲେ ଆମର ମୁଖ୍ୟମନ୍ତ୍ରୀଙ୍କର ଯୋଜନାରେ, ସେଠୁ ମୁଁ ଷ୍ଟାର୍ଟ କରିଥିଲି। କୃମିନାଶକ ମେଡିସିନ ବି ସାହାଯ୍ୟ କରୁଛନ୍ତି, ପ୍ରତ୍ୟେକ ଜିନିଷ ସାହାଯ୍ୟ କରୁଛନ୍ତି।
1: ଆଉ ସବସିଡି ମଧ୍ୟ କିଛି ପାଇଥିଲେ କି ଏଇସବୁ ଯାହା ଟଙ୍କା ଖର୍ଚ୍ଚ କରନ୍ତି?
0: ମୁଁ ସବସିଡି ପାଇଥିଲି।
1: ଆଜ୍ଞା, ବେଳେବେଳେ ତାଲିମର ବ୍ୟବସ୍ଥା ମଧ୍ୟ ଥାଏ କି କିପରି ଆମେ ଉନ୍ନତ ଧରଣର କୁକୁଡ଼ା ପାଳନ କରିପାରିବା?
0: ଆମକୁ କୋରାପୁଟ 2ଥର ଆଉ ବୈପାରଡ଼ାରେ ବି ଆମର ତାଲିମ ଦିଆ ହେଇଥିଲା ଆଉ କୁକୁଡ଼ା ପାଳନ କେମିତି କରାହୁଏ, ତାପରେ ନୂଆ ନୂଆ ଡିଜିଜ ବି କେତେ ବାହାରିଲାଣି, ତାକୁ ବି କେମିତି କଣ୍ଟ୍ରୋଲ କରାହୁଏ, ସବୁ ଉପରେ ଜ୍ଞାନ ଦେଇଛନ୍ତି।
1: ଆପଣ ଯେମିତି କୁକୁଡ଼ା ପାଳନ ସହିତ ଡେରୀ ଫାର୍ମ ମଧ୍ୟ କରିଛନ୍ତି କହିଲେ, ତା ସମ୍ପର୍କରେ କିଛି କୁହନ୍ତୁ ଭାଇ, କେମିତି ଆରମ୍ଭ କଲେ?
0: ଡେରୀ ଫାର୍ମ ତ ମୁଁ ନିଜେ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ବିକାଶ ମନ୍ତ୍ର କାର୍ଯ୍ୟକ୍ରମରେ ଆଜି ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ତା ସହିତ ସରକାରୀ ଯୋଜନାରେ ସାମିଲ ହୋଇ କୁକୁଡ଼ା ଫାର୍ମ ମଧ୍ୟ କରିଛନ୍ତି। ତା ମାଧ୍ୟମରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନେକ ଚାଷୀ ଭାଇ ଭଉଣୀମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟଟି ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଦିଅନ୍ତୁ।
1: ମୋ ନାଁ ହଉଛି କେଦାର ଗୌରୀ ଦାସ। ମୁଁ ରହୁଛି ବେପାରାଣା ବ୍ଲକ ଅନ୍ତର୍ଗତ ବିଚଲକଟା ଗ୍ରାମରେ।
0: କେତେ ଚାଷ ଜମି ଅଛି?
1: ଯେହେତୁ ମୋର 4-5 ଏକର ଜମି ଅଛି, ସେଟା ପାଇଁ

0: ପ୍ରଥମେ ଆରମ୍ଭ କରିଥିଲି ମ୍ୟାଡମ୍, ତାପରେ ପ୍ରାଣୀଧନ ଯୋଜନାରେ ମତେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ 1+1 ମୁରା ମଇଁଷି ମିଳିଥିଲା, ଘର ବି ମିଳିଥିଲା, 2 ମଇଁଷି କିଣିକି ଆଣିଥିଲି। ତାପରେ ମୋର ନିଜର ବି ଘରେ ଅଛନ୍ତି ଗାଈ ଗୋରୁ, ସେମିତି କରି ଚାଲିଛି ମ୍ୟାଡମ।
1: ପ୍ରାୟ କେତେ ଗାଈ ଗୋରୁ ଅଛନ୍ତି ମଇଁଷି ସଂଖ୍ୟା ମିଶିକି?
0: 14 ଗାଈ ମଇଁଷି ଅଛନ୍ତି।
1: ସେମାନଙ୍କର ଯତ୍ନ କିପରି ନିଅନ୍ତି ଆଉ କ୍ଷୀର ବିକ୍ରି ବଟା କେମିତି କରନ୍ତି ଭାଇ?
0: କ୍ଷୀର ବିକ୍ରି ତ ଆଜିକାଲି କିଛି ଅସୁବିଧା ନାହିଁ ମ୍ୟାଡମ୍, ମୋ ପାଖରେ ନିୟର ଗୋଟେ ମାର୍କେଟ ଅଛି କଟା ଛକ, ଯୋଉଠିକି ଆମେ ଦହି କରି ବିକ୍ରି କରୁଛୁ ସେଠି, ଆଉ ଚା ଦୋକାନୀ ମାନେ ନେଇଯାଆନ୍ତି, ବିକ୍ରି ବଟାର ଅସୁବିଧା ନାହିଁ। କିନ୍ତୁ ଆମେ ଯୋଉ ଆଗରେ ଯୋଉ ବୁଲାବୁଲି କରି ଚରେଇକି ଇଏ କଲୁ, ସେଟା ଆଜିକାଲି ସମ୍ଭବ ହୋଇପାରୁନାହିଁ। ତେଣୁ ଆମେ ନେପିୟରର 2-3 ଭେରାଇଟି ଚାଷ କରିଛୁ, ଘାସ କୁଣ୍ଡା ତ ଏସବୁ ତ ଦିଆହଉଛି, ନିଜ ବାଡ଼ରେ ଯେ ଭଲ ଘାସ ଚାରା ମିଳିଯାଉଛି, ଗାଈ ଗୋରୁ ଭଲରେ ରହୁଛନ୍ତି।
1: କେମିତି ଆପଣ ପ୍ରଥମେ ଜାଣିଲେ ଭାଇ ଏଇ ଘାସ ଚାଷ କରିବେ ବୋଲି?
0: ଘାସ ଚାଷ ଉପରେ ବି ଆମକୁ ଭିଏସ୍କା ଆଡଭାଇସ୍ କରିଥିଲେ, ଯେହେତୁ ଆମର ଚରାବୁଲା କରିବା ପାଇଁ ଏଠି ଅସୁବିଧା ହେଲା, ଗାଈ ଗୋରୁକୁ ବାହାରକୁ ନେଇକି ଯିବା ପାଇଁ ଚରିବା ଲୋକ ମିଳୁନାହାନ୍ତି, ଜାଗା ବି କମିଲାଣି, ଫରେଷ୍ଟ ବାଲା ବି ଗଛ ଲଗେଇଛନ୍ତି, ଫରେଷ୍ଟ ଭିତରେ ପଶିବାକୁ ଦଉନାହାନ୍ତି, ସେମିତି ଅସୁବିଧା ହେଲା। ସେ ଆମକୁ ଆଣିକି ଦେଇଥିଲେ ନେପିୟର ରୋଡ୍ 2-3 ଭେରାଇଟି, ଯୋଉଟା କି ଲଗେଇଲେ ଆଖୁ ଗଛ ପୁରା ବହୁତ ବଡ ବଡ ହୁଏ, ଯେତିକି ଲାଗିଛି ଆମର 14-15 ଗାଈକୁ ସଫିସିଏଣ୍ଟ ହେଇଯାଉଛି।
1: ପ୍ରାୟ କେତେ ଜାଗାରେ ଏଇ ଘାସ ଚାଷ ଆପଣ କରୁଛନ୍ତି?
0: ଯଦି ଚାଷ କରିବେ 14-15 ଗାଈ ଆରାମସେ ଖାଇଯିବେ। ଆଜିକାଲି ବହୁତ ଗୁଡାଏ ଟେକ୍ନୋଲୋଜି ଆସିଗଲାଣି ମ୍ୟାଡମ୍, ଏବେ ଗୋଟେ କରୁଛନ୍ତି ଟ୍ରେ ମାନଙ୍କରେ ମକାକୁ ପକେଇ ଦଉଛନ୍ତି, ପକେଇକି ସେଠି ପାଣି ଫାଣି ଦେଇକି ସିଏ ଜଷ୍ଟ ଗଜା ହେଇକି ଜଷ୍ଟ 5-6 ହେଲେ ତାକୁ କାଟିକି ଦିଆହଉଛି ଘାସ ଗାଈ ମାନଙ୍କୁ। ଆଉ ଯୋଉଟା ନେପିୟର ଆଉ ସୁପର ନେପିୟର 2 ଡେଭଲପମେଣ୍ଟ ଘାସ ବାହାରିଛି, ସେ ଘାସ ଆମକୁ ଗୋଟେ ବୁଦାରୁ ପ୍ରାୟ 60-70 କିଲୋ ଘାସ ଦିଏ। ଯଦି ଜଣଙ୍କର ହାଫ୍ ଏକର ଅଛି, ସେ 4-5 ଗାଈ ଆରାମସେ ରଖିପାରିବ, କିଛି ଅସୁବିଧା ନାହିଁ।
1: ଆଜ୍ଞା, କେବଳ ଯୋଗାଯୋଗ କରିକି ତା ସମ୍ବନ୍ଧରେ ଜ୍ଞାନ ନେଇକିନା ଆରମ୍ଭ କରିବା ହିଁ ଜରୁରୀ। ଯତ୍ନ କିପରି ନିଅନ୍ତି ଭାଇ ଏଇ ଯେତିକି 14 ଗାଈ ଗୋରୁ ମଇଁଷି ସବୁ ଅଛନ୍ତି?
0: ଗୋରୁ ଗାଈକୁ ତ ଭ୍ୟାକ୍ସିନେସନ ଯେମିତି ପ୍ରୋଗ୍ରାମ ହୁଏ, ଭ୍ୟାକ୍ସିନେସନ କରନ୍ତି ଭେଟେନାରୀ ବାଲା, ଆଉ ରହିଲା ଡିୱାର୍ମିଂ କଥା ଟିକେ ଦେଖାଯାଏ, ତାଙ୍କୁ ବି ଥଣ୍ଡା ପାଣି କେମିତି ଟିକେ ଦିଆଯିବ ଘଣ୍ଟା ଘଣ୍ଟା, ଫ୍ରେଶ ଘାସ ଟିକେ କେମିତି ପାଇବେ ଖରା ଦିନଟା।
1: ଆଜ୍ଞା,
0: ଆଉ ଦାନାରେ ଯେମିତିକି ଭଲ ଦାନା ଟିକେ ଆଣିକି ଖୁଆଯାଏ, ସେତିକି ଜିନିଷ ଧ୍ୟାନ ଦେବା କଥା।
1: ଆଜିକାଲି ତ ସବୁ ପ୍ରକାର ଆମେ ପଦ୍ଧତି ସବୁ ଇଣ୍ଟରନେଟ୍ ମାଧ୍ୟମରେ ପାଇପାରୁଛୁ, ଆପଣଙ୍କୁ ମଧ୍ୟ ସହାୟକ ହଉଛି କି ଏସବୁ ଇଣ୍ଟରନେଟ୍ଟା ଜାଣିପାରୁଛନ୍ତି କି?
0: ଇଣ୍ଟରନେଟ୍ ତ ଆମେ ଜାଣିପାରୁଛୁ ମ୍ୟାଡମ୍, ଯେ ପ୍ରାକ୍ଟିକାଲ ଥିଓରି ଉପରେ ଡିଫରେନ୍ସ ଆସେ, ଥିଓରି ପଢିବା ଠୁ ପ୍ରାକ୍ଟିକାଲି ଯଦି ଜଣେ ଗୋଟେ ଜଣେ କରିଛନ୍ତି, ତାଙ୍କ ପାଖକୁ ଯିବ, ତାଙ୍କ ପାଖରେ ରହିବ, ତାଙ୍କ ପାଖରୁ 2-4 ଟିକେ ୱାଚ୍ କରିବ, ଦେଖିବ ଅଧିକା ଶିଖିପାରିବ
1: ନିଶ୍ଚିତ ଭାବରେ। ଭାଇ ଆଗକୁ ନୂଆ ଆଶା କଣ ରଖିଛନ୍ତି ଭାଇ, କୋଉ ଯୋଜନା ଅଛି?
0: 1000 ଦେଶୀ କୁକୁଡ଼ାର ଗୋଟେ ଫାର୍ମ କରିବି, ଯାହାକି ମୋର ଗୋଟେ ସ୍ୱପ୍ନ ଅଛି। ମୁଁ ଗୋଟେ ସ୍ପେଶିଆଲି ଗୋଟେ ବମ୍ବର ପ୍ଲାଣ୍ଟେସନ ଗୋଟେ କରିଛି, କୁକୁଡ଼ା ସେଠି ବୁଲାବୁଲି କରିପାରିବେ।
1: ଭଗବାନ କରନ୍ତୁ ଆପଣ ଯାହା ଯାହା ଆଶା ରଖିଛନ୍ତି ଆଗକୁ ପୂରଣ ହଉ, ଆଉ ବିଭାଗ ତରଫରୁ ସବୁ ପ୍ରକାର ସୁବିଧା ପାଇ ଆପଣ ଆତ୍ମନିର୍ଭରଶୀଳ ହୋଇଛନ୍ତି ଆଉ ବହୁତ ଚାଷୀ ଭାଇଙ୍କୁ ରୋଜଗାରକ୍ଷମ କରିଛନ୍ତି। ନିଶ୍ଚିତ ଭାବରେ ଆପଣ ଜଣେ ଉଦାହରଣ ଆମ ସବୁ ଚାଷୀ ଭାଇ ଭଉଣୀଙ୍କ ପାଇଁ। ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭାଇ, ରହିଲୁ, ନମସ୍କାର।

0: ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ, ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ଭାରତ ବିଶ୍ୱାସ ଏବଂ ଦୃଢ଼ତାର ସହ ବିକାଶର ଗତି ବଜାୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

0: ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଆଡ଼କୁ ଦେଶ ଅଗ୍ରସର ହେଉଛି। ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ଅଧିକ ହୋଇଛି। ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ଦୃଷ୍ଟିକୋଣ ଲକ୍ଷ୍ୟ ହାସଲ ପାଇଁ ନୀତି ଆୟୋଗ ଏକ ସମନ୍ୱୟ ମଞ୍ଚର ଭୂମିକା ନିର୍ବାହ କରିବା ସହ ରାଜ୍ୟ ରାଜ୍ୟ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ ଏବଂ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଦିଗରେ ସହାୟକ ହେବ। ଶ୍ରୀ ମୋଦି କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ଉତ୍ତମ ଶିକ୍ଷା, ଚାହିଦା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବିଷୟକୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦିଆଯିବ। ବିକଶିତ ଭାରତ ଯାତ୍ରାରେ ସଶକ୍ତ ଯୁବପିଢ଼ି ହିଁ ପ୍ରେରକ ଶକ୍ତି ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଅନେକଗୁଡ଼ିଏ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଦେଶରେ ବିକାଶ ଏବଂ ରପ୍ତାନୀ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ଶ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃଷି ଏବଂ ଷ୍ଟାର୍ଟଅପ୍ରୁ ଆରମ୍ଭ କରି ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ନାରୀ ଶକ୍ତିର ଅବଦାନକୁ ପ୍ରଶଂସା କରି ରାଜ୍ୟଗୁଡ଼ିକ ମହିଳାମାନଙ୍କୁ ସୁଦୃଢ଼ ଏବଂ ସଶକ୍ତ କରିବା ପାଇଁ ସେମାନଙ୍କ ଲାଗି ଶିକ୍ଷା, ଦକ୍ଷତା, ନିରାପତ୍ତାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ଆଜି ଅନୁଷ୍ଠିତ ବୈଠକରେ ଦେଶର ନାଗରିକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଯୋଗ ଦେଇଥିଲେ। ବୈଠକ ପରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ନୀତି ଆୟୋଗ ବୈଠକରେ ସୁଶାସନ, ଜନସାଧାରଣଙ୍କ ଭାଗିଦାରୀ ଏବଂ ରାଷ୍ଟ୍ରର ବିକାଶ ସମ୍ପର୍କିତ ବିଭିନ୍ନ ସ୍ତମ୍ଭ ଉପରେ ଆଲୋଚନା କରାଯାଇଛି। ଓଡ଼ିଶା ସମସ୍ତ ନାଗରିକଙ୍କ ସଶକ୍ତିକରଣ, ତୃଣମୂଳ ସ୍ତରରେ ଥିବା ଅନୁଷ୍ଠାନଗୁଡ଼ିକର ଉନ୍ନତିକରଣ ଓ ସାମଗ୍ରିକ ବିକାଶର ଦୃଢ଼ତା ଉପରେ କାର୍ଯ୍ୟ କରୁଛି। ବିକଶିତ ଭାରତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ସକ୍ରିୟ ଭାବରେ ଯୋଗଦାନ କରୁଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ନୀଳ ଅର୍ଥନୀତିର ବିକାଶ ଉପରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଏବଂ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅଧିକ ମାଛଧରା ଓ ରପ୍ତାନୀ ସୁଯୋଗ ସୃଷ୍ଟି କରିବା ସହିତ ଚିଙ୍ଗୁଡ଼ି ମିଶନ ଜରିଆରେ ଏହି ଚାଷରେ ଉତ୍ପାଦନ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସଶକ୍ତ କରିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
1: ଆମେ ଏଇ ଦୁଇଟି ମିଶନ ଆଣିବା ଦ୍ୱାରା ଆମର ଯେଉଁ ଲକ୍ଷ୍ୟ ରହିଛି, ଯେ ପ୍ରିୟ ପ୍ରଧାନମନ୍ତ୍ରୀ, ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର, ଯେ ଆମେ 2036 ସୁଦ୍ଧା ଓଡ଼ିଶାରେ 25,000 କୋଟି ଟଙ୍କାର ସାମୁଦ୍ରିକ ମାଛ ଆମେ କେମିତି ରପ୍ତାନୀ କରିବା, ତାହା ପାଇଁ ଆଜି ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏବଂ ଏଇ ଦୁଇଟି ମିଶନ ହେବା ଫଳରେ ଆମେ ଯେଉଁ ଆଗରୁ ବ୍ୟାକେଷ୍ଟ ୱାଟର ଆମେ 2 କିଲୋମିଟର ପର୍ଯ୍ୟନ୍ତ ତାକୁ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ କ୍ୟାବିନେଟ୍ରେ ମଧ୍ୟ ଅନୁମୋଦନ କରିଛନ୍ତି, ଆମେ 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାକେଷ୍ଟ ୱାଟର ବା ଯେଉଁ ଖାରି ଜଳରେ ଆମେ ଚିଙ୍ଗୁଡ଼ି ଚାଷ କରିପାରିବା।
0: କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ, ଉଦ୍ୟୋଗପତି ଓ ସମସ୍ତ ଅଂଶୀଦାରଙ୍କ ସହ ନୀଳ ଅର୍ଥନୀତିର ବିକାଶ ଉପରେ ଆଲୋଚନା ହୋଇଥିଲା। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ଶ୍ରୀ ସାମନ୍ତରାୟ ବିଜୟ ହୋଇଥିବା ନେଇ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା, ତେବେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଭିନ୍ନ ସ୍ଥାନରେ ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ ଏ ସମ୍ପର୍କିତ ମାମଲାଗୁଡ଼ିକର ବିଚାର ତ୍ୱରାନ୍ୱିତ କରିବା ଉପରେ ଡକ୍ଟର ପାଢ଼ୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ସମ୍ପର୍କିତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ଅବସରରେ ମୁଖ୍ୟ ପ୍ରଶାସକ ସେଠାରେ କାର୍ଯ୍ୟ କରୁଥିବା କାରିଗରଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଛନ୍ତି। କରତକଳରେ ପହଞ୍ଚିଥିବା ତାଳକାଠ ଶୀଘ୍ର ଚିରଟ କରି ଚାରମାଳ ଗଚ୍ଛିତ ରଖିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରରେ ନିର୍ମାଣାଧୀନ କୋଇଲି ବୈକୁଣ୍ଠ ଫୁଲଗୁନ୍ଥା ଗୃହ କାର୍ଯ୍ୟ

0: ଶୀଘ୍ର ଶେଷ କରିବା ଲାଗି ଡକ୍ଟର ପାଢ଼ୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ଚଳିତ ମାସ 20 ତାରିଖ ସୁଦ୍ଧା ଶେଷ କରିବା ଲାଗି ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ସ୍ୱତନ୍ତ୍ର ଯାଞ୍ଚ ଆରମ୍ଭ ହୋଇଛି। ସ୍ଲିପର ବସ୍ଗୁଡ଼ିକରେ ଲାଗିଥିବା ବେଆଇନ ଡ୍ରାଇଭର ପାର୍ଟିସନ ଡୋର ବିରୋଧରେ ଗତ 7 ଦିନ ମଧ୍ୟରେ 3,304 ଗାଡ଼ିର ଯାଞ୍ଚ କରାଯିବା ସହିତ 399 ଇ ଚାଲାଣ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ଚଢ଼ଉ ଆଗାମୀ ଦିନରେ ଜାରି ରହିବ। ବସ୍ ମାଲିକମାନଙ୍କୁ ସଡ଼କ ସୁରକ୍ଷା ନିୟମକୁ ପ୍ରାଧାନ୍ୟ ଦେଇ ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏସୀୟ ଉନ୍ନୟନ ବ୍ୟାଙ୍କ ସହଯୋଗରେ ଆୟୋଜିତ ଅନୁଭୂତି ବିନିମୟ କାର୍ଯ୍ୟକ୍ରମରେ ରାଜସ୍ଥାନ ଜୟପୁରର 1-9 ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି ରାଜ୍ୟର ସହରାଞ୍ଚଳ ବିକାଶ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାର ସଫଳ ମଡେଲଗୁଡ଼ିକ ଅଧ୍ୟୟନ କରିଛନ୍ତି। ପ୍ରତିନିଧି ଦଳ ଭୁବନେଶ୍ୱର ଓ ପୁରୀର ପ୍ରମୁଖ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ପରିଦର୍ଶନ ସହ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ହିତାଧିକାରୀମାନଙ୍କୁ ସଠିକ୍ ଭାବେ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାଥମିକତା କ୍ଷେତ୍ରରେ ମୋଟ 21,669 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଣପ୍ରାଥମିକତା କ୍ଷେତ୍ରରେ 9,816 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭର୍ଚୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ 10 ଦିବସୀୟ ପୋଥି ବିଜ୍ଞାନ କର୍ମଶାଳା ଉଦ୍ଯାପିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚୀକରଣ ଓ ପୁନଃଲିଖନର ଗୁରୁତ୍ୱ ଏବଂ ଭାଷା ସମୃଦ୍ଧି ଅଭିଯାନ ଉପରେ ଆଲୋଚନା କରିଥିଲେ। କର୍ମଶାଳାରେ ବିଭିନ୍ନ ସ୍ଥାନରୁ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକମାନେ ସାମିଲ ହୋଇଥିଲେ। ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରୋଗୀମାନଙ୍କୁ ଉନ୍ନତମାନର ସେବା ପ୍ରଦାନ, ପରିଷ୍କାର ପରିଚ୍ଛନ୍ନତା ଏବଂ ଗୁଣବତ୍ତା ମାନଦଣ୍ଡର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ମ୍ୟାଲେରିଆ, କ୍ଷୟରୋଗ, ଅଣସଂକ୍ରାମକ ରୋଗ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ସ୍ୱାସ୍ଥ୍ୟ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚକର ସମୀକ୍ଷା କରାଯାଇଥିଲା। ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଦାନଗଦୀ ବ୍ଲକର କାରାମଗୋଠ ଏବଂ ରାଇଘାଟି ଗ୍ରାମରେ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ଧବିଶ୍ୱାସ ନିବାରଣ ସମ୍ପର୍କିତ ପାଲା ପରିବେଷଣ କରାଯାଇଥିଲା। ଶିଶୁଙ୍କ ଜୀବନ, ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ହୋଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମିଳନୀକୁ ପ୍ରଥମେ ଅନୁମୋଦନ ମିଳିଥିଲା। ଏହି ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତ୍ୟେକ ଶିଶୁଙ୍କ ବିଶ୍ରାମ, ଅବକାଶ ଓ ବୟସ ଅନୁଯାୟୀ ଖେଳ ଏବଂ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ସାଂସ୍କୃତିକ ଜୀବନ ଓ କଳା କ୍ଷେତ୍ରରେ ମୁକ୍ତ ଭାବରେ ଅଂଶଗ୍ରହଣ କରିବାର ଅଧିକାରକୁ ସୁନିଶ୍ଚିତ କରିଥାଏ। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ଆଗାମୀ 2 ଦିନ ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ। ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସୁରକ୍ଷିତ କ୍ରୀଡ଼ା କ୍ଷେତ୍ର, ସୁରକ୍ଷିତ ଶୈଶବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦୈନନ୍ଦିନ

0: ଦୈନନ୍ଦିନ ଜୀବନରେ କ୍ରୀଡ଼ାର ମହତ୍ତ୍ୱକୁ ବୁଝିବା ଏବଂ ଏହାକୁ ଏକ ଅଂଶ ଭାବେ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ପାଳନ କରାଯାଉଛି। ମାନବ ସମାଜ ବିକାଶରେ କ୍ରୀଡ଼ାର ମୌଳିକ ଭୂମିକାକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 2018 ମସିହାରୁ ପ୍ରଥମେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ କ୍ରୀଡ଼ା ଦିବସ ପାଳନ କରିବା ପ୍ରସ୍ତୁତି ଆରମ୍ଭ ହୋଇଥିଲା। 2024 ମସିହାରେ ୟୁନିସେଫ୍, ଲେଗୋ ଫାଉଣ୍ଡେସନ୍ ଏବଂ ରାଇଟ୍ ଟୁ ପ୍ଲେ ଭଳି ପ୍ରତିଷ୍ଠିତ ସଂଗଠନଗୁଡ଼ିକର ପ୍ରସ୍ତାବ ଆଧାରରେ ଜାତିସଂଘର ସାଧାରଣ ସଭାରେ ଜୁନ୍ ମାସ 11 ତାରିଖକୁ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁରକ୍ଷିତ କ୍ରୀଡ଼ା, ସୁରକ୍ଷିତ ଶୈଶବ। କ୍ରୀଡ଼ା ମାଧ୍ୟମରେ ପିଲାଙ୍କର ମାନସିକ ଏବଂ ଶାରୀରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଖେଳିବା ନେଇ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ନେଇ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଡିଜିଟାଲ ସ୍କ୍ରିନ୍ ବା ମୋବାଇଲ ଦୁନିଆଠାରୁ ପିଲାଙ୍କୁ ଦୂରରେ ରଖି ଖେଳ ପଡ଼ିଆକୁ ଆଣିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। କ୍ରୀଡ଼ା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ପରିବେଶକୁ ବୁଝିବାରେ ପିଲାଙ୍କୁ ସହାୟତା ପ୍ରଦାନ କରିଥାଏ। ଜୀବନର ବିଭିନ୍ନ ଦିଗ ପ୍ରତି ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରିବାରେ କ୍ରୀଡ଼ା କ୍ଷେତ୍ର ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଖେଳ ମାଧ୍ୟମରେ ପିଲାଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ, ନେତୃତ୍ୱ ନେବାର ଦକ୍ଷତା ଏବଂ ନିରନ୍ତର ବିକାଶ ସମ୍ଭବ ହୋଇଥାଏ। ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ମାନସିକ ଚାପମୁକ୍ତି ମାର୍ଗ ପାଇଁ କ୍ରୀଡ଼ା ପିଲାଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥାଏ। କ୍ରୀଡ଼ା ମାଧ୍ୟମରେ ସମାବେଶୀ ସାମାଜିକ ବ୍ୟବସ୍ଥା ଅଧିକ ସଶକ୍ତ ହୋଇଥାଏ। ଏକାଠି ଖେଳିବା ଦ୍ୱାରା ସହାନୁଭୂତି, ପାରସ୍ପରିକ ବୁଝାମଣା ଏବଂ ସହନଶୀଳତା ବୃଦ୍ଧି ପାଇଥାଏ। ଏକ ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ସହଯୋଗୀ ସମାଜ ଗଠନ ଦିଗରେ ଏହା ବେଶ୍ ଗୁରୁତ୍ୱ ବହନ କରିଥାଏ। ତେଣୁ ପିଲାମାନଙ୍କୁ କ୍ରୀଡ଼ା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ସରକାର ତୃଣମୂଳ ସ୍ତରରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କ୍ରୀଡ଼ା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନରେ ଏକ ଅଂଶ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ସଣ୍ଡେ ଅନ୍ ସାଇକେଲ ଅଭିଯାନ ଦେଶବ୍ୟାପୀ କାର୍ଯ୍ୟକାରୀ କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଦେଶର ଲଘୁ ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଯୁବବର୍ଗ ସଶକ୍ତ ହେବା ସହ ଏଥିପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ବିଭିନ୍ନ ଆର୍ଥିକ ସହଯୋଗ ମାଧ୍ୟମରେ ସରକାର କ୍ରୀଡ଼ା କ୍ଷେତ୍ର ପାଇଁ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ବିଶ୍ୱସ୍ତରରେ ମଧ୍ୟ ଆଜିର ଦିବସ ଅନ୍ୟ ପ୍ରକାରେ ଏକ ଗୁରୁତ୍ୱ ବହନ କରୁଛି। ଫିଫା ବିଶ୍ୱକପ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ 3ଟି ଦେଶ ମିଳିତ ଭାବେ ଆୟୋଜନ କରିଛନ୍ତି। ସେହି ଦେଶଗୁଡ଼ିକ ହେଉଛି ଆମେରିକା, କାନାଡ଼ା ଏବଂ ମେକ୍ସିକୋ। ପୂର୍ବରୁ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ 32ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ 48ଟି ଦେଶ ଭାଗ ନେଉଛନ୍ତି। ଏହି ଦଳଗୁଡ଼ିକୁ 12ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍ରେ 4ଟି ଲେଖାଏଁ ଦଳ ରହିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଜବେକିସ୍ତାନ, ଜୋର୍ଡାନ, କେପ୍ ଭର୍ଦେ ଏବଂ କୁରାକାଓ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉଦ୍ଘାଟନୀ ମ୍ୟାଚ୍ ମେକ୍ସିକୋ ସିଟି ଷ୍ଟାଡିୟମ୍ଠାରେ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ବିଶ୍ୱର ଦୁଇ ମହାନ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ୍ ମେସି ଏବଂ ପର୍ତ୍ତୁଗାଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ପ୍ରଶଂସକଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଫିଫା ବିଶ୍ୱକପ୍ର ଏହି 23ତମ ସଂସ୍କରଣର ମ୍ୟାଚ୍ଗୁଡ଼ିକ 16ଟି ସହରର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ପ୍ରତି 4 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ସମଗ୍ର ବିଶ୍ୱକୁ ଫୁଟବଲ ପଡ଼ିଆ ଆଡ଼କୁ ଆକର୍ଷିତ କରିଥାଏ। ଶ୍ରେଷ୍ଠ 8ଟି ଦଳ ନକ୍ଆଉଟ୍ର ପ୍ରଥମ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଚଳିତ ବର୍ଷ ମୋଟ 104 ମ୍ୟାଚ୍ ଖେଳାଯିବ। ଜୁଲାଇ 14-15ରେ ସେମିଫାଇନାଲ ଏବଂ 19ରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ। ଆନ୍ତର୍ଜାତିକ କ୍ରୀଡ଼ା ଦିବସରେ ଫିଫା ବିଶ୍ୱକପ୍ର ଆରମ୍ଭ ବିଶ୍ୱସ୍ତରରେ କ୍ରୀଡ଼ାର ମହତ୍ତ୍ୱ ଏବଂ ସମାବେଶୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି। ତେବେ କ୍ରୀଡ଼ା ମାଧ୍ୟମରେ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ଲାଗି ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସୁରକ୍ଷିତ କ୍ରୀଡ଼ା କ୍ଷେତ୍ର, ସୁରକ୍ଷିତ ଶୈଶବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀର ନୀତି ଆୟୋଗର 11 ନମ୍ବର ପରିଚାଳନା ପରିଷଦ ବୈଠକଟି ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ। କହିଲେ ଭାରତ ଆତ୍ମବିଶ୍ୱାସ ଆଉ ଦୃଢ଼ତାର ସହିତ ବିକାଶର ରାହାତି ଆଗ୍କେ ବଢ଼ୁଛି। ଡବଲ ଇଞ୍ଜିନ୍ ସରକାର ଲାଗି ଓଡ଼ିଶା ଅର୍ଥନୀତି ବରକସ ହେଉଛେ, କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଲାଗି ନିର୍ଦ୍ୱନ୍ଦ୍ୱଥି ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଓଡ଼ିଶାର ସହରାଞ୍ଚଳ ବିକାଶ ମଡେଲର ଅଧ୍ୟୟନ କଲେ ରାଜସ୍ଥାନରୁ ଆସିଥିବାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଆଉର୍ ଆଇବା 24 ଘଣ୍ଟା ଭିତରେ ରାଜ୍ୟର 14 ଜିଲ୍ଲାର ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୂରା ଖବର। ପୃଥିବୀ ଅନିଶ୍ଚିତତା ଆଉ ଅସ୍ଥିରତା ଦେଇକରି ଯାଉଥିଲେ ବିଲ୍ ଭାରତ ଆତ୍ମବିଶ୍ୱାସ ଆଉ ଦୃଢ଼ତାର ସହିତ ବିକାଶର ରାହାତି ଆଗ୍କେ ବଢ଼ି ଚାଲିଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର ନୀତି ଆୟୋଗର 11 ନମ୍ବର ପରିଚାଳନା ପରିଷଦ ବୈଠକଟି ଅଧ୍ୟକ୍ଷତା କରିକରି ପ୍ରଧାନମନ୍ତ୍ରୀ କହିଛନ୍, ବିକଶିତ ଭାରତ ଲକ୍ଷ୍ୟ ପୂରା କରିବା ଲାଗି କେନ୍ଦ୍ର ଆଉ ରାଜ୍ୟର ସାମୁହିକ ଦାୟିତ୍ୱ ଆହୁରି ବଢ଼ିଯାଇଛି। ସହଯୋଗ, ସଂଲାପ ଆଉ ଅଭିଜ୍ଞତା ଦିଆନିଆ ରାଜ୍ୟମାନଙ୍କର ଭିତରେ ମାର୍ଗଦର୍ଶକ ହେବାର ଦରକାର ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍। ଗୁଣାତ୍ମକ ଶିକ୍ଷା ଚାହିଦା ଆଧାରିତ ଦକ୍ଷତା ବିକାଶ ଆଉ ରୋଜଗାର ସୁଯୋଗ ବନାବାର ପ୍ରାଥମିକତା ହେବାର ଦରକାର। ସଶକ୍ତ ଜୁଆନ ପିଢ଼ି ହିଁ ବିକଶିତ ଭାରତର ଚାଲକ ଶକ୍ତି ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ନାରୀ ଶକ୍ତି ହେଉଛନ୍ ବିକଶିତ ଭାରତର ନିହି। ଚାଷଠାନୁ ଷ୍ଟାର୍ଟଅପ୍, ବିଜ୍ଞାନ ଆଉ ନବସୃଜନ ତକ୍ ସବୁ କ୍ଷେତ୍ରଥି ମହିଳାମାନଙ୍କର ଅବଦାନ ରହିଛେ। ରାଜ୍ୟମାନେ ମହିଳାମାନଙ୍କର ଶିକ୍ଷା, ଦକ୍ଷତା, ସୁରକ୍ଷା ଆଉ ସଶକ୍ତିକରଣ ପ୍ରାଥମିକତା ଦେବାର କଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଚଳିତ ବର୍ଷର ବୈଠକର ଶୀର୍ଷକ ଥିଲା ବିକଶିତ ଭାରତ 2047 ଲାଗି ସମାବେଶୀ ମାନବ ବିକାଶ। ଇଥି ମାନବ ପୁଞ୍ଜି ଉତ୍ପାଦକ, ରୋଜଗାର, ସ୍ୱାସ୍ଥ୍ୟ, ପୁଷ୍ଟି ଆଉ ସମତା ମର୍ଯ୍ୟାଦା ବାଗିର 4 ସ୍ତମ୍ଭ ଉପରେ ଆଲୋଚନା ହୋଇଥିଲା। ଇଥି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି କହିଛନ୍, କେନ୍ଦ୍ର ଆଉ ରାଜ୍ୟର ଡବଲ ଇଞ୍ଜିନ୍ ସରକାର ଲାଗି ଓଡ଼ିଶା ଅର୍ଥନୀତି ବର୍କସ୍ ହୋଇକରି ଆଗ୍କେ ବଢ଼ି ଚାଲିଛେ। 2025-26 ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି 7.9% ବଢ଼ିଛେ। ଓଡ଼ିଶା ନୀତି ଆୟୋଗର ଫିସ୍କାଲ ହେଲ୍ଥ ଇଣ୍ଡେକ୍ସ 2026 ପହିଲା ଠାନ୍ତି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଓଡ଼ିଶାର ରେଲ ଭିତ୍ତିଭୂମିର ବିକାଶ ଲାଗି 2026-27 ଆର୍ଥିକ ବର୍ଷରେ କେନ୍ଦ୍ରୀୟ ବଜେଟ୍ଟି 10,928 କୋଟି ଟଙ୍କା ବ୍ୟୟବରତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍। ବୈଠକଟି ଭିନ୍ ଭିନ୍ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଆଉ ଉପରାଜ୍ୟପାଳ ପ୍ରମୁଖ ଯୋଗ ଦେଇକରି ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଗଲା 12 ବର୍ଷ ଭିତରେ ଦେଶର ଅନ୍ନଦାତାମାନଙ୍କ ଜୀବନଥି ସମ୍ମାନ, ସୁରକ୍ଷା ଆଉ ସମୃଦ୍ଧି ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ବିହନୁ ବଜାର ତକ୍ ଚାଷୀମାନଙ୍କର କଲ୍ୟାଣକେ କେନ୍ଦ୍ର କରିକରି ଲାଗୁ କରାଯାଇଥିବା ନୀତିମାନ ଚାଷ କ୍ଷେତ୍ରକେ ନୂଆ ଶକ୍ତି ଦେବାର ସହିତ ଚାଷୀମାନଙ୍କର ଭିତରେ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମଟି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍, ସରକାର ଚାଷୀଙ୍କର କଲ୍ୟାଣକେ ସବୁନୁ ଅଧିକା ପ୍ରାଥମିକତା ଦେଉଛନ୍। ଚାଷୀ ଭାଇ ଆଉ ବହିନୀମାନେ ଦେଶର ଖାଦ୍ୟ ସୁରକ୍ଷା ଆଉ ସମୃଦ୍ଧିର ପରିଚୟ ବୋଲି ଶ୍ରୀ ମୋଦି ଜୋର ଦେଇଛନ୍। ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱଥି ରାଜ୍ୟସଭାକେ ନିର୍ବାଚିତ ହୋଇଛନ୍। ଉପନିର୍ବାଚନ ପରିଚାଳନା ଲାଗି ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ଶ୍ରୀ ସାମନ୍ତରାୟଙ୍କୁ ଜିତିଥିବା ଲାଗି ସାର୍ଟିଫିକେଟ୍ ପ୍ରଦାନ କରିଛନ୍। ରାଜ୍ୟସଭା ଉପନିର୍ବାଚନ ଲାଗି ସେ ବିଜେପି ତରଫରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଉପରବେଳା 3 ବଜେ ତକ୍ ପ୍ରାର୍ଥୀପତ୍ର

ପ୍ରତ୍ୟାହାର ଲାଗି ସମୀୟା ଧାରି ଝିଥିଲା। ହେଲେ ଝନେନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ଇ ଉପନିର୍ବାଚନ ଲାଗି ଆଉ ଭୋଟିଂର ଆବଶ୍ୟକତା ନାଇଁ ପଡ଼ିଲା। ସେଥିଲାଗି ତାଙ୍କୁ ନିର୍ଦ୍ୱନ୍ଦ୍ୱ ବିଜୟୀ ଘୋଷଣା କରାଯାଇଛି। ଓଡ଼ିଆ ଭର୍ଚୁଆଲ ଏକାଡେମୀ ତରଫୁ ହୋଇଥିବାର 10 ଦିନିଆ ପୋଥୀ ବିଜ୍ଞାନ କର୍ମଶାଳା ଆଜି ଉଦ୍ଯାପିତ ହୋଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନୁ 52 ଜଣ ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ ଆଉ ପ୍ରଶିକ୍ଷାର୍ଥୀ ଏଥି ଭାଗ ନେଇଥିଲେ। ତତ୍ତ୍ୱଭିତ୍ତିକ ଆଲୋଚନା ସହିତ କ୍ଷେତ୍ରୀୟ ଅନୁଶୀଳନ ଲାଗି ପ୍ରଶିକ୍ଷାର୍ଥୀମାନେ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମଟି ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କହିଥିଲେ, ପ୍ରଶିକ୍ଷାର୍ଥୀମାନେ ପୋଥି ସଂଗ୍ରହ, ସୂଚୀକରଣ ଆଉ ଫେର୍ ଘାଏ ଲେଖିକିରି ଆମର ଜ୍ଞାନ ଭଣ୍ଡାରକେ ସାରା ପୃଥିବୀନ ପ୍ରସାର କରବାର୍ଥି ଭାଗିଦାର ହେବେ। ଏ ଅବସରରେ ପୋଥି ବିଜ୍ଞାନ ସମ୍ବନ୍ଧିତ ଗୋଟିଏ ବହି ବିଲ୍ ଉନ୍ମୋଚିତ ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏସୀୟ ଉନ୍ନୟନ ବ୍ୟାଙ୍କ ଏଡିବିର ସହଯୋଗରେ ରାଜସ୍ଥାନ ସହରାଞ୍ଚଳ ପାନୀୟ ଜଳ, ସ୍ୱେରେଜ ଆଉ ଭିତ୍ତିଭୂମି ନିଗମ ଆର୍ୟୁଆଇଡିପି ର 9 ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଆସିକରି ରାଜ୍ୟର ସହରାଞ୍ଚଳ ବିକାଶ ମଡେଲର ଅଧ୍ୟୟନ କରିଛନ୍। ଇ ଦଲ ଭୁବନେଶ୍ୱର ଆଉ ପୁରୀର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ବୁଲି ଦେଖିବାର ସହିତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଓଡ଼ିଶା ଅର୍ବାନ ଏକାଡେମୀର ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ରାଜ୍ୟର ସଫଳ ପଦକ୍ଷେପ ବାବଦେ ତଥ୍ୟ ଉପସ୍ଥାପନ କରିଥିଲେ। ରାଜସ୍ଥାନ ଦଳ ଓଡ଼ିଶାର ଜଳଯୋଗାଣ ଆଉ ନାଗରିକ କୈନ୍ଦ୍ରିକ ସେବା ମଡେଲକେ ପ୍ରଶଂସା କରିବାର ସହିତ ନିଜର ରାଜ୍ୟନ ପ୍ରୟୋଗ କରିବା ଲାଗି ଆଗ୍ରହ ଦେଖାଇଥିଲେ। ଏହି ଗସ୍ତ ଦୁଇ ରାଜ୍ୟ ଭିତରେ ଜ୍ଞାନ ଦିଆନିଆ ଆଉ ସହଯୋଗକେ ଆହୁରି ଜବର କରିବା ବୋଲି ଆଶ କରାଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀମାନଙ୍କ ସହିତ ରଥ ତିଆରି କାମ ସହିତ ଅଲଗା ପ୍ରକଳ୍ପ କାମର ଅଗ୍ରଗତି ବାବଦେ ଆଜି ସମୀକ୍ଷା କରିଛନ୍। ପରମ୍ପରା ଅନୁସାରେ ରଥଘାଟ ଠୁଲାବାର ଆଉ ତିଆରି କାମକେ ସୁରୁଖୁରୁତି ଆଗକେ ବଢ଼ୁଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍। କରତକଳ୍ନ ପହଞ୍ଚିଥିବାର ତାଲକାଟ ଜଲ୍ଦି ଚିରଟ କରିକିରି ଅତକା ଗୋଟେ ସେଟ୍ ଚାରମାଲ ଗଚ୍ଛିତ ରଖବାରକେ ସେ ନିର୍ଦ୍ଦେଶ ଦେଇଛନ୍। ଶ୍ରୀମନ୍ଦିର ପରିସରନ ତିଆରି ହେଉଥିବାର ଫୁଲ ଗୁନ୍ଥା ଘର କାମକେ ଜଲ୍ଦି ଶେଷ କରବାରକେ ଯନ୍ତ୍ରୀଙ୍କୁ କୁହାଯାଇଛି। ଗଲାକାଲି ମୁଖ୍ୟ ପ୍ରଶାସକ ଶ୍ରୀ ଗୁଣ୍ଡିଚା ମନ୍ଦିର ଆଉ ହରଚଣ୍ଡୀ ସାଇ ନଥିବାର ସେବାୟତମାନଙ୍କର ଘର ପରିଦର୍ଶନ କରିଥିଲେ। ରଥଯାତ୍ରା ଆଗନୁ ଶ୍ରୀଗୁଣ୍ଡିଚା ମନ୍ଦିରର ସବୁ ତିଆରି କାମ ଆଇବା 20 ତାରିଖ ତକ ଶେଷ କରବାରକେ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍। ଛୁଆମାନଙ୍କର ଜୀବନ ଶିକ୍ଷା ଆଉ ବିକାଶଥି ଖେଳର ଆବଶ୍ୟକତାକେ ଜୋର ଦେଇକରି ଆଜି ଅନ୍ତର୍ଜାତୀୟ ଖେଲ ଦିବସ ପାଳନ କରାଯାଉଛି। ଇ ବଛର ଇ ଦିବସର ବିଷୟବସ୍ତୁ ରହିଛେ ଖେଲ ଆଉ ଶୈଶବକେ ସୁରକ୍ଷା ଦେବାର। ମିଲିତ ଜାତିସଂଘର ସାଧାରଣ ସଭାତି ଅନ୍ତର୍ଜାତୀୟ ଖେଲ ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମେଳନକେ ପହଲା କରି ଅନୁମୋଦନ ମିଳିଥିଲା। ଇ ଅନ୍ତର୍ଜାତୀୟ ଚୁକ୍ତିନାମା ଫି ଛୁଆଙ୍କର ବିଶ୍ରାମ, ଛୁଟି ଆଉ ବୟସ ଅନୁସାରେ ଖେଲ ଆଉ ମନୋରଞ୍ଜନ କାମଟି ଲାଗୁଥିବାର ସାଂସ୍କୃତିକ ଜୀବନ ଆଉ କଳା କ୍ଷେତ୍ରଟି ମୁକ୍ତ ଭାବେ ଭାଗ ନେବାର ଅଧିକାରକେ ସୁନିଶ୍ଚିତ କରସି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନିପୁଣ ବିଦ୍ୟାଳୟ ଅନୁସ୍ଥାପନ କାର୍ଯ୍ୟକ୍ରମ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର ଅଧ୍ୟକ୍ଷତାଟି ହୋଇଥିବା କାର୍ଯ୍ୟକ୍ରମଟି ରାଜ୍ୟସ୍ତରୁ ଆସିଥିବାର ଭିନ୍ ଭିନ୍ ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀଙ୍କର ଇ ବଛରର ଯୋଜନା ବାବଦେ ଅନୁସ୍ଥାପନ ରିପୋର୍ଟ ଦିଆଯାଇଥିଲା। ଶିଶୁ ବାଟିକାନୁ ମୂଲ କରିକିରି 3 ଶ୍ରେଣୀ ପଢ଼ୁଥିବାର ଛାତ୍ରଛାତ୍ରୀମାନଙ୍କୁ ଇଥି ଗୁଣାତ୍ମକ ଶିକ୍ଷା ଦେବାର ଉପରେ ଜୋର ଦିଆଯାଇଛି। ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଲକ୍କେ ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଜୟଶ୍ରୀ ମଲ୍ଲିକ ଗସ୍ତ କରିକିରି ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍। ଜିଲ୍ଲାର କାର୍ଯ୍ୟକାରୀ ହେଉଥିବାର ଉନ୍ନୟନମୂଳକ କାମମାନଙ୍କୁ ଧାରି ସମୟ ଭିତରେ ଶେଷ କରିବା ଲାଗି ଶ୍ରୀମତୀ ମଲ୍ଲିକ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବୌଦ୍ଧ ଜିଲ୍ଲାର ଏସ୍ଆଇଆର୍ ପ୍ରକ୍ରିୟାକେ ସଫଲ କରିବାର ଉଦ୍ଦେଶ୍ୟ ଜିଲ୍ଲା ପ୍ରଶାସନ ତରଫୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲାର ଆଦର୍ଶ କୃଷି ବଜାରର ଲୋକକଳା ଜରିଆ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ରାଜ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆବେଦନ ସମୟକେ ଆଇବା 16 ତାରିଖ ତକ ବଢ଼ାଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲଟି ଆବେଦନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ସୂଚନା ଦିଆଯାଇଛି। ଆଇବା 22 ତାରିଖ ଉପରବେଳା 2 ବଜେ ପହଲା ମେଧା ତାଲିକା ବାହାରବା। 2026-27 ଶିକ୍ଷା ବଛର ନାଁ ଲେଖା ଜାତୀୟ ଶିକ୍ଷାନୀତି 2020 ଆଧାରଥି କରାଯିବା। ଛାତ୍ରଛାତ୍ରୀମାନେ କମନ୍ ଆପ୍ଲିକେସନ୍ ଫର୍ମଥି ନିଜର ପସନ୍ଦର ମେଜର ମାଇନର ବିଷୟ ବାଛିପାରିବେ। ଇତାର ଛଡ଼ା ଆପ୍ରେଣ୍ଟିସିପ୍, ଏମ୍ବିବିଏଡ୍ ଡିଗ୍ରୀ ପାଠ୍ୟକ୍ରମ ଲାଗି ଭିଲ୍ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ସ୍ନାତକ ପାଠ୍ୟ

କାର୍ଯ୍ୟକ୍ରମକେ ଆଇବା ଜୁଲାଇ 10 ତାରିଖ ତକ ମୂଲ କରବାରକେ ବିଭାଗ ତରଫୁ ଲକ୍ଷ୍ୟ ରଖାଯାଇଛି। ପାଣିପାଗ ରାଜ୍ୟ ଆଇବା 3 ରୁ 4 ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଆସିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ କାଲବୈଶାଖୀର ବୋଲେ ଆଇବା 24 ଘଣ୍ଟା ଭିତରେ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବୌଦ୍ଧ ସହିତ 14ଟା ଜିଲ୍ଲାନ ଜବର ବର୍ଷା ହୋଇକରି 50 ରୁ 60 କିଲୋମିଟର ବେଗ ଥି ଧୁକା ହେବାର ସମ୍ଭାବନା ଅଛି। ଆଇବା 2 ଦିନ ଭିତରେ ଦିନର ସବୁନୁ ଯହ ତାପମାତ୍ରା ଥି କେନ୍ସି ପରିବର୍ତ୍ତନ ନାଇଁନ, ତା ଋତୁରୁ 2 ରୁ 3 ଡିଗ୍ରୀ ତାପମାତ୍ରା କମିପାରେ ବୋଲି କେନ୍ଦ୍ର ତରଫୁ କୁହାଯାଇଛି। ସିଆଡ଼େ କାଲ ବୈଶାଖୀର ବୋଲେ ରାଜ୍ୟର କେତେଟା ଜାଗାନ ବର୍ଷା ହୋଇଛେ। ଗଲା 24 ଘଣ୍ଟା ଭିତରେ ରେଢ଼ାଖୋଲନ ସବୁନୁ ଏତକା 29 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ନୂଆଦିଲ୍ଲୀର ନୀତି ଆୟୋଗର 11 ନମ୍ବର ପରିଚାଳନା ପରିଷଦ ବୈଠକ ଥି ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ। କହିଲେ ଭାରତ ଆତ୍ମବିଶ୍ୱାସ ଆଉ ଦୃଢ଼ତାର ସହିତ ବିକାଶର ରାହାତି ଆଗକେ ବଢ଼ୁଛି। ଡବଲ ଇଞ୍ଜିନ୍ ସରକାର ଲାଗି ଓଡ଼ିଶା ଅର୍ଥନୀତି ବରଖସ୍ତ ହେଉଛେ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଲାଗି ନିର୍ଦ୍ୱନ୍ଦ୍ୱ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଆଉ 24 ଘଣ୍ଟା ଭିତରେ ରାଜ୍ୟର 14ଟା ଜିଲ୍ଲାର ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ആകാശവാണി. സംവാദ പഠുച്ചന്തി മളയരഞ്ജൻ മിശ്ര. മുഖ്യ സംവാദ: ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ

ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ। ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ। ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା। ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବୈଷୟିକ ଅସ୍ଥିରତା ସତ୍ତ୍ୱେ ଭାରତ ଆତ୍ମବିଶ୍ୱାସ ଓ ଦୃଢ଼ତାର ସହିତ ଅଭିବୃଦ୍ଧି ପଥରେ ଗତି କରୁଛି। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି କହିଛନ୍ତି ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଦେଶ ଅଗ୍ରଗତି କରୁଥିବାରୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସାମୁହିକ ଦାୟିତ୍ୱ ବୃଦ୍ଧି ପାଇଛି। ସହଯୋଗ ଆଲୋଚନା ଏବଂ ଅଂଶୀଦାରପୂର୍ଣ୍ଣ ଦାୟିତ୍ୱ ମାଧ୍ୟମରେ ରାଜ୍ୟଗୁଡ଼ିକ ପାରସ୍କରିକ କ୍ରିୟା ପାଇଁ ମାର୍ଗଦର୍ଶନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗୁଣାତ୍ମକ ଶିକ୍ଷା ଆବଶ୍ୟକତା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଏକ ବ୍ୟବସ୍ଥିତ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ। ସଶକ୍ତ ଯୁବବର୍ଗ ବିକଶିତ ଭାରତ ଯାତ୍ରାରେ ପ୍ରେରଣାଦାୟକ ଶକ୍ତି ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ବିଭିନ୍ନ ଦେଶ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଅଭିବୃଦ୍ଧି ଏବଂ ରପ୍ତାନୀ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ମହିଳା ନେତୃତ୍ୱାଧୀନ ବିକାଶ ହେଉଛି ବିକଶିତ ଭାରତ ଦୃଷ୍ଟିକୋଣର ମୂଳଦୁଆ ବୋଲି ଶ୍ରୀ ମୋଦି କହିଛନ୍ତି। କୃଷି ଷ୍ଟାର୍ଟଅପ୍ଠାରୁ ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛନ୍ତି। ଶିକ୍ଷା ଦକ୍ଷତା ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରି ଭାରତକୁ ଅଭିବୃଦ୍ଧି ମାର୍ଗରେ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି ଆଧାରିତ ପଦକ୍ଷେପଗୁଡ଼ିକ ଉପରେ ବିଚାର ବିମର୍ଶ କରାଯାଇଛି। 2047 ବିକଶିତ ଭାରତ ପାଇଁ ସମାବେଶୀ ନାଗରିକ ବିକାଶ ପ୍ରସଙ୍ଗ ଆଧାରିତ ଏକ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ଯୋଗଦେଇ ସମାବେଶୀ ମାନବ ବିକାଶ ଢାଞ୍ଚା ଉପରେ ଆଲୋଚନା କରିଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ବିଭିନ୍ନ କ୍ଷେତ୍ରରେ ବିକାଶ ସହିତ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାରଙ୍କ ଦୃଷ୍ଟିକୋଣ ଆଧାରିତ ପଦକ୍ଷେପ ଗ୍ରହଣ ଉପରେ ନୀତି ଆୟୋଗ କାର୍ଯ୍ୟ କରୁଛନ୍ତି। ପିସିପିଏନ୍ଡିଟି ଆଇନର ଦୃଢ଼ କାର୍ଯ୍ୟାନ୍ୱୟନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କହିଛନ୍ତି ବେଟି ବଚାଓ ବେଟି ପଢ଼ାଓ, ଜନନୀ ସୁରକ୍ଷା ଏବଂ ଲାଡ୍ଲି ଲକ୍ଷ୍ମୀ ଯୋଜନା ଭଳି ସରକାରୀ ପଦକ୍ଷେପଗୁଡ଼ିକ ବ୍ୟବସ୍ଥାଗତ ବୈଷମ୍ୟ ଦୂର କରିବାରେ ରହିଥିବା ପ୍ରୟାସକୁ ପ୍ରତିଫଳନ କରୁଛି। ଲିଙ୍ଗ ଅନୁପାତ ଉପରେ ଉଲ୍ଲେଖ କରି ଖଣ୍ଡପୀଠ କହିଛନ୍ତି କେତେକ ରାଜ୍ୟର ଲିଙ୍ଗଗତ ଅନୁପାତ ଜାତୀୟ ହାରଠାରୁ ମଧ୍ୟ କମ୍ ରହୁଛି। 1991 ମସିହାରେ ଲିଙ୍ଗଗତ ଅନୁପାତ 945 ଥିବାବେଳେ 2001 ମସିହାରେ 927 ଏବଂ 2011 ମସିହାରେ 919 ହ୍ରାସ ପାଇଥିଲା। ଏହିସବୁ ପରିସଂଖ୍ୟାନକୁ ଦୃଷ୍ଟିରେ ରଖିଲେ ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଆଇନର କେତେକ ଧାରା ଆଧାରରେ ଜଣେ ଡାକ୍ତରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ପୁତ୍ର ସନ୍ତାନ ପ୍ରାପ୍ତି ସଂକ୍ରାନ୍ତ ସାମାଜିକ ଚିନ୍ତାଧାରା ଲିଙ୍ଗ ନିରୂପଣ ପଦକ୍ଷେପର ଏକ ପ୍ରମୁଖ କାରଣ ପାଲଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 14-18 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆ ଓ ଫ୍ରାନ୍ସ ଗସ୍ତରେ ଯିବେ। ଫ୍ରାନ୍ସ ଗସ୍ତ ଅବସରରେ ଶ୍ରୀ ମୋଦି ଆଗାମୀ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି 16 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆକୁ ଯିବେ। 1993 ମସିହାରେ ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ପ୍ରଥମ ଗସ୍ତ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ। ଏହାପରେ ଫ୍ରାନ୍ସ ଗସ୍ତରେ ଆସି ଶ୍ରୀ ମୋଦି ନାଇସ୍, ଇଭିଆନ୍ ଏବଂ ପ୍ୟାରିସ୍କୁ ଯିବେ। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି 15-17 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା 52ତମ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଇଭାନିଆ ଯାତ୍ରା କରିବେ। ଏକ ଅଂଶୀଦାର ଦେଶ ଭାବେ ବୈଠକରେ ଯୋଗଦେବାକୁ ଭାରତକୁ ଆମନ୍ତ୍ରଣ କରାଯାଇଛି। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ G7 ସଦସ୍ୟ ରାଷ୍ଟ୍ରର ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଦକ୍ଷିଣ କୋରିଆ, କେନିଆ, ବ୍ରାଜିଲ ଏବଂ ମିସର ଏହି ସମ୍ମିଳନୀରେ ଅଂଶୀଦାର ରାଷ୍ଟ୍ର ଭାବେ ଯୋଗ ଦେଉଛନ୍ତି।

0: ବିଶ୍ୱ ବ୍ୟାଙ୍କ ଆଫ୍ରିକୀୟ ବିକାଶ ବ୍ୟାଙ୍କ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଓଇସିଡିର ପ୍ରତିନିଧି ମଣ୍ଡଳୀ ଏହି ବୈଠକରେ ଯୋଗ ଦେଉଛନ୍ତି ବୋଲି ସଚିବ ସିବି ଜର୍ଜ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଛନ୍ତି। ଭାରତ ମାଳଦ୍ୱୀପକୁ 20,000 ଡୋଜ୍ ମିଳିମିଳା ଟିକା ଏବଂ ପ୍ରାୟ 3 ଟନ୍ ଚିକିତ୍ସା ସାମଗ୍ରୀ ପଠାଇଛି। ସେଠାରେ ଟିକାକରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ଡିଜିଟାଲ ଆର୍ଥିକ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପିଅର୍ ଟୁ ପିଅର୍ ସୀମାପାର ରେମିଟାନ୍ସ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ବ୍ୟବସ୍ଥା ଭାରତର ୟୁପିଆଇ ଏବଂ ନେପାଳର ଏନ୍ପିଆଇ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହାଦ୍ୱାରା ଉଭୟ ଦେଶର ନାଗରିକ ମୋବାଇଲ୍ ବ୍ୟାଙ୍କିଂ ଆପ୍ଲିକେସନ୍ସ ଓ ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ସିଧାସଳଖ ଆର୍ଥିକ କାରବାର କରିବାକୁ ସକ୍ଷମ ହେବେ। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି 2025-26 କୃଷି ବର୍ଷରେ ଭାରତ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛି। ଚାଉଳ ଏବଂ ଗହମ ଉତ୍ପାଦନ ସର୍ବାଧିକ ହୋଇଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ଏଭଳି ସଫଳତା ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରକୁ ସୁଦୃଢ଼ କରୁଛି। କୃଷିଜୀବୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ସହିତ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଅଧିକ ମଜବୁତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଓମାନ ଉପକୂଳରେ ଆମେରିକୀୟ ସେନା ଦ୍ୱାରା ପାଲାଉ ପତାକାଯୁକ୍ତ ଜାହାଜ ଏମ୍ଟି ସେଟବେଲ୍ଲୋ ଉପରେ ଆକ୍ରମଣ ଯୋଗୁଁ 3 ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଛି। ଜାହାଜରେ ନିଆଁ ଲାଗିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ଜାହାଜରେ 24 ଜଣ ଭାରତୀୟ ନାଗରିକ ରହିଥିଲେ। ସେମାନଙ୍କ ମଧ୍ୟରେ 21 ଜଣଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଆମେରିକାର ଚାର୍ଜ ଡି ଆଫେୟର୍ସକୁ ଏହି ଘଟଣା ନେଇ କେନ୍ଦ୍ର ସରକାର ସମନ ଜାରି କରିଛନ୍ତି। ଏପରି ଘଟଣାକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେବା ସହ ସେଠାକାର ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଆଲୋଚନା ଓ କୂଟନୈତିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଜୁଲାଇ 5 ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପାକିସ୍ତାନ ବିପକ୍ଷରେ ଆସନ୍ତା ରବିବାର ଦିନ ଭାରତୀୟ ମହିଳା ଦଳ ତାଙ୍କର ଅଭିଯାନ ଆରମ୍ଭ କରିବେ। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ 12 ଦଳ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା 11 ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ। ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ। ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା। ମେକ୍ସିକୋ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଶୋଇ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ସତ୍ପ।

0: ବିକାଶ ବିଭାଗ ଓଡ଼ିଶା ସରକାର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଯଦି ପୁଣି ରୋଗ ପୋକର ସମସ୍ୟା ଯଦି ହେନେ କିଛି ଯଦି ଦେଖାଯିବା ବୋଲେ ତାର କେନ୍ତା ସମାଧାନ କର୍ମୁ, କାହାର ସାଙ୍ଗେ ଆମେ ଯୋଗାଯୋଗ କର୍ମୁ, ତାର ପୁଣି ଆମକେ ହିସାବ ରଖବାକେ ପଡ଼ବା।
1: ତ ବାବୁରେ ହଇ ସବୁ କଥା କହିଲୁ, ପ୍ରଥମ କରି ମେଟ୍ର କଥା କହିଲୁ, ବିହନର କଥା କହିଲୁ, ରୋଗ ପୋକର କଥା ବି କହିଲୁ ହେଲା। ଏଇ ସବୁ ଜିନିଷକେ ଯଦି ଆମର ଚାଷୀ ଭାଇ ମାନେ ଦୃଷ୍ଟି ଦେବେ ହେଲା, ତ ନିଶ୍ଚିତ ଭାବରେ ତାଙ୍କର ଚାଷ ସୋଲନା ଚାଷ ହବା ଆର ତାଙ୍କର ଚାଷ ଖରାପ ନେଇ ହିଏ ନା।
0: ବନେ କଥା ଗୋଟେ କହିଲୁ ଦାଦା, ଯେ ଶୁଣତୁ ହେରେ ଆମର ଶିଳ୍ପୀ ଦାଦା ମାନେ ବନଲୁ ହଁ ଖେଟିଲେ ନା ତାଙ୍କର ଦଲ ବଲ କେ ଧରି କରି।
1: ହଁ
0: ତ ଆମର ଶିଳ୍ପୀ ଦାଦା ବୋଲେ ଆମର କୀର୍ତ୍ତିରାମ ଦାଦା ହଁ ଖେଟିଲେ ନା। ତ ଆମର ଦାଦା ମାନକେ ଅନୁରୋଧ କରୁଁ ହଁ ବନେ ରସ ରସିଆ ଗାନା ପତେ ଗାଇବେ, ଆମର ମନକେ ଥନେ ଖାଲକା କରବେ।

0: ବାବୁରେ
1: ହଁ
0: ଯେନ୍ତା ହିପାସେ ଆମ ଶିଳ୍ପୀ ଭାଇ ଆର୍ ତାଙ୍କର ଦଲ ବଲ ବଜା ଗଜା ବଜେଇଲେ ମନଟା ଉଲ୍ଲାସ ଲାଗଲା ରେ ବାବୁ,
1: ଉଲ୍ଲାସ ଲାଗଲା।
0: ତୋର ମନ କେନ୍ତା ଲାଗଲା ମୁଇଁ ନେଇ ଜାନି,
1: ହଁ
0: ଭଲ ଲାଗଲା କେନ୍ତା?
1: ମୋତେ ବି ତ ଦଦା ବନେ ଲାଗଲା। ତ ତୋର ମୋର ତରଫନୁ ଆମର ଶିଳ୍ପୀ ଦଦାକେ ତାଙ୍କର ଦଲ ବଲକେ ବୋଲନୁ ଧନ୍ୟବାଦ ଗୋଟେ ଦମା।
0: ହଁ
1: ତେନକେ ଦଦା ଏଜ ବୋଲନୁ ହେଦେ ମୁଇଁ ଗୋଟେ ବିଶେଷଜ୍ଞ ଆଜ୍ଞାକେ ଡାକିଛେ,
0: ହଁ
1: ଆମର ବୈଠକେ ଆଉଛନ୍ ହେଦେ ଖେଟଲେ ନା। ମୁଇଁ ଆଜ୍ଞା ସଙ୍ଗେ ବୋଲନୁ କଥାବାର୍ତ୍ତା କରସି, ତୁଇ ଫୁନି ଶୁନ। ଚାଷୀ ଦଦା ମା ଭାଇନ ଆପଣ ମାନେ ତ ଜାଣିଛନ୍ ଆମର କଳାହାଣ୍ଡି ଆରୁ ନୂଆପଡ଼ା ଜିଲ୍ଲାନେ ରକମ ରକମର ଚାଷବାସ କରସନ୍। ଚାଷବାସ କରବାର ସନେ ଆମର ଚାଷୀ ଦଦା ମା ଭାଇନ ମାନେ ଘରେ ଗୃହପାଳିତ ପଶୁ ଆର ପକ୍ଷୀ ବି ରଖସନ୍। କେତେ ଲୋକ ନିଜର ବ୍ୟବହାର ଲାଗି ଇ ଯେନ୍ ପଶୁ ପକ୍ଷୀକେ ପାଳନ କରସନ୍, ତ କେତେ ବ୍ୟବସାୟିକ ଭିତ୍ତିରେ ଦୁଇ ପଇସା ପାଇବାର ଲାଗି ଗାଈ ଗୋରୁ ଦାମୁର ମାନକେ ରଖସନ୍। ତ ପାଗର ତ ପରିବର୍ତ୍ତନ ସବୁବେଳେ ହଉଛି, କେତେବେଳେ ବେଶୀ ଥଣ୍ଡା କେତେବେଳେ ବେଶୀ ଗରମ ହଉଛି। ତ ବିଶେଷ କରି ଖରାଦିନେ କି ଗ୍ରୀଷ୍ମ ଋତୁନେ କେନ୍ତା କରି ଆମେ ଦୁଧିଆଳି ଗାଈ ଆର ମହିଷୀମାନଙ୍କର ଯତ୍ନ ନେଇପାରମା, ସେ ବିଷୟଟି ଆଲୋଚନା କରବାର ଲାଗି ଆଜି ଆମର ବୈଠକରେ ଅଛନ୍ ଡକ୍ଟର ପରାଗ ଆଚାର୍ଯ୍ୟ। ଆଜ୍ଞା ପ୍ରାଣୀଧନ ଓ ପରିଚାଳନା ବିଭାଗ ନେ ବୈଜ୍ଞାନିକ ଅଛନ୍ ଓଏଟି ଭବାନୀପାଟନା ଠାନେ। ତ ଆଜ୍ଞା ଜୁହାର,
2: ଜୁହାର,
1: ଆପଣଙ୍କ ଆମର କାର୍ଯ୍ୟକ୍ରମକେ ସ୍ୱାଗତ,
2: ଧନ୍ୟବାଦ।
1: ତ ଆଜ୍ଞା ଆମେ ତ ଦେଖୁଛୁ ପାକ ବଦଲୁଛି, ଏବେ ତ ଖରାଦିନ ବି ଚାଲିଛେ ବୋଲେ ବି ଚଲେ ଆଜ୍ଞା।
2: ଆଜ୍ଞା
1: ତ ଏନ୍ତା ଦିନ ମାନକି ଆମେ ଆମର ଯେନ୍ ଘରେ ଯେନ୍ ଗୃହପାଳିତ ପଶୁ ରଖିଛୁ, ବିଶେଷ କରି ଦୁଧିଆଳି ଗାଈ ହେଲା କି ମହିଷି ହେଲା ବୋଲନ୍ତୁ, ସେମାନଙ୍କେ ବି ତ ଗରମ ଲାଗୁଥିବା, ଆର୍ ସେମାନେ କେନ୍ତା ଯତ୍ନ ପାତନ କର୍ମା ସେ ବିଷୟଟି କହିବାର ଆଗରୁ ଆଜ୍ଞା ଆପଣ ଆମର ଚାଷୀମାନଙ୍କେ କାଣା ଦ୍ୱିପଦ କହିବା ଲାଗି ଚାହିଁବେ ସେ ବିଷୟଟି କହିଦିଅ।
2: ଧନ୍ୟବାଦ। ମୁଁ ପ୍ରଥମେ ମୋର ଆଜି ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର ଜଣାଉଛି। ମୁଁ ଏଇଠି କହି ରଖେ ଏବେ ଯୋଉ ଆମର ଯୋଉ ବିଷୟବସ୍ତୁ ଉପରେ ଆଜିର ଆମର ଆଲୋଚନା, ଖରାଦିନେ ବା ଗରମ ଦିନେ କିପରି ଦୁଧିଆଳି ଗାଈ ଓ ମଇଁଷିମାନଙ୍କର ଯତ୍ନ ନେବା ଏବଂ କିପରି ପରିଚାଳନା କରିବା।
1: ଆଜ୍ଞା
2: ପ୍ରଥମେ ଖରାଦିନ କହିଲେ ଆମେ ସାଧାରଣତଃ ଯେଉଁ ଟାଣ ଖରା ମେ ଆଉ ଜୁନ୍ ମାସକୁ ଆମେ ବୁଝିଥାଉ। ମେ ଆଉ ଜୁନ୍ ମାସରେ ସବୁଠୁ ଅଧିକ ତାପମାତ୍ରା ଯାଇଥାଏ, କିନ୍ତୁ ଆଜି ଯଦି ପରିବର୍ତ୍ତିତ ଜଳବାୟୁକୁ ଦେଖିବେ ଆପଣ, ଆଜିକାଲି ମାର୍ଚ୍ଚ ଶେଷ ଭାଗକୁ ଓଡ଼ିଶା କଣ୍ଡିସନ ଯଦି ଆମେ କହିବା, ଆପଣ ଜାଣନ୍ତି ଯେ ଭାରତ ହେଉଛି ଗୋଟେ ଗ୍ରୀଷ୍ମ ପ୍ରଧାନ ଦେଶ ଏବଂ ଓଡ଼ିଶା ମଧ୍ୟ, ଓଡ଼ିଶାରେ ଆମେ ଓଡ଼ିଶା ମଧ୍ୟ ଗୋଟେ ଗ୍ରୀଷ୍ମ ପ୍ରଧାନ ରାଜ୍ୟ ହିସାବରେ ପରିଗଣିତ ହେଉଛି। ତେଣୁ ପରିବର୍ତ୍ତିତ ଜଳବାୟୁକୁ ଆପଣ ଲକ୍ଷ୍ୟ କଲେ ଜାଣିବେ ଯେ ମାର୍ଚ୍ଚ ଶେଷ ଭାଗରୁ ନେଇକିରି ଏକଦମ ସେପ୍ଟେମ୍ବର ଆମ ରାଜ୍ୟରେ ଟାଣ ଖରା ରହିଥାଏ, ଏବଂ ଜୁନ୍ ମାସ ମଧ୍ୟଭାଗରୁ ପରବର୍ତ୍ତୀ ସମୟରେ ଆପଣ ଦେଖିବେ ଯେ ଧୀରେ ଧୀରେ ଖରା କମିଯାଏ, କିନ୍ତୁ ଏହାଦ୍ୱାରା କଣ ହୁଏ, ବାୟୁରେ ଆର୍ଦ୍ରତା ବଢି ଯାଇଥାଏ, ଯୋଉଟାକୁ ଆମେ ଟେମ୍ପରେଚର ଆଣ୍ଡ ହ୍ୟୁମିଡିଟି ଏ ଦୁଇଟା ତାପମାତ୍ରା ଏବଂ ଆକ୍ଚୁଆଲି ଯଦି ଅଧିକ ହୁଏ ତାହେଲେ ତାହା ଦୁଧିଆଳି ଓ ଗାଈ ମହିଷିଙ୍କ ପାଇଁ ଖରାପ ସାବ୍ୟସ୍ତ ହୋଇଥାଏ। କାରଣ ଏହାଦ୍ୱାରା କଣ ହୁଏ, ସେମାନଙ୍କର ଯୋଉ ଉତ୍ପାଦନ କ୍ଷମତା ସେମାନଙ୍କର ହ୍ରାସ ପାଇଥାଏ। ଏହାଫଳରେ କଣ ହୁଏ, ଯୋଉ ଚାଷୀ ଯଦି ଦୁଗ୍ଧ ଉତ୍ପାଦନରେ କ୍ଷତି ଘଟିବ ତାହେଲେ ଚାଷୀର ଆୟରେ କ୍ଷତି ଘଟିବ, ହିଟ୍ରେ ହେବ ନା ପଶୁମାନଙ୍କର ପ୍ରଜନନ କ୍ଷମତା ହ୍ରାସ ପାଇବ, ଏବଂ ଦରକାର ପଡ଼ିଲେ ଯଦି ଅଧିକ ହିଟ୍ ଷ୍ଟ୍ରେସ୍ ହେବ ତାହେଲେ ଗୁରୁତର ଅବସ୍ଥାରେ ପଶୁର ମୃତ୍ୟୁ ମଧ୍ୟ ହୋଇଯାଇପାରେ।
1: ଆଜ୍ଞା
2: ଆଉ ଗୋଟେ ଜିନିଷ ଆପଣ ଲକ୍ଷ୍ୟ କରିଥିବେ, ଯଦି ହିଟ୍ ଷ୍ଟ୍ରେସ୍ ଅଧିକ ହେଉଛି, ଯେଉଁଟା ଋତୁଚକ୍ର ଯେଉଁଟା ଆମେ ଯେଉଁଟାକୁ ଆମେ ଆମେ ମଣିଷ କ୍ଷେତ୍ରରେ ଆପଣ ଦେଖିଥିବେ ଯେ ସ୍ତ୍ରୀ କ୍ଷେତ୍ରରେ ଯେଉଁଟା ମେନ୍ସଟ୍ରୁଆଲ୍ ସାଇକେଲ୍ ବୋଲି କହୁଛେ, ଯେଉଁଟା ଆଧାର ଗୋଟେ ଗୋଟେ ନାରୀ ଗର୍ଭଧାରଣ କରିବ ନ କରିବ ଯାହାର ଆଧାର ହେଉଛି ଋତୁଚକ୍ର, ସେମିତି ଗାଈମାନଙ୍କ କ୍ଷେତ୍ରରେ ମଧ୍ୟ ଗାଈ ମହିଷୀମାନଙ୍କ ମଧ୍ୟ ତାଙ୍କର ଗୋଟେ ଋତୁଚକ୍ର ଚାଲିଥାଏ। ଯଦି ଏଇ ହିଟ୍ଟା ଆପଣଙ୍କର ଅଧିକ ହୁଏ ତାହେଲେ ସେଥିରେ ବାଧାପ୍ରାପ୍ତ ହୋଇଥାଏ, ତେଣୁ ଯଦି ସେଥିରେ ବାଧାପ୍ରାପ୍ତ ହେଲା ତାହେଲେ ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ପାଇଥାଏ। ଉତ୍ପାଦନ ପରବର୍ତ୍ତୀ ସମୟ ଯେଉଁଟାକୁ ଆମେ ଡ୍ରାଏ ପିରିୟଡ଼ ବା ଶୁଷ୍କ କାଳ ବୋଲି ପଶୁକର କହିଥାଉ ସେଥିରେ ମଧ୍ୟ ତା'ର ବ୍ୟବଧାନ ବଢ଼ିଯାଇଥାଏ। ତେଣୁ ଏସବୁ ଅସୁବିଧା ହୋଇଥାଏ, ତେଣୁ ତାପଜନିତ ଯେଉଁ ଚାପ

0: ଏଥିରୁ ପଶୁମାନଙ୍କୁ ବିଶେଷ କରି ଦୁଧିଆଳି ଓ ଗାଈ ଓ ମଇଁଷିମାନଙ୍କୁ ସୁରକ୍ଷା ଦେବା ନିତାନ୍ତ ଆବଶ୍ୟକ ଏବଂ ତା'ର ଉପଯୁକ୍ତ ଯତ୍ନ ନେବା ଉଚିତ ଏବଂ ତା ସମ୍ବନ୍ଧରେ ପରିଚାଳନା କ'ଣ ହେବ ଆମେ ପରବର୍ତ୍ତୀ ପ୍ରଶ୍ନରେ ଆଲୋଚନା କରିବା।
1: ଆଜ୍ଞା, ତ ଆଜ୍ଞା, ଆମର ଚାଷୀ ଦଦା ମା ଭଜମାନେ ରକମ ରକମର ଗାଈ ଆରୁ ମହିଷି ରଖସନ୍, କେନ୍ଟା ଶଙ୍କର ଜାତୀୟ ହେଲା କି କେନ୍ଟା ଆମର ଦେଶୀ ଗାଈ ହେଲା, ଯେନ୍ତା ଗରମ ହଉଛି ଗରମ ସହିବାର ଯେନ୍ ଶକ୍ତି ଅଛି ଆଜ୍ଞା, ଇ ସବୁ ଦେଶୀ ଗାଈ ହେଲା କି ଆପଣଙ୍କର ଶଙ୍କର ଜାତୀୟ ଗାଈ ହେଲା କି ମହିଷି ହେଲା, ତାଙ୍କର ଭିତରେ କ'ଣ ପାର୍ଥକ୍ୟ ଅଛି କି ଆଜ୍ଞା?
0: ହଁ, ଗୋଟେ ଭଲ ପ୍ରଶ୍ନ ପଚାରିଛନ୍ତି। ପ୍ରଥମେ ଆମେ ତିନିଟା ଜିନିଷ ଆପଣ କହିଲେ ମୋତେ, ଗୋଟେ ହେଉଛି ଦେଶୀ ଗାଈ, ଗୋଟେ ହେଉଛି ଶଙ୍କର ଜାତୀୟ ଗାଈ, ଗୋଟେ ହେଉଛି ମଇଁଷି।
1: ଆଜ୍ଞା,
0: ଏମାନଙ୍କର ତାପ ସହିବାର ଯେଉଁ ଶକ୍ତି ଶରୀରର ଅଲଗା ଅଲଗା ହୋଇଥାଏ।
1: ଆଜ୍ଞା,
0: ପ୍ରଥମେ ଆମେ ଆସିବା ଯଦି ଦେଶୀ ଗାଈକୁ ଆପଣ ଆସିବା, ଦେଶୀ ଗାଈ ମାନେ କ'ଣ, ଆମ ଦେଶରେ ହଜାର ପାଳନ କରି ଆସୁଛେ, ତେଣୁ ଆମ ଦେଶର ଯେଉଁ ତାପମାତ୍ରା, ଅଧିକ ତାପମାତ୍ରା, ଅଧିକ ଆର୍ଦ୍ରତା ସହିତ ସେମାନେ ବେଶ୍ ଖାପ ଖୁଆଇ ଯାଇଛନ୍ତି, ତେଣୁ ଅଧିକ ତାପମାତ୍ରା ଆସିଲେ ସେମାନଙ୍କୁ ବିଶେଷ ଫରକ ପଡ଼େ ନାହିଁ।
1: ଆଜ୍ଞା,
0: ସାଧାରଣତଃ ଦୁଧିଆଳି ଗାଈ ମଇଁଷିମାନେ କ'ଣ ହୁଏ ନା, 10-26 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାଙ୍କୁ ଗୋଟେ ଅନୁକୂଳ, 10-26 ଯଦି ତାପମାତ୍ରା ରହିଲା ତାହେଲେ ତାଙ୍କର ଉତ୍ପାଦନ କ୍ଷମତା ଠିକ୍ ରହିଥାଏ। କିନ୍ତୁ ଦେଶୀ ଗାଈମାନେ ଯେହେତୁ ବହୁ ବର୍ଷ ଧରି ଆମର ଅଧିକ ତାପମାତ୍ରାକୁ ସହ୍ୟ କରିଛନ୍ତି, ଯଦି ଏହାଠାରୁ ଅଧିକ ତାପମାତ୍ରା ହେଉଛି ତାହେଲେ ସେମାନଙ୍କର ସେମିତି ଉତ୍ପାଦନ କ୍ଷମତା ହ୍ରାସ ପାଇନଥାଏ।
1: ଆଜ୍ଞା,
0: ଆପଣ ଜାଣିଥିବେ ଯେ ଦେଶୀ ଗାଈମାନଙ୍କର ପିଠି ଉପରେ ଗୋଟେ କୁଜ ଥାଏ।
1: ଆଜ୍ଞା ଆଜ୍ଞା,
0: ଆଉ ତାଙ୍କର ବେକ ପାଖକୁ ଯଦି ଆପଣ ଦେଖିବେ, ବେକ ପାଖ ଦୁଇ ଗୋଡ଼ ମଧ୍ୟରେ ଟିକେ ଚମ ଢିଲା ହେଇକି ଝୁଲିଥାଏ।
1: ଆଜ୍ଞା,
0: ତେଣୁ ଏଇ ଯେଉଁ ଜିନିଷଟା ତାଙ୍କୁ ସାହାଯ୍ୟ କରେ ଅଧିକ ତାପମାତ୍ରା ସହ୍ୟ କରିବା ପାଇଁ। କିନ୍ତୁ ଆପଣ ସେଇ ଜିନିଷଟା ଆପଣ ଗୋଟେ ଜର୍ସି ଗାଈ କି ହୋଲଷ୍ଟିନ୍ ଗାଈରେ ଦେଖିବେନି, ନା ପିଠି ଉପରେ କୁଜ ଥାଏ, ନା ମଇଁଷିର ପିଠି ଉପରେ କୁଜ ଥାଏ, ନା ସେମାନଙ୍କର ଚର୍ମ ଏତେ ଢିଲା ନଥାଏ। ତେଣୁ ଏଇ ଯେଉଁ ବିଶେଷ ଫରକ ଅଛି ସେଥିପାଇଁ ଦେଶୀ ଗାଈଟା ଅଧିକ ତାପମାତ୍ରାକୁ ସହ୍ୟ କରିପାରେ ଏବଂ କ୍ଷମତାରେ ସେମିତି ହ୍ରାସ ହୋଇନଥାଏ। କିନ୍ତୁ ଆମେ ପରିବର୍ତ୍ତିତ ସମୟ ଅନୁସାରେ ଆମେ କ'ଣ କଲେ ନା, ଶଙ୍କର ସେଇଟା କେମିତି ହେଲା ଯେ ଇଂଲଣ୍ଡରୁ ଆମେ ଆଣିଲେ ସପୋଜ ଜର୍ସି, ହଲାଣ୍ଡରୁ ଆଣିଲେ ହୋଲଷ୍ଟିନ୍, ତାକୁ ଆମ ଯେଉଁ ଦେଶୀୟ ଗ୍ରହଣ କରେଇଲେ ହେଲା, ଆମେ ତାକୁ କହିଲେ ଶଙ୍କର ଜାତୀୟ ବାଛୁରୀ। କାହିଁକି କଲେ ଏଇଟା ନା, ଆମ ଦେଶର ଗାଈମାନେ ଯେତିକି କ୍ଷୀର ଦେଉଛନ୍ତି ଗୋଟେ ଶଙ୍କର ଜାତୀୟ ଦେଖିବେ, ଜର୍ସି କିମ୍ବା ହୋଲଷ୍ଟିନ୍ର ଯେଉଁ ଶଙ୍କର ଜାତୀୟ ବାଛୁରୀ ବା ବାଛୁରୀ ବଡ଼ ହେଇକି ଗାଈ ହୁଏ, ସେ ଦିଏ। ତେଣୁ ଯେତେବେଳେ ଏଇ ଯେଉଁ ଶଙ୍କର ଯେଉଁ ଶାରୀରିକ ଯେଉଁ ଗଠନ ଆକୁ ଏତେ ସହାୟକ ହୋଇନଥାଏ, ତେଣୁ ସେ ମାନେ ଅଧିକ ତାପମାତ୍ରାକୁ ସହ୍ୟ କରିପାରେନି ଏବଂ ଉତ୍ପାଦନ ହ୍ରାସ ପାଏ।
1: ତ ଆଜ୍ଞା, ତ ଏବେ ତ ଆପଣ ଏଇଟା ବୁଝାଲେ ଯେ ଶଙ୍କର ଜାତୀୟ ଗାଈ କି ଆମର ଦେଶୀ ଗାଈ କେତେ ପରିମାଣରେ ସେମାନେ ଇ ଯେନ୍ ତାପକେ ସହି ପାରବେ ବୋଲିକିରି ଆପଣ ବୁଝାଲେ। ତ ଆଜ୍ଞା, ଇ ଯେନ୍ ଉତ୍ତାପ ଜନିତ ଯେନ୍ ଚାପ, ଯେନ୍ ମାନେ ଖରା ସହିବାର ଶକ୍ତି, ତାଙ୍କର ଉପରେ କାଣା ପ୍ରଭାବ ପକେଇଛି ଆଜ୍ଞା?
0: ହଁ, ଦେଖନ୍ତୁ, ଯଦି ଆମେ ଯଦି ପ୍ରଭାବ କଥା ଆସିବା, ଆମେ ତାକୁ ମୁଁ ଏମିତି କହିପାରିବି ଯେ ଯଦି ଅଧିକ ଟେମ୍ପରେଚର ବଢ଼ିଯାଉଛି, ଆପଣ ଲକ୍ଷ୍ୟ କରିଥିବେ ଆଜିକାଲି ଓଡ଼ିଶାରେ ବହୁତ ଜାଗାରେ 45 ଡିଗ୍ରୀ ସେଣ୍ଟିଗ୍ରେଡ୍ ବି ଯାଇଛି, ତେଣୁ ସିଧାସଳଖ ଏହାର ମାନେ ଇଫେକ୍ଟ ଯେଉଁ ଦୁଗ୍ଧ ଉତ୍ପାଦନ ଉପରେ ଆସିଥାଏ। ଯଦି ତାପମାତ୍ରା 35 ଡିଗ୍ରୀ ସେଲସିୟସ୍ରେ ଅଧିକ ହେଇଯାଏ ତାହେଲେ ଦୁଗ୍ଧ ଉତ୍ପାଦନ 20-30% ହ୍ରାସ ପାଇଯିବ। ଦେଖନ୍ତୁ, ତାହେଲେ 45 ଡିଗ୍ରୀ ଯଦି ତାପମାତ୍ରା ବଢ଼ିଯାଉଛି, ଆପଣ ଲକ୍ଷ୍ୟ କରିଥିବେ ଚାଷୀ ଭାଇମାନେ ବି ଯେଉଁମାନେ ଗାଈ ମଇଁଷି ରଖିଛନ୍ତି ସେମାନେ କହିପାରିବେ ଯେ ସେମାନଙ୍କର ମଧ୍ୟ କ୍ଷୀର ଉତ୍ପାଦନ କ୍ଷମତା ହ୍ରାସ ପାଇଥାଏ। ଯେଉଁ ବାଛୁରୀ ଛୁଆ ଯେଉଁ ଜନ୍ମ ହୋଇଥାଏ ତା'ର ବୃଦ୍ଧି ହ୍ରାସ ପାଇଥାଏ, ତାପରେ ଦୁଗ୍ଧର ଗୁଣବତ୍ତା ହ୍ରାସ ପାଏ, ମାନେ ଯେଉଁ ଫ୍ୟାଟ୍, ଆମର ଫ୍ୟାଟ୍ ଆଉ ପ୍ରୋଟିନ୍ ଯେଉଁ ଦୁଗ୍ଧରେ ଥାଏ ତା'ର ପରିମାଣ ହ୍ରାସ ପାଏ, ପ୍ରଜନନ କ୍ଷମତା ମୁଁ ଆଗରୁ କହିଛି ଯେ ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ପାଏ, ଗର୍ଭବତୀ ପଶୁମାନଙ୍କର ଦରକାର ପଡ଼ିଲେ ଅଧିକ ଖରା ଯୋଗୁଁ ଗର୍ଭପାତ ହୋଇଯାଏ, ଅପରିପକ୍ୱ ପ୍ରସବ ମଧ୍ୟ ଆଶଙ୍କା ତା'ର ବଢ଼ିଯାଇଥାଏ, ପଶୁମାନେ ବାରମ୍ବାର ହାମ୍ପି ଥାନ୍ତି, ହାମ୍ପି ମାନେ ଯେଉଁଟା ପ୍ୟାଣ୍ଟିଂ ବୋଲି ଆମେ କହିବା, ଶରୀରର ଅତିରିକ୍ତ ତାପ ବାହାର କରିବାର ଏହା ଗୋଟେ ପ୍ରାକୃତିକ ଉପାୟ ହାମ୍ପିବା, ତେଣୁ ଯଦି ଅଧିକ ଖରା ହେଉଛି ପଶୁ ହାମ୍ପିବ, ସେ ତା'ର ଏଇଟା ଗୋଟେ ପ୍ରକୃତିଦତ୍ତ ତାକୁ ଦିଆଯାଇଛି ଯେ ଏହାଦ୍ୱାରା ସେ କ'ଣ କରେ ଯେ ତାର ଶରୀରର ତାପମାତ୍ରାକୁ କମ୍ କରିବାକୁ ଚେଷ୍ଟା କରେ,
1: ବୋଲେ ଆମର ଏଇ ଯେ କଳାହାଣ୍ଡି ଭାଷାଟି
0: ଧଇଁସଇଁ ହେବା ଏବଂ ଶରୀରରେ ଖଣିଜ ଲବଣର ସନ୍ତୁଳନ ନଷ୍ଟ ହୁଏ, ଏହାଫଳରେ କ'ଣ ହେବ ନା ଅମ୍ଳତା ବଢ଼ିଯିବ, ବଦହଜମି ହେବ, ପତଳା ଝାଡ଼ା ଭଳି ସମସ୍ୟା ଦେଖାଯିବ, ଏବଂ ଆଉ ଗୋଟେ ଜିନିଷ ହେଉଛି ମାଷ୍ଟାଇଟିସ୍,

0: ଏଇଟା ଥନହରା ରୋଗ ଯେଉଁ ଦୁଗ୍ଧକୁ ହ୍ରାସ କରିବାର ବଡ଼ କାରଣ, ତାହା ମଧ୍ୟ ତାର ସେ ମଧ୍ୟ ବଢ଼ିଯିବାର ଆଶଙ୍କା ରହିଛି।
1: ଆଜ୍ଞା, ତ ଆଜ୍ଞା ଆମେ ତ ଦେଖୁଛୁ ଏନ୍ତା ଖରାଦିନେ ଆର୍ ଗରମ ଦିନେ ମନୁଷ୍ୟମାନଙ୍କେ ଯେନ୍ତା ଅଂଶୁଘାତ ହେସି। ଆଜ୍ଞା
0: ଆଜ୍ଞା,
1: ତ ହେନ୍ତା ଆମର ଗାଈ ଦମର ମାନକେ ଫୁଣି ଅଂଶୁଘାତ ହଉଥିବା।
0: ହଁ,
1: ତ ଗାଈ ଦମର ମାନକେ ଯେନ୍ତା ଅଂଶୁଘାତ ହେଲେ କାଣା କାଣା ଆମେ ସେମାନଙ୍କୁ ସୁରକ୍ଷା ଦେବା ଲାଗି କାଣା କାଣା ପଦକ୍ଷେପ ନେବାର କଥା? ଆଜ୍ଞା,
0: ପଦକ୍ଷେପ କହିଲେ ଆପଣ ସବୁଠୁ ବଡ଼ କଥା ହେଉଛି ଯେ ପଶୁମାନଙ୍କୁ ଆପଣ ସର୍ବାଧିକ ଛାଇ ଯେଉଁ ଜାଗାରେ ହେଉଛି ସେଠିକି ନେଇ ଆସନ୍ତୁ।
1: ଆଜ୍ଞା,
0: ସିଧାସଳଖ ଖରାରୁ ଦୂରେଇ ରଖନ୍ତୁ। ଗୁହାଳରେ ପର୍ଯ୍ୟାପ୍ତ ସ୍ଥାନ ଏବଂ ଭଲ ବାୟୁ ଚଳାଚଳ ବ୍ୟବସ୍ଥା ରହିବା ନିହାତି ଦରକାର।
1: ଆଜ୍ଞା,
0: ଗୁହାଳ ଚାରିପାଖରେ ଗଛ ଲଗାଇବା, ଛାତ ଯେଉଁଟା ଗୁହାଳର ଛାତ ତାକୁ ଟିକେ ଉଚ୍ଚା କରିବା ଦରକାର।
1: ଆଜ୍ଞା,
0: ଛାତର ଉପରେ ଧଳା ରଙ୍ଗ କରିବା ଆବଶ୍ୟକ ଏବଂ ଗୁହାଳ ଭିତରେ ପଙ୍ଖା ସ୍ପ୍ରିଙ୍କ୍ଲର ହେଲା ଫଗର ଯେଉଁଟା ଆମର ପାଣି ଛାଟିବ ପଶୁମାନଙ୍କ ଉପରକୁ ମଝିରେ ମଝିରେ ସେ ବ୍ୟବସ୍ଥା କରାଯିବା ଦରକାର। ଏହାସହ ପର୍ଯ୍ୟାପ୍ତ ପରିମାଣର ପରିଷ୍କାର ପାଣି ମହଜୁଦ ରଖିବା ଦରକାର ଏବଂ ସକାଳେ ସନ୍ଧ୍ୟାରେ ଖାଦ୍ୟ ଆବଶ୍ୟକ ଲବଣ ଏବଂ ଖଣିଜ ମିଶ୍ରଣ ଯୋଗାଇବା ଦ୍ୱାରା ପଶୁମାନଙ୍କର ହିଟ୍ ଷ୍ଟ୍ରେସ୍କୁ ଆମେ ଦୂର କରିପାରିବା।
1: ଆଜ୍ଞା, ତ ବିଶେଷ କରି ଆମର କଳାହାଣ୍ଡିଆ ନୂଆପଡ଼ା ଅଞ୍ଚଳ ଆଜ୍ଞା ଯେନ୍ ମହିଷୀମାନେ ଆମେ ରଖିଛୁ, ତ ସେମାନଙ୍କେ ଯଦି ଏନ୍ତା ଅଂଶୁଘାତ ହେଲା ବୋଇଲେ ସେମାନଙ୍କେ ସେ ଅଂଶୁଘାତନୁ ରକ୍ଷା କରିବା ଲାଗି ଆମର କଳାହାଣ୍ଡିଆ ଚାଷୀ ଆର୍ ନୂଆପଡ଼ିଆ ଚାଷୀମାନେ କାଣା କାଣା ପଦକ୍ଷେପ ନେବାକେ ପଡ଼ବା? ଆଜ୍ଞା,
0: ଦେଖନ୍ତୁ ଆମ କଳାହାଣ୍ଡିରେ ଗୋଟେ କଳାହାଣ୍ଡି ମଇଁଷି ବୋଲି ଅଛି। କଳାହାଣ୍ଡି ମଇଁଷି ଆମ ପାଇଁ ଗର୍ବ, କଳାହାଣ୍ଡିବାସୀଙ୍କ ପାଇଁ ଗର୍ବ, ଓଡ଼ିଶା ପାଇଁ ଗର୍ବ, କାରଣ ଏଇଟା ଗୋଟେ ସର୍ବଭାରତୀୟ ସ୍ତରରେ ପଞ୍ଜୀକୃତ ହୋଇଥିବା ମଇଁଷି। ଏହା ଗୋଟେ ସ୍ୱଦେଶୀ ପ୍ରଜାତିର ଯାହାର ରୋଗ ପ୍ରତିରୋଧକ କ୍ଷମତା, ତାପ ସହନଶୀଳତା କ୍ଷମତା ଅଧିକ ଏବଂ ଏହାକୁ କମ୍ ଖର୍ଚ୍ଚରେ ପାଳନ କରାଯାଇପାରିବ, ଚାଷ କାମରେ ମଧ୍ୟ ଉପଯୋଗ କରାଯାଇପାରିବ, ତେଣୁ ଏଇଟା ଅତ୍ୟନ୍ତ ଆଦର ଲାଭ କରିଛି। କଳାହାଣ୍ଡି ନୁହେଁ, ସମଗ୍ର ଓଡ଼ିଶାରେ କଳାହାଣ୍ଡି ମଇଁଷି। ତେଣୁ କଥା ହେଉଛି ଯେ ସବୁ ମଇଁଷି ଭଳି କଳାହାଣ୍ଡି ମଇଁଷି ମଧ୍ୟ ଅଧିକ ଉତ୍ତାପ ହେଲେ ଅଂଶୁଘାତ ହେବାର ସମ୍ଭାବନା ଅଛି। କାରଣ ଆପଣ ଜାଣନ୍ତି ଯେ ମଇଁଷିମାନଙ୍କର କ'ଣ ହୁଏ ନା, ଏକରେ କଳା ଚର୍ମ, ଦୁଇରେ ସେମାନଙ୍କର ଶ୍ୱେଦଗ୍ରନ୍ଥି କମ୍ ଥାଏ।
1: ଆଜ୍ଞା,
0: ଗୋଟେ ଗାଈରେ ଯେତିକି ଶ୍ୱେଦଗ୍ରନ୍ଥି, ଆପଣ ଶ୍ୱେଦଗ୍ରନ୍ଥିର କାମ ହେଉଛି ଯେ ଝାଳକୁ ବାହାରକୁ ନିଷ୍କାସନ କରିବା, ସେଇଟା ସେମାନଙ୍କର ଗାଈ ତୁଳନାରେ କମ୍, ତେଣୁ ସେମାନଙ୍କୁ ଅଂଶୁଘାତ ହେବାର ଅଧିକ ସମ୍ଭାବନା ରହିଛି। ତେଣୁ ସେମାନଙ୍କୁ ଆମେ ଖରାଦିନେ ବାହାରକୁ ଯେଉଁ ସମୟ ପିକ୍ ଖରା ଯେଉଁଟା ଆମର 11ଟାରୁ 4ଟା ବୋଲି କହିବା, ସେ ସମୟରେ ବାହାରକୁ ଛାଡ଼ିବା ନାହିଁ। ତାକୁ ମଇଁଷି ଘର ଚାରିପାଖରେ ନିୟମିତ ଭାବରେ ପାଣି, ମାନେ ଯେଉଁ ଘରେ ମଇଁଷି ଅଛନ୍ତି ଆମେ ଗୋଟେ ସ୍ପ୍ରିଙ୍କ୍ଲର ବ୍ୟବସ୍ଥା କରିବା, ମଝିରେ ମଝିରେ ତାକୁ ପାଣି ଛିଞ୍ଚା ହେବ, ଉପରେ ଫ୍ୟାନ୍ ରଖିବା। ଆଉ ସବୁଠୁ ବଡ଼ ଲାଭଦାୟକ ମଇଁଷିମାନଙ୍କ ହେଉଛି ଯେ ଆପଣ ଗୋଟେ ଜାଗାରେ ଯେଉଁ ପାଣି ଥିବ ଯେଉଁଟାକୁ ଚୁଆ ବୋଲି କହୁଛନ୍ତି, ସେଇ ଜାଗାରେ ନେଇକି ଆପଣ ଯଦି ମଇଁଷିକୁ ଗାଧୋଇଦେବେ ପ୍ରତିଦିନ ଖରାଦିନେ, ସେଇଟା ସେମାନଙ୍କ ପାଇଁ ସବୁଠୁ ବହୁତ ଲାଭଦାୟକ ହୋଇଥାଏ।
1: ଆଜ୍ଞା ଆଜ୍ଞା,
0: ତେଣୁ ଏହା କରିବା ଦ୍ୱାରା ଆପଣମାନେ ମଇଁଷିମାନଙ୍କର ଯେଉଁ ଖରାଦିନର ଯେଉଁ ଗରମକୁ ସେମାନଙ୍କ ଶରୀରର ହ୍ରାସ କରାଇପାରିବେ।
1: ଆଜ୍ଞା, ତ ଆଜ୍ଞା ଏଇଟା ତ ଆପଣ ବୁଝାଲେ କେନ୍ତା କରି ଆମେ ମହିଷୀମାନଙ୍କର ହେଲା କି ଆମର ଦେଶୀ ଗାଈମାନଙ୍କର ହେଲା କେନ୍ତା କରି ଆମେ ସେମାନଙ୍କେ ରଖମା, କେନ୍ତା କରି ଯତ୍ନ ପାତନ କର୍ମା ଏଇ ଖରାଦିନେ ଅଂଶୁଘାତରୁ ସେମାନଙ୍କେ ରକ୍ଷା କରବା ଲାଗି, ଖରାଦିନେ ଟିକେ ସେମାନଙ୍କର ଖାଇବାର ବ୍ୟବସ୍ଥା କେନ୍ତା କର୍ମା? ଆଜ୍ଞା, ସେମାନେ କେନ୍ତା ପ୍ରକାର ଖାଦ୍ୟ ଦେମା ଯେ ସେମାନେ ଯେନ୍ ଗୁରସ୍ ଆମେ ତାଙ୍କଠାରୁ ପାଉଛୁ ସେ ଗୁରସ୍ ଉତ୍ପାଦନ ଯେନ୍ତା ଠିକ୍ଠାକ୍ ଭାବରେ ହେଇପାରବା? ଆଜ୍ଞା,
0: ହଁ, ଦେଖନ୍ତୁ ଖରାଦିନେ ଆମେ ଖାଦ୍ୟପେୟ ଯଥେଷ୍ଟ ଧ୍ୟାନ ନେବା ଉଚିତ, ଯେମିତିକି ଆପଣ ଖାଇବାକୁ ଦେବା ପାଇଁ ସକାଳ ଏବଂ ସନ୍ଧ୍ୟାବେଳ ସମୟକୁ ଚୟନ କରିବା ଉଚିତ। ଅଧିକ ତନ୍ତୁଯୁକ୍ତ ଯେଉଁଟା ଫାଇବର ଅଧିକ ଥାଏ ସେ ଖାଦ୍ୟ ଆମେ ଦେବା ନାହିଁ, କମ୍ ତନ୍ତୁଯୁକ୍ତ ଖାଇବା ଦେବା। ଯେମିତିକି ମୁଁ ଏଇଟା କହିବି ଯେ ଅଧିକ ଯଦି ଆପଣ ସେ ସମୟରେ ନଡ଼ା ଦିଅନ୍ତୁ ନାହିଁ, ନଡ଼ାଟା ଆମର ବଡ଼ିର ହିଟ୍ ଯେଉଁଟା ଶରୀରର ତାପମାତ୍ରାକୁ ଅଧିକ ବଢ଼େଇଥାଏ। ଆଉ ଗୋଟେ ହେଉଛି ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ସଫା ଥଣ୍ଡା ପାନୀୟ ଜଳ ମହଜୁଦ ରଖନ୍ତୁ। ଆଉ ଗୋଟେ ବଡ଼ ଜିନିଷ ହେଉଛି ଯେ ଯଦି ପଶୁଟି ଅଧିକ ଦୁଗ୍ଧ ଦେଉଛି ଗାଈ ବା ମଇଁଷି, ଆମେ ସେତେବେଳେ କ'ଣ କରିବା ନା ଖାଦ୍ୟର ଘନତ୍ୱ ବଢ଼େଇବା, ଅଧିକ ପରିମାଣରେ ଖାଦ୍ୟ ଦେବାନି ବା କମ୍ ଖାଦ୍ୟର ଘନତ୍ୱ ବଢ଼ାଯାଏ। ଯେମିତିକି ମୁଁ କହୁଛି ସେତେବେଳେ ଆମେ ଯଦି କିଛି ଫ୍ୟାଟ୍ ଖାଦ୍ୟ ଯେଉଁଟା ଆପଣଙ୍କର ଯେଉଁ ଦାନା ଆସୁଛି ସେଥିରେ କିଛି ଆମେ କ'ଣ କରୁ ନା କିଛି ତେଲକୁ ଆଡ୍ କରିଦେଉ ଗୋଟେ ନିର୍ଦ୍ଦିଷ୍ଟ ପରିମାଣର, ତା ଫଳରେ କ'ଣ ହୁଏ ଖାଦ୍ୟର ଘନତ୍ୱ ବଢ଼ିଯାଏ ଏବଂ ପଶୁକୁ ଯଥେଷ୍ଟ ଆହାର ମିଳେ କିନ୍ତୁ ଦେହରେ ତାପମାତ୍ରା ବୃଦ୍ଧି ପାଏ ନାହିଁ। ସେଇଟା ଗୋଟେ ବଡ଼ ଜିନିଷ ଆମେ କରିପାରିବା। ଆଉ ଗୋଟେ ହେଉଛି ଥଣ୍ଡା, ମୁଁ ଯେମିତି କହିଲି ଥଣ୍ଡା ପାନୀୟ ଜଳ ସେମାନଙ୍କ ପାଇଁ ମହଜୁଦ ରଖିବା। ଗ୍ରୀଷ୍ମ ଋତୁରେ ଯେଉଁ ଆମର ଯେଉଁ ଶରୀରରେ ଲବଣ ଅଂଶ କମିଯାଏ, ତେଣୁ ଆମେ ଖାଦ୍ୟରେ ଅତିରିକ୍ତ ମିନେରାଲ ମିକ୍ସଚର ବା ଖଣିଜ ଲବଣ ଦେବା ଉଚିତ।

0: ବିଶେଷ କରି ପୋଟାସିୟମ ସମୃଦ୍ଧ ଖଣିଜ ମିଶ୍ରଣ ବ୍ୟବହାର କଲେ ତାପଜନିତ ଚାପର କୁପ୍ରଭାବ କମିଯାଏ।
1: ତ ଆଜ୍ଞା, ଏବେ ତ ଆପଣ ଆମକୁ ବୁଝାଲେ ଯେ ଖରାଦିନେ ବିଶେଷ କରି ଗରମ ଦିନେ ଦୁଧିଆଳି ଗାଈ ଆର୍ ମହିଷୀମାନଙ୍କର ଯତ୍ନ ଆର୍ କେନ୍ତା ପରିଚାଳନା କରବାର କଥା ବୋଲିକରି ଆଜ୍ଞା। ତ ଶେଷେ ଗୋଟେ କଥା କହିଦିଅନ୍ତି ଆଜ୍ଞା, ଯେ ଆପଣକେ ତ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଚାଷୀ ତ ମା ଭୟନ ସବୁ ଶୁଣୁଛନ୍, ଇ ଯେନ୍ ଖରାଦିନେ ଯେନ୍ ଗାଈ ଯତ୍ନ ପାତନ କର୍ମା, ତାର ଲାଗି ବିଶେଷ କାଣା ବାର୍ତ୍ତା ଆମର ଚାଷୀ ତ ମା ଭୟମାନଙ୍କର ଲାଗି ରହିବା ଆଜ୍ଞା?
0: ଶେଷରେ ଆଲୋଚନାର ଶେଷ ପର୍ଯ୍ୟାୟରେ ମୁଁ କେବଳ ଏତିକି କହିବି ଆଜିର ଶ୍ରୋତା ଭାଇ ଭଉଣୀମାନଙ୍କୁ ଯେ ଗ୍ରୀଷ୍ମ ଋତୁରେ ପଶୁମାନଙ୍କୁ ଛାଇ, ଥଣ୍ଡା ପାଣି, ସନ୍ତୁଳିତ ଖାଦ୍ୟ ଏବଂ ଉତ୍ତମ ପରିଚାଳନା ଯୋଗାଇ ଦେବା ହେଉଛି ହିଟ୍ ଷ୍ଟ୍ରେସ୍ରୁ ରକ୍ଷା ପାଇବାର ମୂଳ ଉପାୟ। ପଶୁ ସୁସ୍ଥ ରହିଲେ ଦୁଗ୍ଧ ଉତ୍ପାଦନ ବଢ଼ିବ, ପ୍ରଜନନ କ୍ଷମତା ବଢ଼ିବ ଏବଂ ଚାଷୀମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ। ମୁଁ ଏତିକି ହିଁ କହିବି ଚାଷୀମାନଙ୍କୁ।
1: ବନେ କଥା ଗୋଟେ କହିଲେ ଆଜ୍ଞା, ଆମେ ଆଶା କର୍ମା ଆମର କାର୍ଯ୍ୟକ୍ରମକେ ଯେନ୍ ଚାଷୀ ତଥା ମା ଭୟନ ଶୁଣୁଛନ୍, ଯେନ୍ମାନେ ଘରେ ଦେଶୀ ଗାଈ ହଉ କି ଜର୍ସି ଗାଈ ରଖିଛନ୍, ସେମାନେ ଆପଣଙ୍କର କଥାକେ ମାନବେ ଆରୁ ଆପଣଙ୍କର କହିଲା କଥାକେ ସେମାନେ ପାଳନ କରିବେ ଆରୁ ମନେ କରି ଗୁରସ ଦୁଇଟା ପାଇବେ। ଆପଣ ଆମର କାର୍ଯ୍ୟକ୍ରମକେ ଆସିକରି ଆମର ଆଲୋଚନାରେ ଭାଗ ନେଇଥିବାରୁ ଆମର ଅନୁଷ୍ଠାନ ତରଫରୁ ଆକାଶବାଣୀ ଭବାନୀପାଟନା ତରଫରୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର।
0: ଆପଣଙ୍କୁ ବି ଅନେକ ଅନେକ ଧନ୍ୟବାଦ।
2: ସୁଲି ବାବୁ,
1: ହଁ,
2: ଯେଡ଼େ ସୁନ୍ଦରା କରି ତୁ ପଚାରି ଦେଲୁ, ବିଶେଷଜ୍ଞ ଆଜ୍ଞା ପୁଣି କହିଲେ
1: କହିଲେ
2: ସବୁ କଥା ଜାଣି ହେଲା
1: ଜାଣି ହେଲା। ତ ଦାଦା, ବିଶେଷଜ୍ଞ ଆଜ୍ଞା ସହ କଥାବାର୍ତ୍ତା ହେଲା ଭିତରେ ବୋଲୁ, ଧ୍ୟାନ ଦେଇକରି ଦେଖ, ବୈଠକ ଛାଡି ଯିବାର ସମୟ ପୁଣି ହେଲା ନା। ତ ଦାଦା, ବୈଠକ ଛାଡିଗଲା ବେଳକେ ବୋଲୁ ଆମର ଏଇ କାର୍ଯ୍ୟକ୍ରମକେ ଯେନ୍ ଚାଷୀ ଦାଦା ମା ଭୟ ନା ଶ୍ରୋତା ବନ୍ଧୁ ଶୁଣୁଛନ୍, ସବକେ ଲେଖଡ଼ୁ ଦାଦାର
2: ଆର୍ ଯୁଗେ ଦାଦାର
1: ଜୁହାର।

ଶେଷ ହେଲା ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶବନ୍ଦନା। ପ୍ରଥମ ଗୀତଟି ସ୍ନେହଲତା ମହାନ୍ତିଙ୍କ ରଚନାରୁ।

ଶୁଣୁଥିଲେ ସମବେତ କଣ୍ଠରେ ଦେଶବନ୍ଦନା ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। ପ୍ରଥମ ଭକ୍ତିଗୀତରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଗୀତ ରଚନା ଚନ୍ଦ୍ରଶେଖର, ସଙ୍ଗୀତ ଶେଖର ସେନ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ପରବର୍ତ୍ତୀ ଭକ୍ତିଗୀତ ପୁରାତନ ରଚନାରୁ, କଣ୍ଠଦାନ କରିଛନ୍ତି କବିତା କୃଷ୍ଣମୂର୍ତ୍ତି ଓ ସୁରେଶ ୱାଦେକର, ସଙ୍ଗୀତ ଶ୍ରୀନିବାସ ଖାଲେ।

ଶୁଣୁଥିଲେ ହିନ୍ଦୀ ଭକ୍ତିଗୀତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ନାଟକ ଦୃଶ୍ୟାନ୍ତର, ରଚନା ବିରଞ୍ଚି ନାରାୟଣ ମୁଣ୍ଡ, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ବିଭିନ୍ନ ଭୂମିକାରେ ଅଛନ୍ତି ଶୁଭେନ୍ଦୁ କୁମାର ମହାପାତ୍ର, ଗୋବର୍ଦ୍ଧନ ବାଗ, ସ୍ୱର୍ଣ୍ଣକାନ୍ତି ବୈକାର, ଶାନ୍ତନୁ କୁମାର ମୁଣ୍ଡ ଏବଂ ସଚ୍ଚିଦାନନ୍ଦ ମଲ୍ଲିକ।

ନା ଘନ, ତତେ ଆଗକୁ ବଢ଼ିବାକୁ ହବ। ମଣିଷ ଭିତରେ ନିଜକୁ ଜଣେ ଭଲ ମଣିଷ କରି ଗଢ଼ିବାକୁ ହବ। ଘର ଛାଡ଼ି ସ୍ୱପ୍ନ ଦେଖିଲି ବୋଲି ଆଜି ମୁଁ ମର୍ଦ୍ଦରାଜ। ଆରେ ତୁ ବି ସ୍ୱପ୍ନ ଦେଖ, ସ୍ୱପ୍ନ ଦେଖିଲେ ହି ବାଟ ଫିଟି। ଆ ମୋ ସହିତ ଧାଇବା ଆରମ୍ଭ କର। ଆଉ ଜାଣିଥା, ସବୁରି ମୂଳରେ ଟଙ୍କା, ଆଉ ଟଙ୍କା ମାନେ ମର୍ଦ୍ଦରାଜ। ଆ ଘର ମୋ ସହିତ ଧାଇବା ଆରମ୍ଭ କର, ଜୋରରେ, ଆହୁରି ଜୋରରେ, ଆହୁରି ଜୋରରେ, ଆହୁରି ଜୋରରେ।

0: ଆଉ ତାପରେ ତମେ ମର୍ଦ୍ଦରାଜ ସହ ହାଇଦ୍ରାବାଦ ଚାଲିଗଲ?
1: ହଁ ସାର୍, ଉଦ୍ଦେଶ୍ୟ ଥିଲା ଅଭାବ ଅସୁବିଧା ଆଉ ଦାରିଦ୍ର୍ୟ ସହ ଜୁଝି ଜୁଝି ମୋତେ ସ୍ନେହ ଦେଇ ବଡ଼ କରିଥିବା ମୋ ମାଆର ଦୁଃଖ ଦୂର କରିବା। ଭାବିଥିଲି ଏଣିକି ସେ ହସି ହସି ବଞ୍ଚିଯିବ।
0: ତମେ କିନ୍ତୁ ସେଇ ମା କଥା ଆଉଥରେ ଚିନ୍ତା କରିବାର ଥିଲା। ତମେ ଗଲା ପରେ ମା ଏକାକୀ କେମିତି ରହିବେ?
1: ଭାବିଥିଲି ସାର୍, ଖାଲି ଭାବିନି ବରଂ ପାଖରୁ ଦେଖିଛି ସାର୍। ମୋତେ ଖୁଆଇ ସେ ଉପାସରେ ଶୋଇବା ଦେଖିଛି ସାର୍। ମୋତେ ହସାଇ ସେ କାନ୍ଦିବାର ଦେଖିଛି ସାର୍। ଏମିତିକି ମୋତେ ପଢ଼େଇବା ପାଇଁ ଲୋକଙ୍କ ଗାଳି ମାଡ଼ ଖାଇବାର ବି ଦେଖିଛି ସାର୍।
0: ତମେ ଶିକ୍ଷିତ?
1: ହଁ ସାର୍, ଆଇ ବି ଗ୍ରାଜୁଏଟ୍।
0: ଗ୍ରାଜୁଏଟ୍? ଆରେ ଚାକିରି କଲନି କାହିଁକି?
1: କରିଥିଲି ସାର୍, ଗୋଟେ ପ୍ରାଇଭେଟ୍ ସ୍କୁଲରେ। ସେଠି କିନ୍ତୁ ଶିକ୍ଷକର ସ୍ୱାଧୀନତା ନଥାଏ, କିଛି କିଛି କର୍ମକର୍ତ୍ତାଙ୍କ ମର୍ଜିରେ ଚାଲିବାକୁ ହୁଏ। ତଥାପି ଅଳ୍ପ ଦରମାରେ ବି ଆଡ଼ଜଷ୍ଟ କରି ବଞ୍ଚିବା ଆରମ୍ଭ କରିଥିଲି ସାର୍। କିଛି ଲେଖାଲେଖି ମଧ୍ୟ କରୁଥିଲି ସାର୍।
0: କ'ଣ ବେଶୀ ପେନ୍ ହେଲା? ହାତ ହାତ ଏପଟକୁ କାଢ, ଏଇ ତକିଆ ଉପରେ ଧୀରେ ଧୀରେ ରଖ। ବାସ୍ ବାସ୍, ଆଉ ଭଲ ଲାଗିଲା?
1: ହଁ ସାର୍।

0: ତାପରେ
1: ତାପରେ ଦିନେ ଜଣେ ପ୍ରଫେସର ମୋତେ ଘରକୁ ଡାକିଲେ। ମୁଁ ଯାଇଥିଲି ସାର୍, ଆଉ ସେଠିକି ଯାଇ ଦେଖିଲି ମୋ ଭଳି ଆଉ ଚାରି ଜଣ ଥିଲେ। ପ୍ରଫେସର ସେତେବେଳେ ମୋ ଦେଶର କଳା ଓ ସଂସ୍କୃତି ବିରୁଦ୍ଧରେ ଭାଷଣ ଦେଉଥିଲେ। ମୋତେ ପାଖକୁ ଡାକିଲେ, କହିଲେ, ଘନ ଆମ ସହ ଆସ, ହକ୍ ଲାଗି ଲଢ଼ିବା। ତମେ ତ ଏବେ ଲେଖାଲେଖି ଆରମ୍ଭ କରିଛ, ଲେଖ, ଏହିସବୁ ଉପରେ ଲେଖ, ପୁରସ୍କାର ପାଇବ, ବିଦେଶରୁ ବହୁତ ଟଙ୍କା। ମୋତେ କିନ୍ତୁ କିଛି ଭଲ ଲାଗିଲାନି ସାର୍। ତାପରେ ନା ମୁଁ ସେଠିକୁ ଗଲି, ନା ଫୋନ୍ ରିସିଭ୍ କଲି।
2: ଭଲ କଲ, ଭଲ କଲ, ବୁଦ୍ଧିମାନର କାମ କଲ।
1: ତାର ପରିଣାମ ତ ଏଇ ଭୋଗୁଛି ସାର୍।
2: ମାନେ ସେମାନେ ତମର ଏ ଅବସ୍ଥା କଲେ?
1: ହଁ ସାର୍, ସେମାନେ ହିଁ ଦାୟୀ, ସେମାନେ ଦାୟୀ ବୋଲି ମୁଁ ଜୋର କରି କହିପାରିବି ସାର୍। ମୋତେ ବହୁତ ହଇରାଣ କଲେ ସାର୍, ଧମକ ଦେଲେ, ସାର୍ଟିଫିକେଟ୍ ଚିରି ଦେବାକୁ, ଉଠାଇ ନେବାକୁ, ମାରିଦେବାକୁ ବି। ବା ବଞ୍ଚିବା ଅସହ୍ୟ ହେଇ ପଡ଼ିଲା ସାର୍ ଏମିତି ଅବସ୍ଥାରେ। ମୋର ତ ରାଜର ଭେଟ ସାର୍, ବହୁତ କଷ୍ଟ ହେଉଛି ସାର୍।
2: ନିଅ ନିଅ, ଏଇ ଔଷଧ ଖାଇଦିଅ, ଟିକେ ଭଲ ଲାଗୁ, ତାପରେ ବାକି କଥା।
1: ହଁ ସାର୍।
2: ଶୋଇପଡ଼ିଲା ଘନ, ରହିଗଲା ତାର ଅକୁହା କଥା। ବର୍ତ୍ତମାନ ପୁଲିସକୁ ଖବର କରିଦେବ ଭଲ।
3: ଓ ଏ ଫୋନ୍ ବି କେତେବେଳେ ଟାୱାର ନାହିଁ ତ କେତେବେଳେ ଲାଇନ୍ କ୍ଲିୟର ନାହିଁ।

0: ଏବେ ହେଲା, ଯାଅ, ଆମେ ଘନର ଖବର ପାଇଲେ ଜଣେଇବୁ।
1: ମୋ ପୁଅକୁ ଟିକେ ଖୋଜି ଦିଅନ୍ତୁ ପୋଲିସ ବାବୁ। ମୁଁ ଭାରି ଗରିବ ଲୋକ, ମୋର ଆଗରେ ପଛରେ କେହି ନାହାନ୍ତି ବାବୁ।
0: ମାଉସୀ, କେମିତି ତମର କେହି ନାହାନ୍ତି, ଆମେ ଅଛୁ ଯେ। ଯାଅ, ତଦନ୍ତ ଚାଲିବ, ଘନର ପତ୍ତା ନିଶ୍ଚୟ ମିଳିଯିବ।
1: ହଉ ବାବୁ।
0: ହଁ, ଘନର ଫଟୋ ଦେଇଛ ତ?
1: ହଁ ଦେଇଛି ବାବୁ, ହେଲେ ମୋ ଘନ
0: ମିଳିଯିବ। ଜମା ବ୍ୟସ୍ତ ହବନି, ଘନର କିଛି ହବନି।

ଭାରି କଷ୍ଟ ହେଉଛି। ଏତେ ଦିନ ପରେ ବି ଟିକେ ଆରାମ ଲାଗୁନି। ସେପଟେ ସେପଟେ ମା କେତେ ଖୋଜୁଥିବ, କେତେ କାନ୍ଦୁଥିବ, ତାକୁ ଦେଖିବାକୁ ମୋ ମନ ବ୍ୟାକୁଳ ହେଇଗଲାଣି। ଏଣେ ଏଣେ ସେମାନେ ଯଦି ଜାଣିଯିବେ ମୁଁ ବଞ୍ଚିଛି ବୋଲି, ତେବେ କଦାପି ଛାଡ଼ିବେନି। କାହିଁକି ବଞ୍ଚିଲି ଯେ, ମୋତେ ଏମିତି ଅବସ୍ଥାରେ ମା ଦେଖିଲେ କ'ଣ ସହିପାରିବ? କେମିତି ତାକୁ ବୁଝେଇବି ଭୁଲ ରାସ୍ତାରେ ଗଲେ ଏମିତି ହୁଏ ବୋଲି? ମୋତେ ମୋତେ ଯେମିତି ହେଲେ ଏଠୁ ପଳେଇବାକୁ ହବ। ହଁ, ତାପରେ ବାକି କଥା ଦେଖେ ଚାଲି ପାରୁଛି କି ନାହିଁ ଯେ।

0: ଆରେ ଘନ ଘନ, ଚାଲିବାକୁ ଚେଷ୍ଟା କରୁଛ କି? ହଉ ହଉ ଚାଲ, ଏଇ କାନ୍ଥକୁ ଆଉଜି ଚାଲ, କିଛି ଦିନ ହେଲାଣି ଖାଇନ ଭଲ କରି, ସେଲାଇନ୍ରେ କେତେ ବା ବଳ ଆସିବ, ପୁଣି ହାତରେ ତ ବ୍ୟାଣ୍ଡେଜ୍ ବନ୍ଧା ହେଇଛି, କିଛି ଦିନ ଯାଉ ଅନ୍ୟ କିଛି ବ୍ୟବସ୍ଥା କରିବା।
1: ହଁ ସାର୍, କିଛି ତ ଧରି ହେବନି, କେବେ ଏଇ ହାତ ଦୁଇଟା ଭଲ ହେବ ଯେ ତା ବି ସନ୍ଦେହ। ଆଚ୍ଛା ସାର୍, ମୁଁ ଏଠିକୁ କେମିତି ଆସିଲି?
0: ଆରେ ସେ କଥା ତ ଠିକ୍ ଭାବେ କହିପାରିବିନି ମୁଁ। ହଁ, ଅଳ୍ପ ଅଳ୍ପ ମନେ ପଡ଼ୁଛି, ଜଣେ ଲୋକ ତୁମକୁ ବହି ଆଣିଥିଲା, ତୁମରି ଚିକିତ୍ସା ଜରୁରୀ ଥିବାରୁ ତା କଥା ଆଉ ମୁଁ ଧ୍ୟାନ ଦେଇପାରିଲିନି।
1: ସେ ଏଠିକୁ ଆସିବ ସାର୍, ସେ ନିଶ୍ଚୟ ଏଠିକୁ ଆସିବ, ମୋ ଉପରେ ତାର ନଜର ରଖିଛି ସାର୍। ହଁ, ଏଇ ତ ଏଇ ତ ଆସିଗଲା ଆସିଗଲା ସାର୍। ସାର୍ ମୋତେ ମାରିଦେବ ସାର୍, ମୋତେ ନେଇଯିବ ସାର୍, ମୁଁ ଯିବିନି ସାର୍। ମୋତେ ବଞ୍ଚାନ୍ତୁ, ମୋତେ ବଞ୍ଚାନ୍ତୁ ସାର୍, ମୋତେ ବଞ୍ଚାନ୍ତୁ ସାର୍, ମୋତେ ବଞ୍ଚାନ୍ତୁ, ମୁଁ ଯିବିନି ସାର୍, ମୋତେ ବଞ୍ଚାନ୍ତୁ ସାର୍, ମୋତେ ବଞ୍ଚାନ୍ତୁ।

0: ଧନ ଦେଖ ତ କିଏ ଆସିଛନ୍ତି।
1: ମୁଁ ସ୍ୱପ୍ନ ଦେଖୁନି ତ?
0: ଆରେ ସ୍ୱପ୍ନ ନୁହେଁ, ସତରେ ତୁମ ମା। ଆଚ୍ଛା ସୁରେଖା ମାଉସୀ, ଆପଣ ଏଇଠି ବସନ୍ତୁ, ମୁଁ ଆସୁଛି ଅପରେସନ ଥିଏଟର।
2: ଡକ୍ଟର କୁନାଲ ତୁମ ପକେଟରୁ ଠିକଣା ପାଇ ପୋଲିସ ଷ୍ଟେସନକୁ
1: ଜଣାଇଲେ।
2: ତୁମେ ଆମକୁ ଦୋଷୀ ପର୍ଯ୍ୟନ୍ତ ବାଟ ବତେଇବ, ତୁମ ତଦନ୍ତ ବି ଠିକ ରାସ୍ତାରେ ଯିବ।
1: କିନ୍ତୁ
2: କ'ଣ ଯଦି ନ କରିବ, ଅପରାଧୀ ସେମିତି ବୁଲୁଥିବ ଆଉ ପୁଣି ଏକ ଘଟଣା ଯେ ନ ଘଟାଇବ କିଏ କହିବ? ଆଉ ତମେ ଜଣେ ଶିକ୍ଷିତ ଯୁବକ, ପୋଲିସକୁ ସହଯୋଗ କରିବା ତୁମ କର୍ତ୍ତବ୍ୟ।
1: ହଁ ସାର୍, ମୁଁ ସହଯୋଗ କରିବି।
2: ହଁ
1: ମୁଁ ସବୁ କହିବି ସାର୍, ମୁଁ ସବୁ କହିବି। ହଁ ଅନେକ ଅନେକ ସ୍ୱପ୍ନ ନେଇ ସେଦିନ ଟ୍ରେନ୍ରେ ବସି ପଡ଼ିଲି। ହାଇଦ୍ରାବାଦରେ ପହଞ୍ଚିଲା ବେଳକୁ ଦୁଇ ଦିନ ବିତି ସାରିଥିଲା। ପେଟରେ ପେଟେ ଭୋକ, ମନରେ ଅନେକ ପ୍ରଶ୍ନ ସବୁ ଘୁରି ବୁଲୁଥିଲା।
2: ତାପରେ
1: ଘଣ୍ଟାଏ ଭିତରେ ପ୍ରସ୍ତୁତ ହେଇ ମୋ ଭଳି ଆଉ କେତେଜଣ ଟ୍ରାକ୍ଟରରେ ଲୋଡ଼ ହେଇଗଲୁ। ମୋତେ ତେଲ କାରଖାନାରେ କାମ ଦିଆଗଲା। ଦିନ କେତେଟା ପରେ ହାଡ଼ଭଙ୍ଗା ପରିଶ୍ରମ ସହ ଭେଜାଲ କାମ ଲାଗି ବାଧ୍ୟ କରାଗଲା। ମୁଁ ପାରିଲିନି ସାର୍, ସେଇ ରାତିରେ ଟ୍ରେନ୍ ଧରିଲି। ଟ୍ରେନ୍ରେ ଦୁଇ ଜଣ କୁଆଡ଼ୁ ଆସି ଜୋର କରି କ'ଣ ଗୋଟେ ମୋତେ ଖୁଆଇଦେଲେ ସାର୍। ତାପରେ ଚେତା ଆସିଲା ବେଳକୁ ମୁଁ ଏଇଠି ସାର୍।
2: କେବେ ସେମାନଙ୍କୁ ଦେଖିଥିଲ କାରଖାନାରେ?
1: ନାଇଁ ସାର୍।
2: କାରଖାନାର ନା
1: ଜାଣିନି ସାର୍, ଆମକୁ ତ ପଛପଟୁ ନିୟାଣ କରାଯାଉଥିଲା।
2: ଓ, କାହାକୁ ସନ୍ଦେହ କରୁଛ?
1: ହଁ ସାର୍, ମୋତେ ସେଇ ପ୍ରଫେସର କଥା ବାରମ୍ବାର ମନେ ପଡ଼ୁଛି, ତା ପାଇଁ ଘର ଛାଡ଼ି ତାଦନ ହେବାକୁ ପଡ଼ିଥିଲା।
2: ପ୍ରଫେସର ସମ୍ପର୍କରେ ଡକ୍ଟର କୁନାଲ ଆମକୁ ସୂଚନା ଦେଇ ସାରିଛନ୍ତି। ଆଚ୍ଛା ଆମେ ଆସୁଛୁ, ପୁଣି ଦରକାର ହେଲେ ତମର ସାହାଯ୍ୟ ନେବୁ। ଟେକ୍ କେୟାର।

0: ଗଲରେ ଧନ ତତେ ତ ମୁଁ କେବେ ଦିନେ କିଛି ବି କହିନି।
1: ନାଇଁ ମା, ତୁ ସିନା କିଛି କହୁନଥିଲୁ, ହେଲେ ହେଲେ ଘରେ ଶିକ୍ଷିତ ଯୁବକ ବସିଥିବ ଆଉ ତା ମା ଖଟୁଥିବ, ଏ କଥା ଭାବିଲା ବେଳକୁ ମୋ ଛାତି ଫାଟି ଯାଉଥିଲା ମା, କଣ୍ଟା ପୋଡ଼ି ହେଲା ଭଳି ଲାଗୁଥାଏ। ମା, ଚେଷ୍ଟାଟିଏ କରିଥିଲି, କେବଳ ଚେଷ୍ଟାଟିଏ କରିଥିଲି ମା, କିନ୍ତୁ ହାରିଗଲି, ହାରିଗଲି ମା,
0: ହାରିଗଲା ଲୋକ ପଛ ଘୁଞ୍ଚା ଦିଏନି ରେ ପୁଅ, ତୁ ତ ସାମ୍ନା କରିଛୁ। ବର୍ଦ୍ଧରାଜ ବୋଲି କେହି ଜଣେ ଆସିଥିଲା ତୋ ଖବର ଦେବାକୁ।
1: ମର୍ଦ୍ଧରାଜ? ସେ ଖବର ନେବାକୁ ନୁହଁ ମା, ସେ ଖବର ସଂଗ୍ରହ କରିବାକୁ ଆସିଥିଲା। ମର୍ଦ୍ଧରାଜ ଏଠିକୁ ବି ଆସିପାରେ ମା।
0: ଏଠିକି ଆସୁ ଆସୁ, ତାର ଦିନକୁ ମୋର ଦିନେ। କଣ ଭାବିଛି କି ସେ ପୋଡ଼ା ମୁହା ସାପକ୍ଷିଆ ଧର୍ମଚଡ଼ା ମୋ ବୋଉକୁ ବୁଲେଇ ନେଇଯାଇଥିଲା ମୋଠୁ, ଏଥର ଆସୁଛି।
2: ଆରେ ଆରେ ମାଉସୀ, କାହାକୁ ଗାଳି ଦଉଚ?
0: ହଁ ଡାକ୍ତର ଆଜ୍ଞା, ସେ ମର୍ଦ୍ଧରାଜ ଯିଏ ମୋ ଘନକୁ ନେଇଯାଇଥିଲା।
2: ଘନ ନିଶ୍ଚିତ ତା ସହ ଟଙ୍କା ପଇସା ଡିଲ୍ କରିଥିବ।
1: ହଁ ସାର।
0: ଯିବା ପୂର୍ବରୁ ତୁ ଯେଉଁ କିଛି ଟଙ୍କା ମତେ ଦେଇଥିଲୁ ସେଇଟା ହେଇଥିବ?
1: ହଁ ମା, ଦରମା ଟଙ୍କା ବୋଲି ତତେ କହିଥିଲି, କିନ୍ତୁ କିନ୍ତୁ ମର୍ଦ୍ଧରାଜ
0: ସେଠାରେ, ତୁ ଏଠାରେ ଅଛୁ ବୋଲି ସେ କେମିତି ଜାଣିବ ଯେ?
2: ଆରେ ତମ ଘର ଯେମିତି ଜାଣିଥିଲା, ଏ ହେଉଛି ବିଜ୍ଞାନ ଯୁଗ ମାଉସୀ। ଘନର କଥା ବାରମ୍ବାର ଖବରକାଗଜ, ଟିଭି, ରେଡିଓରେ ପ୍ରଚାର ପ୍ରସାର ହେଉଛି, ସେଇଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତି ମଧ୍ୟ ଘନର ଚିକିତ୍ସା ଲାଗି ସହଯୋଗର ହାତ ବଢ଼େଇଛନ୍ତି।
0: ଏତେ କଥା ମୁଁ କେମିତି ଜାଣିବି ଡାକ୍ତର ବାବୁ?
2: ଆରେ ସମୟ ହେଲେ ସବୁ ଜାଣି ହୁଏ, ସମୟ ପୂର୍ବରୁ କିଛି ବି ହୁଏନି। ଦେଖିବ ଠିକ୍ ସମୟରେ ଅପରାଧୀ ଧରା ହେବ, ସେ ସମୟକୁ ଅପେକ୍ଷା କରିବା କଥା, ଆଉ ଘନ ବି ଭଲ ହେଇଯିବ।
3: ଭଲରେ ଭଲରେ କହିଛା ମର୍ଦ୍ଧରାଜ, ନହେଲେ
4: କହୁଛି ସାର୍, କହୁଛି ଘନକୁ ହାଇଦ୍ରାବାଦ ନେଇ କାମ ଦେଇଥିଲି, କିନ୍ତୁ କାହିଁକି ପଳେଇ ଆସିଲା କେଜାଣି, ଆଉ କିଏ ତାକୁ ଏମିତି କଲା ମୁଁ କିଛି ଜାଣିନି ସାର୍, ମୁଁ କିଛି ଜାଣିନି।
3: ଏମିତି କଲା ମାନେ ଘନର କ'ଣ ହେଲା କି ତାପରେ?
4: ନାଇଁ ସାର୍, ଏମିତି କହିଦେଲି ଆଉ, କିନ୍ତୁ ମୁଁ କିଛି ଜାଣିନି ସାର୍।
3: କାଲିଠୁ ଜାଣିନି ଜାଣିନି ବୋଲି କହୁଛୁ, ସବୁ ଦୋଷୀ ପ୍ରଥମେ ପ୍ରଥମେ ଏମିତି କହନ୍ତି, ଦେଖ ପୋଲିସକୁ ସାହାଯ୍ୟ କଲେ ତୋର ଲାଭ।
4: ଘନ ଏବେ କୋଉଠି ସାର୍, ଭଲ ଅଛି ତ?
3: ମୋତେ ଓଲଟା ପ୍ରଶ୍ନ, ଜଲ୍ଦି କହ, ତୁ ଧରା ପଡ଼ିଯାଇଛୁ। ଏବେ କହିଲୁ ନା ଘନ ଭଲ ଅଛି ତ ବୋଲି, ମାନେ ତୁ ଜାଣିଛୁ ଯେ ଘନ ଭଲ ନଥିଲା। ଚାଲ ଘନ ସହ ତୋର ମୁହାଁମୁହିଁ ପଚରା ଉଚରା ହବ।
4: ମୁହାଁମୁହିଁ କୋଉଠି ସାର୍? ମୁଁ କିଛି ଜାଣିନି ସାର୍।
3: ସବୁ ଜାଣିଛୁ, ସବୁ ଜାଣିଛୁ, ହସ୍ପିଟାଲରେ, ଚାଲ।
4: ହସ୍ପିଟାଲ? ସାର୍ ସାର୍ ସାର୍
3: ଚୁପ୍
4: ସାର୍
3: ଚୁପ୍, ପଦେ କହିବୁ ତ ଦେଖିବୁ, ପଚାରିଲେ କିଛି ଜାଣିନି, ଚାଲ।

0: ଘନ କଣ ଭାବୁଛୁ ରେ ବାପ?
1: କିଛି ଭାବୁନି ମା, ଭାବନାର ଦୈର୍ଘ୍ୟ ତ ବେଶ ଚଉଡ଼ା। ମା, ମୁଁ ଦେଖୁଥିଲି ଏଇ କାନ୍ଥକୁ।
0: କାନ୍ଥକୁ?
1: ହଁ ମା, କାନ୍ଥକୁ। ଲେଖା ଅଛି ଅଲ୍ ଥିଙ୍ଗସ୍ ଶେଲ୍ ପାସ୍ ଆୱେ।
0: ସେଇଟା କ'ଣ ବାପ?
1: ତାମାନେ ସବୁ କିଛି ଦିନେ ଅତୀତ ହେଇଯିବ ମା, କିଛି ବି କିଛି ବି ଏଇଠି ଚିରନ୍ତନ ନୁହେଁ, ସବୁ କ୍ଷଣ ଭଙ୍ଗୁର।
0: ମୋତେ କଥା କାହିଁକି କହୁଛୁ ଯେ?
1: ତୋତେ କହୁନି ମା, ମୁଁ ନିଜକୁ କହୁଛି। ଦେଖୁନୁ ମୋତେ କେମିତି ମୁଁ ନିଜେ ଧୋକା ଦେଇଦେଲି ଯେ।
0: ଘନ ଘନ, ତୋ କଥା ମୁଁ ଜମା ବୁଝିପାରୁନି ରେ ବାପା।
1: ବେଳେବେଳେ ବେଳେବେଳେ ବୁଝିବାର ସୀମା ବାହାରେ ହିଁ ରହିଯାଏ ବା।
0: ଘନ
1: ବୁଝୁ ବୁଝୁ ଆଉ ତା ପାଖରେ ପହଞ୍ଚୁ ପହଞ୍ଚୁ ସବୁ କିଛି ଶେଷ ହେଇଯାଇଥାଏ, ଅବଧି ଅବଧି ସରି ଯାଇଥାଏ ବା।
0: କଣ ସବୁ ତ ଏମିତି କହୁଛୁ ରେ ବାପା?

0: ଡର ଲାଗୁଛି। ତୁ ତ କେବେ ଏମିତି କିଛି କହୁନଥିଲୁ, ଆଜି ତୋର କଣ ହେଇଛି ରେ ଘନ? ତୁ ସେମିତି କହନି ରେ ବାପ, ତୁ ସେମିତି କହନି।
1: ମା, ତୁ ତୁ ଡର ନଥିଲେ? ଡର ନଥିଲେ ବାଟ ଯାକ ଝୁଣ୍ଟିବାକୁ ପଡେ ମା, ମୋ ଭଳି ଝୁଣ୍ଟିବାକୁ ପଡେ ମା।
0: କାହିଁକି ଏମିତି କହୁଛୁ ରେ ବାପ, କାହିଁକି ଏମିତି କହୁଛୁ? ଯାହା କହିବୁ ସିଧା ସିଧା କହ ରେ ବାପ, ମୁଁ କିଛି ବୁଝିପାରୁନି।
1: ମା, ତୁ ତୁ ଡରିଗଲୁ? ମା, ତୁ ବି ଡରିଗଲୁ? ଡରିଗଲୁ? ଡରରେ ଡରରେ ଆମର ଲୁହ ଟୋପା ଟୋପା ଟୋପା ଟୋପା ହିଁ ବାହାରକୁ ପଳଉଛି। ମା, ମା ଯାଉ, ସେ ଲୁହ ବାହାରକୁ ଯାଉ, ତାକୁ ତାକୁ ଯିବାକୁ ଦେ ମା, ତାକୁ ଯିବାକୁ ଦେ। ଆଜି ନହେଲେ ଆଜି ନହେଲେ କାଲି ସେ କାଲି ସେ ନିଶ୍ଚୟ ଯିବ, ନିଶ୍ଚୟ ଯିବ। ମା, କେହି ରହି ନାହିଁ, ରହିବେ ନାହିଁଟି ଭବ ରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ।
0: ହେ ଭଗବାନ, ମୁଁ ଏବେ କଣ କରିବି ଯେ? ଡାକ୍ତର ଆଜ୍ଞା, ଡାକ୍ତର ଆଜ୍ଞା, ଡାକ୍ତର ଆଜ୍ଞା।
2: କଣ ହେଇଛି ମାଉସୀ, କଣ ହେଇଛି?
0: ଦେଖନ୍ତୁ ଡାକ୍ତର ଆଜ୍ଞା, ଘନ କଣ ସବୁ ଇଆଡୁ ସେଆଡୁ କହି ଯାଉଛି।
2: ଘନ ଘନ
1: ଡାକ୍ତର ଆଜ୍ଞା, ଧୋକା ଧୋକା ସବୁଦିନେ ଧୋକା ଦେଇଯିବେ, ଠିକ ଠିକ ମୋ ଏଇ ହାତ ଦିଟା ଭଳି।
2: ଯାହା ହେଇସାରିଛି ତାକୁ ଆଉ ଭାବି ଲାଭ ନାହିଁ ଘନ, ଯାହା ହେବ ତାକୁ ନେଇ ସ୍ୱପ୍ନ ଦେଖିବା ଉଚିତ ହେବ। ତୁମେ ଯୁବକ ପୁଣି ଶିକ୍ଷିତ, ତମ ପାଇଁ ଲମ୍ବା ରାସ୍ତା ପଡ଼ିଛି।
1: ରାସ୍ତା, ମୋ ରାସ୍ତା ସରି ଆସିଲାଣି ସାର୍, ମୋ ରାସ୍ତା ସରି ଆସିଲାଣି। ସେଇଠି ପାଦ ଦେଲେ ଜଲ୍ଦି ବିଶ୍ରାମ ମିଳିଯିବ। ହଁ ସାର୍, ମୁଁ ସେଇଠି ପାଦ ଦେଲେ ମୋତେ ଶୀଘ୍ର ବିଶ୍ରାମ ମିଳିଯିବ। ଥରେ ଦେଖିଥିଲି ଯେ
2: ତମେ ଜମା ବ୍ୟସ୍ତ ହୁଅନି, ଏମିତି ହୁଏ, ବହୁତ ବହୁତ ରକ୍ତ ବହି ଯାଇଛି, ଦେହ ବି ଟିକେ ବିଗିଡି ଯାଇଛି, ସବୁ ଠିକ ହେଇଯିବ। ମୁଁ ତ ଅଛି ଚିକିତ୍ସା ଲାଗି, ଆଇନ ପଟେ ପୋଲିସ ବାବୁ ଅଛନ୍ତି। କାନ୍ଦନି କାନ୍ଦନି ମାଉସୀ, ଆଉ କାନ୍ଦନି।
1: କାନ୍ଦନି ମା, ଏବେ ସବୁ ତୋର କାନ୍ଦ ସାରି ଦେ ନା ମା, କେହି ନଥିଲା ବେଳେ ଦୁଃଖରେ ସାହାରା ଖୋଜୁଥିବା ବେଳେ ଏଇ କାନ୍ଦ ହିଁ ତୋର ସାହାରା ହବ ମା। କାନ୍ଦି ଦେଲେ କୁଆଡେ ଲୁହ ସହ ଯେତେ ସବୁ ଦୁଃଖ ଯନ୍ତ୍ରଣା ବୋହି ଯାଆନ୍ତି ମା।
3: ସେମାନେ ଆସିଲେଣି, ସେମାନେ ଆସିଲେଣି ମା, ଦେଖ ମା, ଦେଖ ମା, ଦେଖୁନୁ ଡାକ୍ତର ଆଜ୍ଞା, ଦେଖନ୍ତୁ ଡାକ୍ତର ଆଜ୍ଞା, ସେପଟକୁ ଦେଖନ୍ତୁ, ସେମାନେ ଆସିଲେଣି, ଘଣ୍ଟି ବାଜିଲାଣି, ଘଣ୍ଟି ବାଜିଲାଣି, ସେମାନେ ଆସିଲେଣି, ସେମାନେ ଆସିଲେଣି।
2: ବୋଧହୁଏ ପୋଲିସ, ଆସନ୍ତୁ ଦେଖିବା।
3: ଆସିଲେଣି, ସେମାନେ ଆସିଲେଣି, ସେମାନେ ଆସିଲେଣି, ସେମାନେ ଆସିଲେଣି। ମୁଁ ଏବେ ଯିବି, ମୋ ସମୟ ହେଲା, ମୁଁ ଏବେ ଯିବି।
0: ଦୁକାନ ଦବା।

0: ଏଇ ସେଇ ଲୋକଟା ଡାକ୍ତର ଆଜ୍ଞା ଯିଏ ପୋଲିସ ଗାଡ଼ିରୁ ଓହ୍ଲେଇଲା।
1: ଆରେ ଇଏ ତ ସେଇ ଲୋକ।
2: ପୋଲିସକୁ ଦେଖି ଅବାକ ହେଇଗଲେ ଯେ ଡାକ୍ତର।
1: ହଁ ସେଇ ଲୋକ ଘନକୁ ଏଠାକୁ ଆଣିଥିଲା।
0: ଏଇ ଲୋକ ହିଁ ତ ଆମ ଘରକୁ ଯାଇଥିଲା।
2: ହଇବେ ମର୍ଦ୍ଦରାଜ, ତୁ ତ ବହୁତ କଥା ଲୁଚଉଛୁ ତାହେଲେ।
3: ସେଇ କଥା କହିଲା ବେଳକୁ ତ ଆପଣ ମୋତେ ଚୁପ୍ କରାଇଦେଲେ, କିନ୍ତୁ ଘନର ଦୋଷୀ ମୁଁ ନୁହେଁ ସାର। ନାଇଁ ସାର୍, ମୁଁ କିଛି ଜାଣିନି।
2: ଆଚ୍ଛା ସିଧା ସିଧା କହ, ଘନକୁ ଏଠାକୁ ଆଣିବାରେ କ'ଣ ଯୋଜନା ଥିଲା ତୋ ମୁଣ୍ଡରେ?
3: ସାର୍ ସାର୍, ସେଦିନ ଘନକୁ ଖୋଜି ଖୋଜି ତା ଘରକୁ ଯାଇଥିଲି। ସେଠି ନ ପାଇ ଫେରୁଥିଲି, ବାଟରେ ଜଙ୍ଗଲ, କ'ଣ ଗୋଟେ ଶବ୍ଦ ହେଲା, ସନ୍ଦେହ ହେବାରୁ ଧୀରେ ଧୀରେ ଲୁଚି ଲୁଚି ମୁଁ ଯାହା ଦେଖିଲି ସାର୍, ମୋ ଦେହଟା ଶୀତେଇଗଲା ସାର୍। ସେ ଜଣେ ଭଦ୍ରଲୋକର ଇସାରାରେ ଘନର ହାତ ଦୁଇଟା କାଟିଦେଲେ ସାର୍, ଆଉ ସେମାନେ ଚାଲିଯିବା ପରେ ମୁଁ ତାକୁ ଏଠାକୁ ନେଇ ଆସିଲି ସାର୍।
2: ତମେ ସେମାନଙ୍କୁ ଦେଖିଲେ ଚିହ୍ନି ପାରିବ?
3: ହଁ ସାର୍।
2: ଏଇ ଫଟୋଟା ଦେଖ ତ।
3: ହଁ ଏଇଟା, ଏଇ ଲୋକ ସାର୍, ୟାରି ଇସାରାରେ ହିଁ ଘନର।
2: ତାହେଲେ ଘନର ଦି ହାତ ପ୍ରଫେସର କାଟିଛି।
3: ହଁ,
1: ଆଉ ତା ବାବଦରେ ଘନ ଦେଇଥିବା ବୟାନର ରେକର୍ଡିଂ ଏଇ ନିଅନ୍ତୁ ସାର୍।
2: ଥ୍ୟାଙ୍କସ୍ ଡକ୍ଟର, ପ୍ରଫେସର ଏଥର ଆଉ ବର୍ତ୍ତି ପାରିବନି। ଆଚ୍ଛା ଘନ କେମିତି ଅଛି?
1: ଗଲା ରାତିରେ ତ ଅବସ୍ଥା ବିଗିଡ଼ି ଯାଇଥିଲା, ଏବେ ଭଲ ଥିବ। ହଁ, ଘନ ନାଁରେ ଚିଠିଟି ଆସିଛି, ପ୍ରତିଷ୍ଠିତ ଅନୁଷ୍ଠାନ ଦଧିଚିରୁ। ଘନ ସେଠି କୁଆଡ଼େ କୋଅର୍ଡିନେଟର ହେବ।
2: ଆପଣ ଘନକୁ ଏ ଶୁଭଖବର ଦେଇ ଦିଅନ୍ତୁ, ଆମେ ଯାଉଛୁ ପ୍ରଫେସରକୁ ଶୁଭଖବର ଦେବାକୁ।
1: ଓକେ।
3: ଘନ, ଏ ଘନ, ଉଠ ଘନ। ଆରେ ଦେଖ, ମୁଁ ମର୍ଦ୍ଦରାଜ, ତୋ ସାଥୀ। କହ ଘନ, କଥା କହ ମୋ ସାଙ୍ଗରେ। ଆରେ କଥା ହୁଅ, ମୋର ଭୁଲ ହେଇଯାଇଛି ଘନ, ମୁଁ ବି ବାଟ ବଣା ହେଇଯାଇଥିଲି, ମୋତେ କ୍ଷମା କରିଦେ, କ୍ଷମା କରିଦେ। ଉଠ ଘନ, ଉଠ। ଆରେ ଉଠ, ମୋ ସହିତ କଥା ହ, କଥା ହ ଘନ, ମୋ ସହିତ କଥା ହ। ସାର୍,
1: ଟିକେ ଛାଡ଼ ମୋତେ।
4: ଓହ ମାଇ ଗଡ୍,
3: କଣ ହେଲା ଡାକ୍ତର ବାବୁ?
4: ହି ଇଜ୍ ନୋ ମୋର।
1: ଜୀବନରେ ଆଉ ନାହିଁ।

ହଁ ଘନ କହୁଛି, ସୂର୍ଯ୍ୟ ତ ପୁଣି ସଞ୍ଜ ବେଳକୁ ଫେରିଯାଆନ୍ତି, ସମସ୍ତେ ସେମିତି ଫେରିଯିବେ ଏକା ଏକା, ଆଉ ତାଭଳି ଅନେକ ଘନ କୁଆଡ଼େ ଏବେ ବାଟ ବଢ଼ଣା, କ୍ଷଣିକ ଆନନ୍ଦ ଲାଗେ ସେମାନେ ମସ୍କୁର, ସେମାନଙ୍କୁ ଫେରାଇ ଆଣିବେ ସୁରେଖାମାନେ ମର୍ଦ୍ଦରାଜମାନେ, ଗୋଟିଏ ହାତ ହେବେ ସୁରେଖାମାନେ ଆଉ ଗୋଟିଏ ହାତ ହେବେ ମର୍ଦ୍ଦରାଜମାନେ, ଘନ ଭଳି ଯୁବଶକ୍ତି ସ୍ୱାଭିମାନର ସହ ବଞ୍ଚିବେ, ଘନର ଜୀବନ ଦୃଶ୍ୟ ଅନ୍ତର ହେଇଯାଇଛି, ତା ଦୃଶ୍ୟାନ୍ତର ପରେ ଏବେ ତୁମର ପାଳି, ତୁମର ପାଳି, ତୁମର ପାଳି, ଆମ ସମସ୍ତଙ୍କର ପାଳି, ଦେଖ ଦେଖ କଡ଼ଲେ ଉଡ଼ାଇଲାଣି ଆଉ ଏକ ସମ୍ଭାବନାର ଦୃଶ୍ୟ, ଆଉ ଏକ ସମ୍ଭାବନାର ଦୃଶ୍ୟ।

ଶୁଣୁଥିଲେ ନାଟକ ଦୃଶ୍ୟାନ୍ତର। ନାଟକଟିକୁ ରଚନା କରିଥିଲେ ବିରଞ୍ଚି ନାରାୟଣ ମୁଣ୍ଡ, ପ୍ରଯୋଜନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ବିଭିନ୍ନ ଭୂମିକାରେ ଥିଲେ ଘନ ଶୁଭେନ୍ଦୁ କୁମାର ମହାପାତ୍ର, ମର୍ଦରାଜ ଗୋବର୍ଦ୍ଧନ ବାଗ, ସୁରେଖା ସ୍ୱର୍ଣ୍ଣକାନ୍ତି ବୈକାର, ଡକ୍ଟର କୁନାଲ ଶାନ୍ତନୁ କୁମାର ମୁଣ୍ଡ, ପୋଲିସ ଅଫିସର ସଚ୍ଚିଦାନନ୍ଦ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ଉସ୍ତାଦ ଅମଜାଦ ଅଲି ଖାଁଙ୍କ ସରୋଦବାଦନ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ରାତି 11:45। ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ସୂଚନା। ଆସନ୍ତାକାଲି 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, 6:30 ଚେତନା ଚିନ୍ତନ, 6:35 ଶୁଣିପାରିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, 7:25 ଶୁଣିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, 7:30 ରହିଛି ଶ୍ରୀରାମଚରିତ ମାନସ, ଚାଷର କଥା 7:40, 7:45 ଶୁଣିପାରିବେ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ, 8:30 ରହିଛି ସଙ୍ଗୀତ ଲହରୀ, 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, 9:00 ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30 ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରସାରଣ। ଆପଣଙ୍କୁ ପୁଣି ଥରେ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।